ମେବ୍ରି 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 5:58 PM।

ଆକାଶବାଣୀ ଭବାନୀ ପାଟଣା, ଆଜି ସୋମବାର 1948 ଶତାବ୍ଦ ଭାଦ୍ରବ 9 ଦିନ 2026 ମସିହା ଅଗଷ୍ଟ ମାସର 31 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ସଂସାରରେ ସମାଜରେ ରହିବାକୁ ଏବଂ ଚଳିବାକୁ ହେଲେ ଆମକୁ ଅନ୍ୟମାନଙ୍କ ସହିତ ସମ୍ପର୍କ ରଖିବାକୁ ହୁଏ। ସାଙ୍ଗସାଥି, ସାଇ, ପଡ଼ିଶା, ବନ୍ଧୁବାନ୍ଧବ ଏମିତି ସବୁ ସମ୍ପର୍କ ଗଢ଼ା ହୁଏ, କାରଣ ଭଲରେ ମନ୍ଦରେ ମଣିଷ ଚାହେଁ ଯେ ତା ସହିତ ଅନ୍ୟ କେତେଜଣ ମିଶନ୍ତୁ। ମଣିଷ ମୂଳରୁ ସେଇଥିପାଇଁ ସମାଜଟିଏ ଗଢ଼ିଛି, ଅନ୍ୟମାନଙ୍କ ସାଥିରେ ରହିବା ଶିଖିଛି, ସେଇଥିପାଇଁ ତା ଭଲ ମନ୍ଦରେ ତା ସହିତ ଏକାଠି ହେବା ପାଇଁ ସେ ସମ୍ପର୍କ ଗଢ଼େ। କେତେ ସମ୍ପର୍କ ସାମାଜିକ ସମ୍ପର୍କ ଯୋଗୁଁ ହୁଏ, ଯଥା ବାହାଘର, ସଙ୍ଗାତ ମୈତ୍ର ଇତ୍ୟାଦି କାରଣରୁ ହୁଏ। ଆଉ କେତେକ ଚିହ୍ନା ଜଣା ନୀତିଦିନିଆ ସମ୍ପର୍କରେ ଆସୁଥିବା ଲୋକମାନଙ୍କର କାରଣରୁ ହୁଏ। ଏ ସମ୍ପର୍କ ଫଳରେ ମଣିଷଟା ଧୀରେ ଧୀରେ ବାଣ୍ଟି ହୋଇଯାଏ, କାହା ପାଇଁ କିଛି ଟିକେ ଚିନ୍ତା କରେ, କାହା ପାଇଁ କିଛି କରିପକାଏ, କାହାକୁ କିଛି ଦେଇପକାଏ, ଏଇଭଳି କଲେ ତାକୁ ଭଲ ଲାଗେ। ପ୍ରାୟ ସବୁ ମଣିଷ ଏଭଳି କରନ୍ତି। ଯେଉଁମାନେ କାହା ସହ ସମ୍ପର୍କ ନ ରଖି ନିଜ ପିଣ୍ଡାରୁ ତଳକୁ ଓହ୍ଲାନ୍ତି ନାହିଁ ସେମାନଙ୍କୁ ଅନ୍ୟମାନେ ଅସାମାଜିକ ବୋଲି କହନ୍ତି। ତେବେ ଏଇମାନଙ୍କର ସଂଖ୍ୟା କମ୍, ସମାଜର ବେଶୀଭାଗ ଲୋକ ଅନ୍ୟମାନଙ୍କ ସହିତ ମିଶନ୍ତି ଆଉ ଚଳନ୍ତି। ଏସବୁ ମିଶାମିଶିରୁ କିଏ କାହାକୁ ଭାଇନା ଡାକେ, କିଏ କାହାକୁ ମଉସା ମାଉସୀ ଡାକେ। ପ୍ରକୃତରେ କିଏ କାହାର ଭାଇନା ବା ମଉସା ମାଉସୀ ହୋଇନଥାନ୍ତି, ସମ୍ପର୍କ ହଉ ହଉ ଏମିତି ଡାକ ସବୁ ଚାଲିଆସେ। ଏମିତି ସବୁ ସମ୍ପର୍କକୁ ନେଇ ସମାଜ ଚାଲେ, ନହେଲେ ପ୍ରକୃତରେ ସମାଜଟା ଚାଲିପାରନ୍ତା ନାହିଁ। କିନ୍ତୁ ଅନେକ ସମୟରେ ଏ ସମ୍ପର୍କମାନଙ୍କୁ ନେଇ ଭୁଲ ବୁଝାମଣା ହୁଏ, ମନମାଳିନ୍ୟ ହୁଏ, ଗଣ୍ଡଗୋଳ ବି ହୁଏ। ଏ ଗଣ୍ଡଗୋଳର କାରଣ ଖୋଜି ବସିଲେ ଜଣାପଡ଼େ ଯେ ଏ ସମ୍ପର୍କ ସବୁ ଉଦ୍ଦେଶ୍ୟମୂଳକ ଭାବରେ କିଛି କିଛି କାମ ପାଇଁ ଗଢ଼ା ହୋଇଥାନ୍ତି। ଅନେକ ଲୋକ କୌଣସି ଗୋଟିଏ କାମ ପାଇଁ ସମ୍ପର୍କଟିଏ ତିଆରି କରନ୍ତି, ସେ କାମ ସରିଗଲେ ସେ ସମ୍ପର୍କକୁ ଭୁଲିଯାଆନ୍ତି। ଆଉ କେତେ ଲୋକ ସମ୍ପର୍କ ଅଛି ବୋଲି ନହେବା କଥାଟିଏ କହନ୍ତି, ନହେଲେ ସମ୍ପର୍କ ନଷ୍ଟ କରିଦିଅନ୍ତି। ଆଉ କେତେ ଲୋକ ନିଜ ସମ୍ପର୍କୀୟ ଲୋକ ଯଦି ଉଚ୍ଚ ପଦରେ ଥିବେ ତେବେ ବାହାଦୁରୀ ମାରି କହନ୍ତି, ଆମର ଅମୁକ ପରା ସେ ପଦବୀରେ ଅଛି, ତାକୁ କହି କାମଟା କରାଇଦେବା। ହେଲେ ସେ କାମଟା ହେବ କି ନ ହେବ ସେଇ କଥା ବିଚାର ନକରି ଏପରି କଥା କହିବା କଥା ନୁହେଁ। ସେ ଅଧିକାରୀଙ୍କ ପାଖରେ ଯାଇ ପହଞ୍ଚିବା ପରେ ଯେତେବେଳେ ସେ କାମଟି ହୋଇନପାରେ ସେତେବେଳେ ବାହାଦୁରୀ ମାରି କହିଥିବା ଲୋକ ମୁହଁ ଶୁଖେଇ ଅନ୍ୟମାନଙ୍କ ଆଗରେ କହନ୍ତି ଯେ ମୋ ନାକ ନିଷ ତଳକୁ କରିଦେଲା, ମୋର ଏତେ ଚିହ୍ନା ଜଣା ବୋଲି, ଏତେ ସମ୍ପର୍କୀୟ ବୋଲି ତାକୁ କଥାଟେ କହିଲି, କଥାଟା ରଖିଲା ନାହିଁ। ତାଙ୍କର ପ୍ରଥମ ଦୋଷ ଯେ ଏଭଳି କଥା ତାଙ୍କୁ ସମ୍ପର୍କର ଦୁଆହି ଦେଇ କହିବା ଉଚିତ ନଥିଲା, ଏଇ କଥାକୁ ସେ ଭୁଲି ଯାଇଥାନ୍ତି। ଅବଶ୍ୟ ସାମାଜିକ ସମ୍ପର୍କ ଯେତେବେଳେ ଅଛି ଆମେ ପରସ୍ପରକୁ ସାହାଯ୍ୟ ମାଗିବା, ଆପଣ ଆଜି ମୋତେ ମାଗିବେ, କାଲି ମୁଁ ଆପଣଙ୍କୁ ମାଗିବି, ଏଥିରେ କିଛି ଅସୁବିଧା ନାହିଁ। କିନ୍ତୁ ସାହାଯ୍ୟ ମାଗିବା ବେଳେ ଉଚିତ ଅନୁଚିତ ବିଚାର କରିବା, ଯାହା କହିବା ଉଚିତ ନୁହେଁ କହିବା ନାହିଁ, ଯାହା କହିଲେ ସେ ସାହାଯ୍ୟ ମିଳିପାରିବ ତାହା କହିବା, ଏଭଳି କିଛି ସାହାଯ୍ୟ ମାଗିବା ନାହିଁ ଯାହା ଦବା ଲୋକକୁ ଅଡ଼ୁଆରେ ପକାଇବ। ଯଦି ଆମେ ମାଗିଦେଲେ ଦବା ଲୋକ ଯଦି କିଛି ଅସୁବିଧା ହେତୁ ମନା କଲା ସେଥିରେ ଖରାପ ଭାବିବା ନାହିଁ। ଏଇଥିପାଇଁ କୁହାଯାଏ ଅତି ସମ୍ପର୍କରେ ଟଙ୍କା ପଇସା କାରବାର କରିବ ନାହିଁ। ଯଦି ମୋର ଜଣେ ଭଲ ବନ୍ଧୁ ଅଛନ୍ତି, ଅତି ଗଭୀର ସମ୍ପର୍କ ଅଛି ଆମର, ତାଙ୍କ ପାଖରେ ଟଙ୍କା ଅଛି, ମୁଁ ଯଦି କିଛି ଅସୁବିଧାରେ ପଡ଼ିଛି, ସେ ତାହା ଦେଖି ନିଜ ଆଡ଼ୁ ଯଦି ମୋତେ ପଚାରିଲେ ନାହିଁ ବା କିଛି ଟଙ୍କା ନେଇ ଆସି ହାତରେ ଧରେଇଦେବେ ନାହିଁ, ତେବେ ମୁଁ ତାଙ୍କୁ କାହିଁକି ମାଗିବି? ବରଂ ବାହାରୁ ସୁଧରେ ଆଣି ପରେ ଶୁଝିଦେବା ଅଧିକ ଭଲ। ସମ୍ପର୍କ ଯେଉଁଠି ଦିଆନିଆ ହିସାବ ନିକାଶ ଭିତରେ ପଶିଯାଏ ସେତେବେଳେ ସମ୍ପର୍କ ନଷ୍ଟ ହୋଇଯାଏ। ଆଗ ସମ୍ପର୍କ, ପଛରେ ତାର ସାହାଯ୍ୟ ନେବା ଭଲ। ଆଗ ଉଦ୍ଦେଶ୍ୟ, ପଛରେ ସମ୍ପର୍କ, ଏଇଟା କରିବା

ଲୋକ ଯଦି କିଛି ଅସୁବିଧା ହେତୁ ମନା କଲା ସେଥିରେ ଖରାପ ଭାବିବା ନାହିଁ। ଏଇଥିପାଇଁ କୁହାଯାଏ ଅତି ସମ୍ପର୍କରେ ଟଙ୍କା ପଇସା କାରବାର କରିବ ନାହିଁ। ଯଦି ମୋର ଜଣେ ଭଲ ବନ୍ଧୁ ଅଛନ୍ତି, ଅତି ଗଭୀର ସମ୍ପର୍କ ଅଛି ଆମର, ତାଙ୍କ ପାଖରେ ଟଙ୍କା ଅଛି, ମୁଁ ଯଦି କିଛି ଅସୁବିଧାରେ ପଡ଼ିଛି, ସେ ତାହା ଦେଖି ନିଜ ଆଡ଼ୁ ଯଦି ମୋତେ ପଚାରିଲେ ନାହିଁ ବା କିଛି ଟଙ୍କା ନେଇ ଆସି ହାତରେ ଧରେଇଦେବେ ନାହିଁ, ତେବେ ମୁଁ ତାଙ୍କୁ କାହିଁକି ମାଗିବି? ବରଂ ବାହାରୁ ସୁଧରେ ଆଣି ପରେ ଶୁଝିଦେବା ଅଧିକ ଭଲ। ସମ୍ପର୍କ ଯେଉଁଠି ଦିଆନିଆ ହିସାବ ନିକାଶ ଭିତରେ ପଶିଯାଏ ସେତେବେଳେ ସମ୍ପର୍କ ନଷ୍ଟ ହୋଇଯାଏ। ଆଗ ସମ୍ପର୍କ, ପଛରେ ତାର ସାହାଯ୍ୟ ନେବା ଭଲ। ଆଗ ଉଦ୍ଦେଶ୍ୟ, ପଛରେ ସମ୍ପର୍କ, ଏଇଟା କରିବା ଗର୍ହିତ କଥା। ସମ୍ପର୍କମାନଙ୍କୁ ସହି ସମ୍ଭାଳି ନ ଜଗିଲେ ସମ୍ପର୍କମାନେ ଖୁବ୍ ଗୋଳମାଳିଆରେ ପକାଇ ଦିଅନ୍ତି ଆମକୁ। ସେଇଥିପାଇଁ ଅନେକ ଲୋକ ସମ୍ପର୍କ କରନ୍ତି, ତାକୁ ଚଳେଇ ନ ପାରି ମଝିରେ ଭାଙ୍ଗି ଦିଅନ୍ତି। ଉଦ୍ଦେଶ୍ୟ ଏବଂ କାର୍ଯ୍ୟଘେନା ଭାବ ନଥିବା ସମ୍ପର୍କ ହିଁ ସବୁଦିନ ରହେ।

ଚେତନା ଚିନ୍ତନୀ ଶୁଣୁଥିଲେ। ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

କଳିଯୁଗର ଆଗମନ ଦେଖି ସୁତ ଋଷିଙ୍କୁ ବେଢ଼ି ସୌନକାଦି ମୁନିମାନେ କହିଲେ, ଏ ଭୟଙ୍କର କଳିକାଳରେ ଆମ୍ଭେମାନେ ଭବଜଳରେ ବୁଡ଼ି ରହିଛୁ। ବୋଇତର କର୍ଣ୍ଣଧାର ପରି ଆପଣ ହିଁ କେବଳ ଆମ୍ଭମାନଙ୍କୁ ପାରି କରିପାରିବେ। ସମସ୍ତ ଦେବତାଙ୍କ ନିୟନ୍ତା ହେଉଛନ୍ତି ଭଗବାନ। ତାଙ୍କ ଅଙ୍ଗରେ ଧର୍ମରୂପୀ କବଚ ରହିଛି, ସେ ଧର୍ମରକ୍ଷକ ଓ ସଂସାର ପାଳକ। କିନ୍ତୁ ସେହି ଭଗବାନ କଳିର ଆଗମନ ଦେଖି ଆପଣା ଭୁବନ ବୈକୁଣ୍ଠକୁ ଚାଲିଗଲେ କାହିଁକି? ସୁତ କହିଲେ, ଭକ୍ତି କଲେ ଜ୍ଞାନ ହୁଏ, ଆଉ ଜୀବ ମୋହମାୟାରେ ପଡ଼େ ନାହିଁ। ଅର୍ଥ ଉପାର୍ଜନରେ ଧର୍ମ ମୁଖ୍ୟ ମିଳେ ନାହିଁ, କାମ ଲୋଭରେ ସୁଖ ନଥାଏ। କେବଳ ଶ୍ରୀକୃଷ୍ଣ ଲୀଳା ଶ୍ରବଣ ଓ କୀର୍ତ୍ତନରେ ସକଳ ପାପ ଦୂର ହୁଏ। ସେହି ନିର୍ଗୁଣ ମୁରାରୀ ସତ୍ତ୍ୱ, ରଜ ଓ ତମ ଆଦି ତିନି ଗୁଣକୁ ଆବରି ଜୀବ ମଧ୍ୟରେ ରହିଥାନ୍ତି, ମାତ୍ର ଅଜ୍ଞାନ ଜୀବ ସେ କଥା ଜାଣିପାରେ ନାହିଁ।

0: ଆକାଶବାଣୀରେ ବିଜ୍ଞାପନ କମ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଦେଶର ଭିନ୍ ଭିନ୍ ପ୍ରେରଣାଦାୟୀ ପଦକ୍ଷେପ ଓ ବ୍ୟକ୍ତିତ୍ୱମାନଙ୍କର ଉଦାହରଣ ଦେଇକରି ସାମାଜିକ ପରିବର୍ତ୍ତନଟି ଜନଭାଗିଦାରିତାର ଗୁରୁତ୍ୱ ବାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 137 ନମ୍ବର ସଂସ୍କରଣଟି ଗଲାକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହିତ ଯୋଡ଼ିକରି ବିକଶିତ ଭାରତ ଲାଗି ନିଶାମୁକ୍ତ ଯୁବ ଅଭିଯାନକେ ଅତ୍କା ଗତିଶୀଲ କରବାରକେ ଆହ୍ୱାନ ଦେଇଛନ୍। ଦେବ୍ରିଗଡ଼ ଅଞ୍ଚଳର ଧରୋକୁସୁମ ଗାଁର ମୈଥିଲି ଭୂଇଙ୍କର ପ୍ରେରଣାଦାୟୀ କାହାଣୀକେ ପ୍ରଧାନମନ୍ତ୍ରୀ ଇଥରର ମନ୍ କି ବାତ୍ରେ ସାମିଲ କରିଛନ୍। ଜଙ୍ଗଲ ସୁରକ୍ଷା ସହିତ ଜୀବିକାର ନୂଆ ଦିଗ ଅପନେଇଥିବା ମୈଥିଲିଙ୍କ ପ୍ରେରଣାଟି ଏହାଦେ 60 ଅତ୍କା ମହିଳା ଜଙ୍ଗଲ ସୁରକ୍ଷା ବନ୍ୟଜନ୍ତୁ ସଂରକ୍ଷଣ ଇକୋ ଟୁରିଜମ୍ରେ ସାମିଲ ହୋଇଛନ୍। ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ପିଏମ୍ ସ୍ୱନିଧି ଯୋଜନାର ଭୂମିକା ତିହାର ବାହାର ସମିଆତି ଭୋକାଲ ଫର ଲୋକାଲ ବାଗିର ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍। ମନ୍ କି ବାତ୍ କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନକେ ଦେଶବାସୀଙ୍କ ଲାଗି ପ୍ରେରଣାର ଅସରନ୍ତି ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ମୋହନ

ଲକ୍ଷ୍ମଣ ମାଝୀ କହିଛ। ଆଜି ସ୍ୱାୟତ୍ତ ଶାସନ ଦିବସ ଭୁବନେଶ୍ୱର କୃଷି ଶିକ୍ଷା ସଦନ ଓୟୁଏଟିଠାରେ ଆଜି ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଏ ଅବସରରେ ସହରାଞ୍ଚଳ ଲାଗି ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରାଯିବ। ମୁଖ୍ୟମନ୍ତ୍ରୀ 115 ସଂସ୍ଥାନ ଓସ୍ୱାନ୍ ଭିଡ଼ିଓ କନ୍ଫରେନ୍ସିଂ ସୁବିଧାର ଶୁଭାରମ୍ଭ କରିବେ। ଭିନ୍ ଭିନ୍ ଉନ୍ନତିମୂଳକ ପ୍ରକଳ୍ପ ଲାଗି ଓଡ଼ିଶା ଅର୍ବାନ୍ ଏକାଡେମୀ ସହିତ ବୁଝାମଣା ପତ୍ର ବିଲ୍ ସ୍ୱାକ୍ଷରିତ ହେବା, ଓଡ଼ିଶା ଯାତ୍ରୀ ସୁରକ୍ଷା ଆପ୍ ଆଉ PMAY ବନ୍ଧୁ ଯୋଜନାର ବିଲ୍ ଏ ଅବସରରେ ଶୁଭାରମ୍ଭ ହେବା ବୋଲି ଜଣାପଡ଼ିଛି। ଇତାର ସହିତ ଭିନ୍ ଭିନ୍ ପୌର ସଂସ୍ଥା, ମୁଖ୍ୟମନ୍ତ୍ରୀ ଜଳସାଥୀ, ସ୍ୱଚ୍ଛ ସାଥୀ, ସହଯୋଗ ସହାୟକ ଆଉ କ୍ରୁଟ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ। ରାଜ୍ୟ ସମବାୟ କ୍ଷେତ୍ର ସମ୍ପ୍ରସାରଣ ଲକ୍ଷ୍ୟ ନେଇକରି ଆଇବାକାଲ ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ଅଭିଯାନର ଶୁଭାରମ୍ଭ କରିବେ। ଇତାର ସହିତ ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ କେନ୍ଦ୍ରର ବିଲ୍ ଉଦ୍ଘାଟନ କରିବେ। ଗାଁ ଇଲାକାର ସବୁ ପରିବାରରୁ କମ୍ସେ କମ୍ ଜଣଙ୍କୁ ସମବାୟ ସଦସ୍ୟ କରିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଆଉ ସାମାଜିକ ସ୍ତରଟି ସଶକ୍ତ କରିବାର ଲକ୍ଷ୍ୟ ନେଇକରି ସଦସ୍ୟତା ଅଭିଯାନ ସମ୍ବନ୍ଧ ମୂଲ କରାଯିବ। ଡିଜିଟାଲ ଜରିଆ ସଦସ୍ୟତା ପଞ୍ଜୀକରଣକେ ସହଜ ଓ ସ୍ୱଚ୍ଛ କରିବା ଲାଗି ନୂଆ ମୋବାଇଲ ଆପ୍ଲିକେସନର ବିଲ୍ ଶୁଭାରମ୍ଭ ହେବା। ରାଜ୍ୟ ଚାଷୀ ପଞ୍ଜୀକରଣ ସମୟକେ ସରକାର ଆଉ 7 ବଢ଼େଇଛନ୍। ଏ ବାବଦେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍। ପଞ୍ଜୀକରଣ ସମୟ ଆଜି ଶେଷ ହେଉଥିବାର ବେଳେ ଇଟା ଆଉ 7 ବଢ଼ିଛି। ନେଟୱର୍କ ସମସ୍ୟା ଲାଗି ବହୁତ ଚାଷୀ ପଞ୍ଜୀକରଣ କରବାରକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଛେନ୍ ତକ 17 ଲକ୍ଷରୁ ଅଧିକା ଚାଷୀ ପଞ୍ଜୀକରଣ କରିଛନ୍। ଦରମା ଓ ଭତ୍ତା ବାବଦ ସଂସଦୀୟ ଯୁଗ୍ମ କମିଟି ଭୁବନେଶ୍ୱର ଗସ୍ତଥି ଆସିକରି ରାଜ୍ୟ ବିଧାନସଭା ସଦସ୍ୟମାନଙ୍କର ଦରମା ଆଉ ଅଲଗା ଭତ୍ତା ବାବଦେ ଆଲୋଚନା କରିଛନ୍। ସାଂସଦ ବୀରେନ୍ଦ୍ର ପ୍ରସାଦ ବୈଶ୍ୟଙ୍କର ଅଧ୍ୟକ୍ଷତାଥି ଗଠିତ କମିଟି ବାଚସ୍କତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଂ ଆଉ ବିଧାନସଭାର ସଚିବ ଓ ଅଲଗା ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍। ଆଘର ବିଧାୟକମାନଙ୍କର ପେନ୍ସନ୍ ଆଉ ଭତ୍ତାମାନଙ୍କର ବାବଦେ ବିଲ୍ ଆଲୋଚନା ହୋଇଛି। ବୈଠକଟି ଅଲଗା ରାଜ୍ୟର ବିଧାୟକମାନଙ୍କର ଦରମା ଆଉ ଆନୁଷଙ୍ଗିକ ଭତ୍ତା ବାବଦ ବିବରଣୀ ସ୍ଥାପନ କରାଯାଇଥିଲା। ପୁରୀ ଶ୍ରୀମନ୍ଦିର ଆଏଜ ଆଉ ଆଇବାକାଲ ରତ୍ନଭଣ୍ଡାର ଗଣ୍ଠିମଣ୍ଟି କରାଯିବା। ରାଜ୍ୟ ସରକାରଙ୍କ ତରଫୁ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ଗଣ୍ଠିମଣ୍ଟି କରାଯିବା। ଏଥିଲାଗି ଉପରବେଳା 4 ବଜେରୁ ସନ୍ଧ୍ୟା ଧୂପ ଶେଷ ହେବାର ତକ ଭିତର କାଠ ଦର୍ଶନ ବନ୍ଦ ରହିବା। ସୂଚନା ଅନୁସାରେ ଗଲା 2025 March 25 ଶ୍ରୀମନ୍ଦିର ରତ୍ନଭଣ୍ଡାର ନଥିବା ଅଳଙ୍କାର ଆଉ ମୂଲ୍ୟବାନ ସାମଗ୍ରୀର ଗନ୍ତି କାମ ମୂଲ ହୋଇଥିଲା। ଆଘନୁ ଯେତେଥର ଗଣ୍ଠି ମଣ୍ଟି ହୋଇଛେ ସେଟା 1978 ତାଲିକା ସହିତ ମିଲ୍ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ତରଫୁ କୁହାଯାଇଛି। ଅନୁଗୁଳ ଜିଲ୍ଲା ପାଲହଡ଼ାନ 2 ଭିତରେ 19 ସ୍କ୍ରବ୍ ଟାଇପସ୍ଥି ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଗଲାକାଲି ତକ 43 ନମୁନା ଭିତରୁ 12 ନମୁନା ପଜିଟିଭ୍ ବାହାରିଛି। ଆଗନୁ ଅଲଗା 7 ସ୍କ୍ରବ୍ ଟାଇପସ୍ଥି ଆକ୍ରାନ୍ତ ହୋଇକରି ଜନକର ଜୀବନ ଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଉତ୍ତର ବଙ୍ଗୋପସାଗର ତାକେ ଲାଗିକରି ଥିବା ପଶ୍ଚିମବଙ୍ଗ ବାଂଲାଦେଶ ସମୁଦ୍ର ଖଣିନ ଗୋଟେ ଲଘୁଚାପ କ୍ଷେତ୍ର ବନିଛି। ଏତାର ପ୍ରଭାବଥି ଆଇବା 24 ଘଣ୍ଟା ଭିତରେ ବରଗଡ଼ ଜିଲ୍ଲାର ଗୋଟେ କି ଯୋଡ଼େ ଜାଗାନ ଜବରରୁ ଅତିଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟଥି କେନ୍ଦୁଝର ଅନୁଗୁଳ ସହିତ ପଶ୍ଚିମ ଓଡ଼ିଶା ସବୁ ଜିଲ୍ଲାନ ଅତିଜବର ବର୍ଷା ହେବାର ସମ୍ଭାବନା ରହିଛି। ସେଡ଼ା ହୀରାକୁଦ ଜଲଭଣ୍ଡାର ଜଳସ୍ତର ଆଜି ସକାଳ 6 ବଜେ ତକ 625.12 ଫୁଟ ରହିଥିଲା। ଏହାଦେ 8 ଗେଟ୍ ଦେଇକରି ଫି ସେକେଣ୍ଡ ଥି ଜଲଭଣ୍ଡାରୁ 1,63,546 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ ସମାନ ପରିମାଣର ପାଣି ଜଲଭଣ୍ଡାର ଭିତରକେ ଆସୁଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: जनाः सुरक्षापूर्वकं निष्कासिताः। एतेषु 27,200 वैदेशिकनागरिकाः अपि वर्तन्ते। निफ्ट संस्थायाः 18 परिसराणाम् 78 स्नातकछात्रान् सम्बोधयितुम् अद्य राष्ट्रपतिपदासीना द्रौपदी मुर्मुः नवदेहलीं समायास्यति। एषः दीक्षान्तसमारोहः छात्राणां शैक्षणिकप्रयासानां सिद्धिरूपेण आयोज्यते। ओडिशाराज्ये नूतनवृष्ट्या जलाप्लावनसङ्कटः अतीव भीषणो जातः। उत्तरक्षेत्रेषु नदीनां जलस्तरः झटिति वर्धते। ऋतुविभागेन बालेश्वर खेजर मयूरभंज क्षेत्रेषु अतिवृष्टिपरा सञ्चेतना प्रख्यापिता। तटवर्ती जनाश्च सावधानतया स्थातुम् उपादिष्टाः। इति वार्ताः।
1: आकाशवाणी भवानीपाटना वर्तमान समय सकाळ 7:00। শুনন্তু আজি আম কেন্দ্রৰ প্ৰচাৰিত হ'বাক থিবা কেতটি কাৰ্যক্ৰম সম্পৰ্কৰে সূচনা। সকাল 7:25 শুনিবে স্বচ্ছ জীৱন। শ্ৰীৰামচৰিত মানস সকাল 7:30 চাষৰ কথা সকাল 7:40 পুৰাতনীৰে ওড়িশী শুনিবে সকাল 7:45 শিল্পীমানে হ'লে অখিল কুমাৰ লেংকা আৰু ৰমাৰাণী পাৰিক। ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ ଶୁଣିବେ ସକାଳ 8:30 ଶିଳ୍ପୀ ନମିତା ଅଗ୍ରୱାଲ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45। ହିନ୍ଦୀ କଥାଚିତ୍ରର ଗୀତ ସକାଳ 9:00। ଓଡ଼ିଆ କଥାଚିତ୍ରର ଗୀତ ସକାଳ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 12:00। ସୁଗମ ସଙ୍ଗୀତ ଦିନ 12:30 ଶିଳ୍ପୀମାନେ ହେଲେ ନବକିଶୋର ମହତ୍ତମ, ଦୀପଶିଖା ମିଶ୍ର, ସେବାରାଣୀ ମହାପାତ୍ର, ରୀତା ମିଶ୍ର ଏବଂ ବିଜୟ କୁମାର ମିଶ୍ର। ଚାଷର କଥା ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଅପରାହ୍ନ 5:30। ଆଜି ଏଥିରେ ଶୁଣିବେ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସାହିତ୍ୟାୟନ। ସନ୍ଧ୍ୟା 6:30 ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଯୁବଶକ୍ତି ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲ। ଶିଳ୍ପୀମାନେ ହେଲେ ଅନୁରାଧା ପଡ଼ୱାଲ ଓ ଶଙ୍କର ମହାଦେବନ। ସମ୍ବଲପୁରୀ ଗୀତ ରାତି 8:15 ପରିବେଷଣ କରିବେ ପୁଣ୍ୟପ୍ରଭା ପାଣିଗ୍ରାହୀ, ଫକୀରମୋହନ ପଟ୍ଟନାୟକ ଓ କମଳ କୁମାରୀ ବେହେରା। ସ୍ପୋର୍ଟସ୍ କେନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:15 ଏବଂ ପବ୍ଲିକ୍ ସ୍ପିକ୍ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ନାଟକ ଘାତକ, ରଚନା ଗୋପାଳ ଛୋଟରାଏ, ପ୍ରଯୋଜନା କିଶୋର ମହାନ୍ତି। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସମାଧାନ ଦିଗରେ କ୍ଷମତା ପ୍ରଦାନ କରିବା ନେଇ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। 1992 ମସିହାରେ ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ସ୍ୱାୟତ୍ତ ଶାସନ ଆରମ୍ଭ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଲୋକଙ୍କର କ୍ଷମତା ଏବଂ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ। ଏହି ଅବସରରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶ୍ରୀ ମାଝି ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। କଟକ ମହାନଗର ନିଗମର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଶହୀଦ ଭବନଠାରେ 3 ଦିନ ବ୍ୟାପୀ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଦିନରେ ଗତକାଲି ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଡକ୍ଟର ଅରିଜିତ ପସାୟତ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଯୋଗଦେଇ କଟକର ଭାଇଚାରା ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ମହାନଗର ନିଗମ ପକ୍ଷରୁ ଗତକାଲି ବିଭିନ୍ନ ସ୍ଥାନରେ 11,74,00,000 ଟଙ୍କା ବ୍ୟୟରେ 22 ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରାଯାଇଛି। କଟକ, ପୁରୀ, ଭୁବନେଶ୍ୱର ଏବଂ ପାରାଦୀପକୁ ନେଇ ଏକ ବୃହତ୍ ସହରାଞ୍ଚଳ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ସମ୍ପର୍କରେ ସାଂସଦ ଶ୍ରୀ ମହତାବ ଏହି ଅବସରରେ ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତାକାଲି ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅଭିଯାନର ଶୁଭାରମ୍ଭ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ 20 ଦୁଗ୍ଧ ସଂଗ୍ରହ କେନ୍ଦ୍ର, 50 କୃଷି ସେବା କେନ୍ଦ୍ର, 46 ଖାଉଟି କେନ୍ଦ୍ର ଏବଂ 200 ଜନସେବା କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିବା ସହ 3 ଗୋଦାମର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଖୋର୍ଦ୍ଧା ଜିଲ୍ଲା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳରେ ଗତକାଲି ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ୍କୋ ଅଧ୍ୟକ୍ଷ ଉଷା ପାଢ଼ୀ ପରିଦର୍ଶନ କରିଛନ୍ତି। ସେଠାରେ ଜାରି ରହିଥିବା ବିକାଶମୂଳକ ପ୍ରକଳ୍ପ ତଥା ଶିଳ୍ପାଞ୍ଚଳର କାର୍ଯ୍ୟଦକ୍ଷତା ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। କ୍ଷେତ୍ରସ୍ତରୀୟ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ସହ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାୟୀ ଜଳ ପରିଚାଳନା ଏବଂ ମହିଳା ଶ୍ରମିକଙ୍କ ପାଇଁ ନିରାପଦ ସାର୍ବଜନୀନ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାର ପ୍ରସାର ଏବଂ ଶତ ପ୍ରତିଶତ ପାସ୍ହାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷା ବ୍ୟବସ୍ଥା, ଉପସ୍ଥାନ, ଗୁଣବତ୍ତା ସମ୍ପନ୍ନ ପାଠପଢ଼ା, ପରୀକ୍ଷା ପ୍ରସ୍ତୁତି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପୁଣିଥରେ ଆଜିଠାରୁ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ 2 ଦିନ ଧରି ଗଣତି ମଣତି ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟା ଜାରି ରହିଥିବା ବେଳେ ଶ୍ରୀଜୀଉଙ୍କ ନୀତିକାନ୍ତି ଯଥାରୀତି ଜାରି ରହିବ। ତେବେ ଅପରାହ୍ନ 4 ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ଭିତରକାଠରୁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଓଡ଼ିଶା କୃଷିଭିତ୍ତିକ ଗଣପର୍ବ ପାଳନ ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ଆୟୋଜିତ ବୈଠକରେ ଖଡ଼ିଆଳ ରାଜା ଦେବଦେବ ସିଂହଦେଙ୍କ ଉପସ୍ଥିତିରେ ଲଗ୍ନ ସ୍ଥିର ହୋଇଛି। ଆସନ୍ତା ମାସ 15 ଭାଦ୍ର

0: ମାସ ପଞ୍ଚମୀ ତିଥିରେ ପୂର୍ବାହ୍ନ 9:05 10 ମଧ୍ୟରେ ନବାନ୍ନ ଭକ୍ଷଣ ସମୟ ଧାର୍ଯ୍ୟ ହୋଇଛି। ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ବନ୍ୟା ପ୍ରଭାବିତ ଅଞ୍ଚଳକୁ ସାଂସଦ ବଳଭଦ୍ର ମାଝୀ ଗତକାଲି ଗସ୍ତ କରିଥିଲେ। ପ୍ରଭାବିତ ଲୋକଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି। କ୍ଷୟକ୍ଷତି ଆକଳନ ପରେ କ୍ଷତି ପ୍ରଦାନ କରାଯିବ ବୋଲି କହିଛନ୍ତି। ଲଗାଣ ବର୍ଷା ଯୋଗୁଁ ଭଣ୍ଡାର ବରୀ ଏବଂ ତେଲ ନଦୀରେ ବନ୍ୟା ଆସିଥିଲା। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏବଂ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଗତକାଲି ରାଜ୍ୟସାରା ବର୍ଷା ହୋଇଛି। ବାଲେଶ୍ୱର ରାଜଘାଟଠାରେ ସର୍ବାଧିକ 156.2 mm ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସକାଳ 6 ସୁଦ୍ଧା 625.04 ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 125,476 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 8 ସ୍ଲୁଇସ୍ ଗେଟ୍ ଦେଇ 163,591 ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ପ୍ରୋଷ୍ଟେଟ୍ ଗ୍ରନ୍ଥି ଜନିତ ସ୍ୱାସ୍ଥ୍ୟ ସମସ୍ୟା ଆଲୋଚନା କରିଛନ୍ତି ଡାକ୍ତର ସଞ୍ଜୟ କୁମାର ଚୌଧୁରୀ।
2: ପୁରୁଷମାନଙ୍କୁ 50 ବର୍ଷ ବୟସ ପରେ ପ୍ରୋଷ୍ଟେଟ୍ ସମସ୍ୟା ଏକ ସ୍ୱାସ୍ଥ୍ୟ ସମସ୍ୟା, କିନ୍ତୁ ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇବା ପାଇଁ ଆପଣ ଅନେକ ଉପାୟ ଆପଣେଇ ପାରିବେ। ପ୍ରଥମେ ଆସନ୍ତୁ ଜାଣିନେବା ପ୍ରୋଷ୍ଟେଟ୍ କ'ଣ। ପ୍ରୋଷ୍ଟେଟ୍ ପୁରୁଷମାନଙ୍କ ମଧ୍ୟରେ ଏକ ଛୋଟ ଗ୍ରନ୍ଥି ଯାହା ବୀର୍ଯ୍ୟ ତିଆରି କରିବାରେ ସାହାଯ୍ୟ କରେ। ଏହା ମଳଦ୍ୱାର ସାମ୍ନାରେ ଓ ପରିସ୍ରା ଥଳୀ ତଳେ ରହିଥାଏ। ଏହା ମୂତ୍ରନଳୀକୁ ଘୋଡ଼ାଇ ଦେଇଥାଏ, ଯାହା ଶରୀରରୁ ପରିସ୍ରା ଏବଂ ବୀର୍ଯ୍ୟକୁ ବାହାର କରିଥାଏ। ବୟସ ବଢ଼ିବା ସହିତ ଏହା ବଡ଼ ହେବାକୁ ଲାଗେ। ଯଦି ପ୍ରୋଷ୍ଟେଟ୍ ବହୁତ ବଡ଼ ହୁଏ ତେବେ ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି ପ୍ରୋଷ୍ଟେଟ୍ ସମସ୍ୟା 2 ପ୍ରକାର ହୋଇପାରେ, ଯଥା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ଓ ପ୍ରୋଷ୍ଟେଟ୍ କର୍କଟ ରୋଗ ସମସ୍ୟା। ଆସନ୍ତୁ ଜାଣିନେବା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ବିଷୟରେ। ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ଅନେକ ପ୍ରକାର ହୋଇପାରେ। ପ୍ରଥମଟି ହେଲା ତୀବ୍ର ଜୀବାଣୁ ପ୍ରୋଷ୍ଟାଟାଇଟିସ୍। ସାଧାରଣତଃ ଜୀବାଣୁ ସଂକ୍ରମଣରୁ ହଠାତ୍ ଆରମ୍ଭ ହୋଇଥାଏ। ପ୍ରୋଷ୍ଟେଟ୍ ଲକ୍ଷଣ ବ୍ୟତୀତ ଯଦି ଆପଣଙ୍କର ଜ୍ୱର, ଥଣ୍ଡା କିମ୍ବା ଯନ୍ତ୍ରଣା ହୁଏ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଅଧିକାଂଶ ରୋଗ ଆଣ୍ଟିବାୟୋଟିକ୍ ଦ୍ୱାରା ଭଲ ହୋଇଥାଏ। ଅସମ୍ପୂର୍ଣ୍ଣ ଚିକିତ୍ସା ଦ୍ୱାରା ଏହା ପ୍ରୋଷ୍ଟେଟ୍ ଆବସେସ୍ ବା ପ୍ରୋଷ୍ଟେଟ୍ରେ ପୂଜ ହୋଇଯାଇପାରେ। ଦ୍ୱିତୀୟଟି ହେଲା କ୍ରୋନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍। ପ୍ରୋଷ୍ଟେଟ୍ ସଂକ୍ରମଣ ଯାହା ବାରମ୍ବାର ଫେରିଆସେ ତାକୁ କ୍ରୋନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ କୁହାଯାଏ। ଏହି ବିରଳ ସମସ୍ୟାର ଚିକିତ୍ସା କରିବା କଷ୍ଟକର ହୋଇପାରେ। ବେଳେବେଳେ ଦୀର୍ଘ ସମୟ ଧରି ଆଣ୍ଟିବାୟୋଟିକ୍ ଗ୍ରହଣ କରିବା କାମ କରିପାରେ। ତୃତୀୟଟି ହେଲା କ୍ରୋନିକ୍ ପ୍ରୋଷ୍ଟାଟାଇଟିସ୍, ଯାହାକୁ କ୍ରୋନିକ୍ ପେଲଭିକ୍ ଯନ୍ତ୍ରଣା ସିଣ୍ଡ୍ରୋମ୍ ମଧ୍ୟ କୁହାଯାଏ। ଏହା ଏକ ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା। ଏହା ତଳପିଠିରେ, ତଳି ପେଟରେ, ଦୁଇ ଜଙ୍ଘ ଓ ପିଚା କିମ୍ବା ଲିଙ୍ଗର ପ୍ରାନ୍ତରେ ଯନ୍ତ୍ରଣା ଦେଇପାରେ। ଔଷଧ ଜୀବନଶୈଳୀରେ ପରିବର୍ତ୍ତନ, ଉଷୁମ ପାଣିରେ କିଛି ସମୟ ବସିବା, ସମୟ ଅନୁସାରେ ବେଳେବେଳେ ବୀର୍ଯ୍ୟକୁ ବାହାର କରିବା ଏବଂ କିଛି ତଳି ପେଟର ବ୍ୟାୟାମ କଲେ ଏଥିରୁ ଉପଶମ ମିଳିଥାଏ। ଚିକିତ୍ସାର ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିବାକୁ ନିଶ୍ଚିତ ହୁଅନ୍ତୁ। ବୟସ୍କ ପୁରୁଷମାନଙ୍କଠାରେ ବିନାଇନ୍ ପ୍ରୋଷ୍ଟାଟିକ୍ ହାଇପରପ୍ଲାସିଆ ବା BPH ବହୁତ ସାଧାରଣ। ଏହାର ଅର୍ଥ ପ୍ରୋଷ୍ଟେଟ୍ ବୃଦ୍ଧି ହୋଇଛି କିନ୍ତୁ କର୍କଟ ରୋଗ ନୁହେଁ। ଆସନ୍ତୁ ଜାଣିବା ବର୍ତ୍ତମାନ ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟାର ଲକ୍ଷଣଗୁଡ଼ିକ କ'ଣ। ସେଗୁଡ଼ିକ ହେଲା ବାରମ୍ବାର ପରିସ୍ରା କରିବା, ପରିସ୍ରା କରିବା ପାଇଁ ରାତିରେ ଅନେକ ଥର ଉଠିବା, ପରିସ୍ରା କିମ୍ବା ବୀର୍ଯ୍ୟରେ ରକ୍ତ, ଯନ୍ତ୍ରଣା କିମ୍ବା ପରିସ୍ରାରେ ଜ୍ୱଳନ ହେବା, ତଳ ପିଠି, ପିଚା, ପେଲଭିକ୍ କିମ୍ବା ରେକ୍ଟାଲ ଅଞ୍ଚଳରେ କିମ୍ବା ଉପର ଜଙ୍ଘରେ ବାରମ୍ବାର ଯନ୍ତ୍ରଣା ହେବା, ପରିସ୍ରା ଥପାଏ ଥପାଏ ପଡ଼ିବା। ଏଗୁଡ଼ିକ ସମସ୍ୟା ଯଦି ଆପଣଙ୍କଠାରେ ପରିଲକ୍ଷିତ ହୁଏ ତାହେଲେ ତୁରନ୍ତ ଆପଣ କୌଣସି ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ। ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ପରେ ଆସନ୍ତୁ ଜାଣିନେବା ପ୍ରୋଷ୍ଟେଟ୍ କର୍କଟ ରୋଗ ବିଷୟରେ। ପ୍ରୋଷ୍ଟେଟ୍ କର୍କଟ ହେବାର ସମ୍ଭାବନା ଆପଣଙ୍କ ଦ୍ୱାରା ପ୍ରଭାବିତ ହୋଇପାରେ, ଯେମିତିକି 50 ବର୍ଷରୁ ଅଧିକ ବୟସ୍କ ପୁରୁଷମାନଙ୍କ ପ୍ରତି ଏହା ଏକ ବିପଦ ହୋଇଥାଏ। ଯଦି ଆପଣଙ୍କ ବାପା କିମ୍ବା ଭାଇଙ୍କର ପ୍ରୋଷ୍ଟେଟ୍ କର୍କଟ ଥାଏ ତେବେ ଆପଣଙ୍କଠାରେ ମଧ୍ୟ ଏହା ଦେଖାଯିବାର ସମ୍ଭାବନା ରହିଛି। ଖାଦ୍ୟପେୟ ବିଷୟରେ ମୁଁ କହିରଖିବି ଯେ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଖାଉଥିବା ପୁରୁଷଙ୍କ ପାଇଁ ପ୍ରୋଷ୍ଟେଟ୍ କର୍କଟ ହେବାର ଆଶଙ୍କା ଅଧିକ ହୋଇପାରେ। ଆପଣଙ୍କଠାରେ ଯଦି ପରିସ୍ରା ଜନିତ କିଛି

0: ଅସୁବିଧା ପରିଲକ୍ଷିତ ହୁଏ ତାହେଲେ ଆପଣ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ। ଡାକ୍ତର ହିଁ କହିବେ ଯେ ଆପଣଙ୍କର ସମସ୍ୟାଟା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା କି ଏହା ଏକ ପ୍ରୋଷ୍ଟେଟ୍ କର୍କଟ ସମସ୍ୟା। ସେଥିପାଇଁ ସେ ନିଶ୍ଚିତ ଭାବେ କିଛି ପରୀକ୍ଷା କରିବେ, ଯେଉଁ ପରୀକ୍ଷା ମଧ୍ୟରୁ ଗୋଟିଏ ହେଲା ପ୍ରୋଷ୍ଟେଟ୍ ସ୍ପେସିଫିକ୍ ଆଣ୍ଟିଜେନ୍ ପରୀକ୍ଷା। ଲକ୍ଷଣ ବିନା ପୁରୁଷମାନଙ୍କଠାରେ ବାର୍ଷିକ ପିଏସ୍ଏ ପରୀକ୍ଷା ସାଧାରଣତଃ ସୁପାରିଶ କରାଯାଏ ନାହିଁ। ତଥାପି ପୁରୁଷମାନଙ୍କଠାରେ ଯେଉଁମାନେ ପ୍ରୋଷ୍ଟେଟ୍ ଲକ୍ଷଣ ବିଷୟରେ ରିପୋର୍ଟ କରନ୍ତି, ପ୍ରୋଷ୍ଟେଟ୍ ସ୍ପେସିଫିକ୍ ଆଣ୍ଟିଜେନ୍ ପରୀକ୍ଷା ଡାକ୍ତରମାନଙ୍କୁ ସମସ୍ୟାର ପ୍ରକୃତି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଆପଣମାନଙ୍କଠାରେ ଯଦି ଏହିପରି କିଛି ଲକ୍ଷଣ ପରିଲକ୍ଷିତ ହୁଏ, ଯାହାକି ବାରମ୍ବାର ପରିସ୍ରା କରିବା କିମ୍ବା ରାତିରେ ବାରମ୍ବାର ପରିସ୍ରା କରିବାକୁ ଉଠିବା, ସେଥିପାଇଁ ଆପଣ ନିୟମିତ ଭାବେ ଏକ ୟୁରୋଲୋଜିଷ୍ଟ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ପ୍ରୋଷ୍ଟେଟ୍ ଗ୍ରନ୍ଥି ଜନିତ ସ୍ୱାସ୍ଥ୍ୟ ସମସ୍ୟା, ଆଲୋଚନା କରିଥିଲେ ଡକ୍ଟର ସଞ୍ଜୟ କୁମାର ଚୌଧୁରୀ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 26ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି କିର୍ଗିସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। G20 ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନେପାଳରେ ବନ୍ୟା ପରେ ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି, ଏବଂ T20 ଏସିଆ କପ୍ ମହିଳା କ୍ରିକେଟରେ ଥାଇଲାଣ୍ଡକୁ 94 ରନ୍ରେ ପରାସ୍ତ କରି ଭାରତ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିସ୍ତାନକୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ବିସ୍କେକ୍ରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ଆଜି ଏବଂ ଆସନ୍ତାକାଲି କିର୍ଗିସ୍ତାନରେ ଅନୁଷ୍ଠିତ ହେଉଥିବା 26ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ରାଷ୍ଟ୍ରମୁଖ୍ୟ ଅଧିବେଶନରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଶ୍ରୀ ମୋଦି ବିସ୍କେକ୍ରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା। ସ୍ୱାଗତ କରିବା ପାଇଁ ଏକ ପାରମ୍ପରିକ କିର୍ଗିସ୍ତାନ ନୃତ୍ୟ ପ୍ରଦର୍ଶନ ମଧ୍ୟ ଆୟୋଜନ କରାଯାଇଥିଲା। 26ତମ ଏସ୍ସିଓ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ସାଦିର୍ ଝାପାରୋଭ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି କିର୍ଗିସ୍ତାନ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶିଖର ସମ୍ମିଳନୀ ଅବସରରେ ଅନେକ ଏସ୍ସିଓ ନେତାଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି। ଗତ ଶନିବାର ଦିନ ପ୍ରସ୍ଥାନ ବିବୃତ୍ତିରେ ଶ୍ରୀ ମୋଦି କହିଥିଲେ ଯେ ସେ ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ଉପରେ ଆଧାରିତ ଏହି କ୍ଷେତ୍ର ପାଇଁ ଭାରତର ଦୃଷ୍ଟିକୋଣକୁ ଆଗକୁ ନେବା ଲାଗି ଆଶାବାଦୀ ଅଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଭାରତ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ମୁକ୍ତ କ୍ଷେତ୍ର ପାଇଁ ଏସ୍ସିଓ ସଦସ୍ୟମାନଙ୍କ ସହିତ କାମ କରିବେ। ଶ୍ରୀ ମୋଦି 6ଷ୍ଠ ବିଶ୍ୱ ନୋମାଡ୍ ଗେମ୍ସର ଉଦ୍ଘାଟନୀ ଉତ୍ସବରେ ମଧ୍ୟ ଯୋଗଦେବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଗସ୍ତ ଏସୀୟ ଦେଶମାନଙ୍କ ମଧ୍ୟରେ ଭାରତର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଉଜ୍ବେକିସ୍ତାନ ରାଷ୍ଟ୍ରପତି ସାବକତ୍ ମିର୍ଜିୟୋୟେଭ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଆଲୋଚନା କରିଛନ୍ତି। ଏଥିସହିତ ଶ୍ରୀ ମୋଦିଙ୍କ ଦୁଇଦିନିଆ ଉଜ୍ବେକିସ୍ତାନର ତାସ୍କେଣ୍ଟ ଗସ୍ତ ଶେଷ ହୋଇଛି। ଉଭୟ ନେତା ଭାରତ ଉଜ୍ବେକିସ୍ତାନ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ସହଭାଗିତାରେ ପରିଣତ କରିବାକୁ ସହମତ ହୋଇଛନ୍ତି। ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ 11ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସେଥିମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ୟୁରାନିୟମ୍, ବାଣିଜ୍ୟ, ପ୍ରତିରକ୍ଷା, ଡିଜିଟାଲ୍ ପେମେଣ୍ଟ ଏବଂ ଶିକ୍ଷା, କ୍ରୀଡ଼ା ଓ ଐତିହ୍ୟ ଭଳି ପ୍ରସଙ୍ଗ ରହିଛି। ଏହି ଦୁଇଦିନିଆ ଗସ୍ତ ଭାରତ ଉଜ୍ବେକିସ୍ତାନ ସମ୍ପର୍କକୁ ଏକ ନୂତନ ଢାଞ୍ଚା ପ୍ରଦାନ କରିଛି। ଦୁଇ ଦେଶ ମଧ୍ୟରେ $5 ବିଲିୟନ୍ ବାଣିଜ୍ୟ ଲକ୍ଷ୍ୟ, ଦୀର୍ଘକାଳୀନ ଶକ୍ତି ସହଯୋଗ ଏବଂ ଆଞ୍ଚଳିକ ସ୍ତରରେ ବ୍ୟାପକ ରଣନୈତିକ ସହଭାଗିତା ବୃଦ୍ଧି ଓ ଏସୀୟ କ୍ଷେତ୍ର ସହିତ ଭାରତର ସମ୍ପର୍କକୁ ନୂତନ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଗସ୍ତକାଳରେ ରାଷ୍ଟ୍ରପତି ସାବକତ୍ ମିର୍ଜିୟୋୟେଭ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜ୍ବେକିସ୍ତାନର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ଓଲି ଦାରାଜଲି ଦୋସ୍ତଲିକ୍ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫ୍ୟାସନ୍ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ନିଫ୍ଟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହି ଉତ୍ସବରେ ସମଗ୍ର ଦେଶର 18ଟି ନିଫ୍ଟ କ୍ୟାମ୍ପସ୍ରେ

ସ୍ନାତକ ହାସଲ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦକ୍ଷିଣ କାରୋଲିନାରେ ପହଞ୍ଚିଛନ୍ତି। ସେ ଆଜି ଓ ଆସନ୍ତାକାଲି ଆସେଭେଲ୍ରେ G20 ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଶ୍ରୀମତୀ ସୀତାରମଣ ଭାରତର କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟରେ ଚିକାଗୋ ସ୍ଥିତ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ କେନ୍ଦ୍ର ସରକାର ଆର୍ଥିକ ଏକତ୍ରୀକରଣ ଲକ୍ଷ୍ୟ ପୂରଣ ଲାଗି କାର୍ଯ୍ୟ କରୁଛନ୍ତି। ଶ୍ରୀମତୀ ସୀତାରମଣ କୃଷି, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରର ପ୍ରମୁଖ ଆମେରିକୀୟ ବ୍ୟବସାୟିକ ନେତୃତ୍ୱଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ 2026-27 ଆର୍ଥିକ ବର୍ଷରେ 7% କିମ୍ବା ତା'ଠାରୁ ଅଧିକ ଆର୍ଥିକ ଅଭିବୃଦ୍ଧି ହାର ବଜାୟ ରହିବ। ତାଙ୍କର ଆମେରିକା ଗସ୍ତ ସମୟରେ ଚିକାଗୋରେ ଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ସେ କହିଥିଲେ ଆମେରିକା ଇରାନ ବିବାଦ ଏବଂ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭୂ ରାଜନୈତିକ ଅନିଶ୍ଚିତତା ଏବଂ ଯୋଗାଣ ଶୃଙ୍ଖଳ ବାଧା ସତ୍ତ୍ୱେ ଭାରତ ଏହାର ଅଭିବୃଦ୍ଧି ହାର ବଜାୟ ରଖିଛି। ସେ କହିଛନ୍ତି ଆନ୍ତର୍ଜାତୀୟ ମୂଲ୍ୟରେ ତୀବ୍ର ବୃଦ୍ଧି ସତ୍ତ୍ୱେ ସରକାର ସବ୍ସିଡି ମାଧ୍ୟମରେ ସାର ମୂଲ୍ୟକୁ ଅପରିବର୍ତ୍ତିତ ରଖିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନେପାଳରେ ପ୍ରଳୟଙ୍କରୀ ବନ୍ୟା ପରେ ତ୍ରିଶୁଳୀ 3A ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଭାରତ ଏବଂ ଚୀନ୍ର ବିଶେଷଜ୍ଞଙ୍କ ସମେତ ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଥିବା ଲୋକମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଡ଼ଙ୍ଗ ଭିତରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ନିଖୋଜ ଥିବା 2500 ଲୋକଙ୍କ ମଧ୍ୟରୁ ଅଧିକାଂଶ ନେପାଳର ଜଳବିଦ୍ୟୁତ୍ ପ୍ରକଳ୍ପର କର୍ମଚାରୀ ବୋଲି ଅନୁମାନ କରାଯାଉଛି। ଗତ ବୁଧବାର ନେପାଳରେ ହୋଇଥିବା ବନ୍ୟାରେ 794 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 2500 ଅଧିକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ତିବ୍ବତରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 16 ଥିବାବେଳେ 546 ଜଣ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଖୋଜିବା ଏବଂ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ନେପାଳର ସମସ୍ତ 8 ପ୍ରଭାବିତ ଜିଲ୍ଲାରୁ ମୃତଦେହ ଉଦ୍ଧାର କରାଯାଉଛି। ତ୍ରିଶୁଳୀ ନଦୀରେ ପୁଣି ବନ୍ୟା ଯୋଗୁଁ କେନ୍ଦ୍ରୀୟ ନେପାଳରେ ଏକ ଝୁଲାପୋଲ ଭାସିଯାଇଛି। ପ୍ରାୟ 3 ଘଣ୍ଟା ଧରି ଚାଲିଥିବା ବନ୍ୟା ସକାଳ ପ୍ରାୟ 11:30 ସମୟରେ ପୋଲଟିକୁ ଭସାଇ ନେଇଥିଲା। ଏହା ପୂର୍ବରୁ ଅଗଷ୍ଟ 26 ଆସିଥିବା ଭୟଙ୍କର ବନ୍ୟା କାଠମାଣ୍ଡୁରୁ ଅଳ୍ପ ଦୂରରେ ଧାୱାଡ଼ି ଘାଟରେ ଏକ ପୋଲକୁ ମଧ୍ୟ ଭସାଇ ନେଇଥିଲା। ଅନ୍ୟପକ୍ଷରେ ଭାରତରୁ ପଠାଯାଇଥିବା ଏକ ସ୍ୱତନ୍ତ୍ର ସୁଡ଼ଙ୍ଗ ଉଦ୍ଧାରକାରୀ ଦଳ ଚିଲିମେ ଏବଂ ଲାଙ୍ଗଟାଙ୍ଗ ଅଞ୍ଚଳର ଜଳବିଦ୍ୟୁତ୍ ସୁଡ଼ଙ୍ଗ ସ୍ଥାନରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ନେପାଳୀ ସେନା ସହିତ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ନେପାଳରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ କହିଛନ୍ତି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଭାରତୀୟ ଉଦ୍ଧାରକାରୀମାନେ ନେପାଳୀ ସେନା ସହିତ ସମନ୍ୱୟରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆମେରିକା ସେନା ହର୍ମୁଜ୍ ପ୍ରଣାଳୀରେ ଇରାନୀ ରକେଟ୍ ଲଞ୍ଚର ଉପରେ ଆକ୍ରମଣ କରିଛି। ଇରାନର ସମ୍ବାଦ ସଂସ୍ଥାଗୁଡ଼ିକ ହର୍ମୁଜ୍ ପ୍ରଣାଳୀର ଲାରାକ୍ ଦ୍ୱୀପ ନିକଟରେ ବିସ୍ଫୋରଣ ହୋଇଥିବା ସୂଚନା ଦେଇଛନ୍ତି। ଇରାନର ରିଭଲ୍ୟୁସନାରୀ ଗାର୍ଡ଼ସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଲାରାକ୍ ଦ୍ୱୀପରେ ଆମେରିକା ଆକ୍ରମଣରେ ଅନେକ ଇରାନୀ ନାଗରିକ ପ୍ରାଣ ହରାଇଛନ୍ତି। ସୁରକ୍ଷା ବାହିନୀ ପକ୍ଷରୁ ଛତିଶଗଡ଼ର ବେଲପୋଚା ଗୋମ୍ପାଦ ଜଙ୍ଗଲ ଅଞ୍ଚଳରେ ଏକ ନକ୍ସଲ ଡମ୍ପକୁ ନଷ୍ଟ କରିବା ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲ କ୍ୟାଡରମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ସୁକ୍ମା ଜିଲ୍ଲା ଫୋର୍ସ, ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ବସ୍ତର ଫାଇଟର୍ସ ଦ୍ୱାରା ମିଳିତ ଅଭିଯାନରେ ଏହି ସଫଳତା ମିଳିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା କର୍ମୀମାନେ 8 କିଲୋଗ୍ରାମ IED ଜବତ କରିଛନ୍ତି। ସେଥିରେ 2 ଟିଫିନ୍ ବୋମା, 10 ଡିଟୋନେଟର ଓ 17 ଜିଲେଟିନ୍ ଷ୍ଟିକ୍ ରହିଛି। ଶ୍ରୀଲଙ୍କା କ୍ରିକେଟ୍ ପ୍ରଶାସନରେ ସରକାରୀ ହସ୍ତକ୍ଷେପ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ICC ଶ୍ରୀଲଙ୍କାଠାରୁ 2027 ଅନୁଷ୍ଠିତ ହେବାକୁ ଥିବା ମହିଳା ଚମ୍ପିଅନ୍ସ ଟ୍ରଫିର ଆୟୋଜନ ଅଧିକାର ପ୍ରତ୍ୟାହାର କରିଛି। ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ମହିଳା ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା ଏବଂ ଏଥିରେ ଆୟୋଜକ ଦେଶ ସମେତ 6 ଦଳ ସାମିଲ ଥିଲେ। ରିପୋର୍ଟ ଅନୁଯାୟୀ ICC ଏହାର ପରବର୍ତ୍ତୀ ବୋର୍ଡ ବୈଠକରେ ପ୍ରତିଯୋଗିତାର ସ୍ଥାନ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ସ୍ଥାନ ପରିବର୍ତ୍ତନ ଦ୍ୱାରା ଶ୍ରୀଲଙ୍କା ମହିଳା ଦଳ ମଧ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହେବାର ସମ୍ଭାବନା ରହିଛି। T20 ଏସିଆ କପ୍ ମହିଳା କ୍ରିକେଟରେ ଭାରତ ଗତକାଲି ଅନୁଷ୍ଠିତ

0: ଅନୁଷ୍ଠିତ ମ୍ୟାଚ୍ରେ ଥାଇଲାଣ୍ଡକୁ 94 ରନ୍ରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ହରାଇ 169 ରନ୍ କରିଥିଲା। ଏହାର ଜବାବରେ ଥାଇଲାଣ୍ଡ 15 ଓଭର 3 ବଲ୍ରେ 65 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଶେଫାଳି ବର୍ମା 64 ରନ୍ ସ୍କୋର କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଦୁବାଇରେ ଗ୍ରୁପ୍ ଇ ମ୍ୟାଚ୍ରେ ବାଂଲାଦେଶ ଓ ଇଣ୍ଡୋନେସିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 8 ମ୍ୟାଚ୍ ଆରମ୍ଭ ହେବ। AFC U20 ଏସିଆ କପ୍ ଚାଇନା 2027 ଯୋଗ୍ୟତା ପର୍ଯ୍ୟାୟ ନିମନ୍ତେ ଆଜି ଭାରତର 20 ବର୍ଷରୁ କମ୍ ପୁରୁଷ ଜାତୀୟ ଫୁଟବଲ ଦଳ ତାସ୍କେଣ୍ଟର ଡୋଷ୍ଟଲିକ୍ ଷ୍ଟାଡିୟମରେ ସିରିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ଆୟୋଜକ ଉଜବେକିସ୍ତାନ ଏବଂ ବାଂଲାଦେଶ ସହିତ ଗ୍ରୁପ୍ ଇରେ ଭାରତ 2006 ପରେ ପ୍ରଥମ ଥର ପାଇଁ ଏସୀୟ କପ୍କୁ ଫେରିବା ଲକ୍ଷ୍ୟରେ ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିଛି। ଜାତୀୟ ଫ୍ୟାସନ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ପାଇଁ ନିଫ୍ଟରେ ଆଜି ସମାବର୍ତ୍ତନ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି। 26ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି କିର୍ଗିସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। G20 ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନେପାଳରେ ବନ୍ୟା ପରେ ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି। ଏବଂ T20 ଏସିଆ କପ୍ ମହିଳା କ୍ରିକେଟରେ ଥାଇଲାଣ୍ଡକୁ 94 ରନ୍ରେ ପରାସ୍ତ କରି ଭାରତ ବିଜୟୀ। ସମ୍ବାଦ ଶେଷ ହେଲା।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଆମେ ଯେତେବେଳେ ଛୋଟ ଥିଲୁ, ଆମ ଘର ପାଖରେ ଜଣେ କବିରାଜ ଥାଆନ୍ତି। ସୋନପୁର ଅଞ୍ଚଳରେ ଘର, କିନ୍ତୁ ଅନେକ ଦିନରୁ ଚାଲିଆସି ଆମ ଗାଁରେ ରହୁଥାନ୍ତି। ଘର ପାଖରେ କ୍ଲିନିକ, ସକାଳୁ ସନ୍ଧ୍ୟା ଯାଏ ବସନ୍ତି, ରୋଗୀଙ୍କୁ ପରୀକ୍ଷା କରନ୍ତି, ଔଷଧ ଦିଅନ୍ତି। ଔଷଧ କେଉଁଠୁ ଆଣନ୍ତି ନାହିଁ, ନିଜେ ତିଆରି କରନ୍ତି। ଧୋତି ଧଳା କୁର୍ତ୍ତା ପିନ୍ଧନ୍ତି, କେଉଁଠି ସାମାନ୍ୟ ମଇଳା ଲାଗିଗଲେ ତତ୍କ୍ଷଣାତ୍ ବଦଳେଇ ଦିଅନ୍ତି। ଔଷଧ ମଧ୍ୟ ଖୁବ୍ ସଫା ସୁତୁରା ରଖି ତିଆରି କରନ୍ତି। ପ୍ରାୟ 90-95 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ଆଜି ଯେତେବେଳେ ସ୍ୱଚ୍ଛତାର ପ୍ରସଙ୍ଗ ଉଠେ, ମୋର କବିରାଜଙ୍କ କଥା ମନେ ପଡ଼େ। ଆମର ଦୈନନ୍ଦିନ ଜୀବନରେ ଆମେ କେତେଦୂର ସ୍ୱଚ୍ଛତା ଅନୁସରଣ କରୁଛୁ? ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହନ୍ତି, ସ୍ୱଚ୍ଛତା ହେଉଛି ଗରିବ ପାଇଁ ବରଦାନ ସଦୃଶ। ଯଦି ସେ କୌଣସି ରୋଗରେ ଆକ୍ରାନ୍ତ ହେଉଛି, ତା ପାଖରେ ପଇସା କାହିଁ ଯେ ସେ ଚିକିତ୍ସା କରେଇବ? ଯଦି ସେ ସ୍ୱଚ୍ଛ ରହୁଛି, ନିଜକୁ ସେ ସଫା ସୁତୁରା ରଖୁଛି, ତାହେଲେ ସେ ଅନେକ ରୋଗରୁ ନିଜକୁ ରକ୍ଷା କରିପାରିବ। ନିଜ ସାହିକୁ, ଗାଁକୁ, ସହରକୁ, ପଡ଼ାକୁ ଓ ସର୍ବୋପରି ଦେଶକୁ ତ ସ୍ୱଚ୍ଛ ରଖିବା, ତା ସହିତ ନିଜକୁ ଏବଂ ନିଜ ଘରକୁ ମଧ୍ୟ ସ୍ୱଚ୍ଛ ରଖିବା। ଆସନ୍ତୁ ଦେଖିବା, ଆମର ଦୈନନ୍ଦିନ ଜୀବନରେ ଆମେ କେତେ ଦୂର ସ୍ୱଚ୍ଛତା ରଖୁଛୁ। ଘରକୁ ଆସିଲା ପରେ ହାତ ମୁହଁ ଗୋଡ଼ ଧୋଇବାର ପରମ୍ପରା ପ୍ରାୟ ଆଉ ଦେଖାଯାଉନାହିଁ। ଜୋତା ମୋଜା ଖୋଲିବା ପାଇଁ ସମସ୍ତେ ନାରାଜ। ନିଜ ଘର ହୋଇଥିଲେ ତ ବେଡ୍ରୁମ୍ ପର୍ଯ୍ୟନ୍ତ ମଧ୍ୟ ଜୋତା ଚାଲିଯାଉଛି। ଧୁଆଧୁଇ ହୋଇ ଘରକୁ ପଶିବାର ଅଭ୍ୟାସ କୁସଂସ୍କାର ନୁହେଁ। ଏହାଦ୍ୱାରା ବାହାରେ ଆମ ଦେହରେ ଯଦି କିଛି ମଇଳା ଥିବ, ଜୀବାଣୁ ଥିବ, ସେଥିରୁ ଆମେ କିଛି ପରିମାଣରେ ବଞ୍ଚିପାରିବା। ସେହିପରି ମଶାଣିରୁ ଫେରି କପଡ଼ା ବଦଳେଇବା, ଗାଧୋଇବା ଆଦି ମଧ୍ୟ କୁସଂସ୍କାର ନୁହେଁ। ଘର ଲିପାପୋଛାର ପରମ୍ପରା ମଧ୍ୟ ଧୀରେ ଧୀରେ ଲୋପ ପାଇ ବସିଲାଣି। ଗୋବର ଜୀବାଣୁ ଓ କୀଟାଣୁନାଶକ ବୋଲି ବର୍ତ୍ତମାନର ବୈଜ୍ଞାନିକମାନେ ମତ ଦେଉଛନ୍ତି। ଏହା ନିଶ୍ଚିତ ଭାବରେ ଆମ ପୂର୍ବପୁରୁଷମାନେ ଉପଲବ୍ଧି କରିଥିଲେ। ଗ୍ରାମାଞ୍ଚଳରେ ଯଦିଓ ଏହି ପରମ୍ପରା ରହିଛି, ସହରାଞ୍ଚଳରେ ଆଉ ବିଲକୁଲ ନାହିଁ। ବିଭିନ୍ନ କିସମର ଝାଡ଼ୁ ସହିତ ପ୍ଲାଷ୍ଟିକ୍ ଝାଡ଼ୁ ମଧ୍ୟ ବାହାରିଲାଣି। ଆମେ ଘରେ ଥିବା ଗୁହାଳକୁ ମଧ୍ୟ ହେୟ ଜ୍ଞାନ କରୁଛୁ। ଆମେ ଉପଲବ୍ଧି କରିବା ଉଚିତ ଯେ ଗୁହାଳ ଅସନା ହେଲେ ମଶା ମାଛି ବୃଦ୍ଧି ପାଇବେ

ଆମେ ବିଭିନ୍ନ ରୋଗର ଶିକାର ହେବା। ଘର ଆଗ ଏବଂ ପଛପଟ ବଗିଚା ଏବଂ ଘର ଆଖପାଖରେ ଥିବା ଖାଲଗାତ ପ୍ରତି ମଧ୍ୟ ଆମେ ଯତ୍ନବାନ ହେବା ବିଧେୟ। ଖାଇବା ଆଗରୁ ଭଲକି ହାତ ଧୋଇବାର ପରମ୍ପରା ମଧ୍ୟ କମ୍ ଦେଖିବାକୁ ମିଳୁଛି। ବୋଧହୁଏ କଣ୍ଟା ଚାମଚର ଯୁଗ ଆସିଲାଣି, ସେଇଥିପାଇଁ ବର୍ତ୍ତମାନର ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ଖାଇବା ଆଗରୁ ସାବୁନରେ ହାତ ଧୋଇଲେ ରୋଗଠାରୁ ଆମେ ସମ୍ପୂର୍ଣ୍ଣ ଦୂରେଇ ରହିପାରିବା। ତେଣୁ ଆସନ୍ତୁ ଦେଶକୁ ତ ସ୍ୱଚ୍ଛ ରଖିବା, ତା ସହିତ ନିଜକୁ ଏବଂ ଘରକୁ ମଧ୍ୟ ସ୍ୱଚ୍ଛ ରଖିବା, ଯାହାଦ୍ୱାରା ଆମେ ନିରୋଗ ରହିବା ସହିତ ଦୀର୍ଘଜୀବୀ ମଧ୍ୟ ହୋଇପାରିବା।

ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସ।

0: ପ୍ରଚାର କଲୁ ଶ୍ରୀରାମଚରିତ ମାନସ। କଣ୍ଠଶିଳ୍ପୀମାନେ ଥିଲେ ଭୂପିନ୍ଦର ଓ ମହେନ୍ଦ୍ର କପୁର। ଆକାଶବାଣୀ ଭବାନୀପାଟଣ। ବର୍ତ୍ତମାନ ଶୁଣନ୍ତୁ ଚାଷର କଥା।
1: ଚାଷ୍ କାମ୍ତି ଯେନ୍ଟା ଖୁବ୍ ଜରୁରୀ ଜିନିଷେ ସେଟା ହେଲା ମ୍ୟାଟେ। ମ୍ୟାଟ୍ ଯଦି ବନେଥିବା ବୋଲେ ଚାଷ୍ ବି ବନେ କରି ହେସି। ହେ ମ୍ୟାଟ୍ର ଯତ୍ନ ରତନ୍ କଲେ ଆମ୍କେ ହେନୁ ବନେକିନା ଫସଲ ମିଲ୍ସି। କେନ୍ ମ୍ୟାଟ୍ନେ କେନ୍ତା ଚାଷ୍ ହେସି, ଭିନ୍ ଭିନ୍ ମ୍ୟାଟ୍ନେ ଭିନ୍ ଭିନ୍ ପ୍ରକାରର ଚାଷ୍ ହେସି। ତ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନ୍ମା ପନିପରିବା ଚାଷ୍ କାଜେ କେନ୍ତା ମ୍ୟାଟ୍ ଦରକାରେ। ଯେନ୍ ମ୍ୟାଟ୍ ଟିକେ ନିଗଡ଼ା ନଥିବା ହେନ୍ତା ମ୍ୟାଟ୍ଥି ପନିପରିବା ବନେକିନା ହେସି। ଧାନ୍ ତ ଆମେ ଚାଷ୍ କର୍ସୁ ଏକା, ଧାନ୍ ଚାଷ୍ ନୁ ତ ଆମ୍କେ ପେଟ୍କେ ମୁଠେ ଦାନା ମିଲ୍ସି। ଭାତ୍ ସାଙ୍ଗେ ତ ଶାଗ୍ ଦରକାର ଏକା। ଧାନ୍ ଚାଷ୍ ସାଙ୍ଗେ ଆମ୍କେ ଭିନ୍ ଭିନ୍ ପନିପରିବା ଚାଷ୍ କଲୁ ବୋଇଲେ ଆମ୍କେ ବଜାର ପାତିକେ ହେତ୍କି ଘିନାଘୁନି କର୍ବାକେ ନେଇ ପଡ଼େ। ମାତର୍କ ଯଦି ହେ ପନିପରିବା କେନ୍ତା ଜମିଥି ଚାଷ୍ କର୍ମୁ, କେନ୍ତା ସାର୍ ସୁରା ଦମୁ, କେନ୍ତା କରି କର୍ମୁ ଠିକ୍ ହି ପାସେ ନେଇ ଜାନ୍ଲୁ ବୋଲେ ହେନୁ ଆମ୍କେ ଆର୍ ଅମଲ୍ ନେଇ ମିଲିପାରେ। ଭିନ୍ ଭିନ୍ ପନିପରିବାକେ ଢାଲୁ ଜମିଥି ଚାଷ୍ କରାହେସି ବୋଇଲେ ଯେନେ ପାଏନ୍ ଟିକେ ବନେକିନା ବାହାରି ପାରୁଥିବା। ନେଇ ବାହାରିଲେ କାଁ ହେବା, ଗଛର ମୂଲ୍ ସଢ଼ି କରି ମରିଯିବା। ଆର୍ ମ୍ୟାଟ୍ନେ ଯଦି ଖୁବ୍ ଅମଲ୍ ଅଛେ ବୋଇଲେ ହେନେ କାଁ କରାହେସି, ଆମେ ପନିପରିବା ଲଗାବାର୍ 3-4 ହପ୍ତା ଆଗରୁ କାଁ କର୍ବାକେ ପଡ଼୍ସି, ଇ କାଗଜ କଲ୍ ହେଲା ନେଇ ହେଲେ ଚିନି କଲ୍ ହେଲା ହେନର୍ ଯେନ୍ ମଇଲା ବାହାର୍ସି ହେତାକେ ଜମିନେ ଦେବାକେ ପଡ଼୍ସି। ହେନେ କାଁ ହେସି, ହେ ମ୍ୟାଟ୍ ଟିକେ ଖରାପ ଆଗିର୍ ଥିସି, ଯେନ୍ ମ୍ୟାଟ୍ ଟିକେ ଖରାପ ଆଗିର୍ ଅଛେ ବୋଇଲେ ହେନେ ଜିପ୍ସମ୍କେ ଆମ୍କେ ଦେବାକେ ପଡ଼୍ସି। ମ୍ୟାଟ୍ର ଅମ୍ଳତାକେ ଦେଖିକରି ଆମ୍କେ ଜିପ୍ସମ୍କେ ଦେବାକେ ପଡ଼୍ସି। ଆର୍ ବଛର୍କେ ବଛର୍ ଗୁଟେ ଜମିଥି ଆମେ ଯଦି ଗୁଟେ ପ୍ରକାରର ଚାଷ୍ କର୍ମା ବୋଲେ ହେଟା ବି ବନେ ନେଇ ସେ। ହେନ୍ତା ହେଲେ କାଁ ହେବା, ହେନ୍ତା ହେଲେ ଫସଲ୍ନେ ଭିନ୍ ଭିନ୍ ପ୍ରକାରର କୀରା ହେବା ଯେନ୍ଟାକି ଫସଲ୍କେ ଖରାପ କର୍ବା। ହେତିର୍ ଲାଗି ଭିନ୍ ଭିନ୍ ସମିଆତି ଆମ୍କେ ଭିନ୍ ଭିନ୍ ପ୍ରକାରର ଚାଷ୍ ଗୁଟେ ଜମିଥି କର୍ବାର୍ କଥା। ଯେନ୍ ଜମିଥି ଝାଉଁଲା ରୋଗ ହଉଛେ ବୋଇଲେ ହେନେ 3 ବଛର୍ କାଜେ ଗୁଟେ ପ୍ରକାର ଫସଲର୍ ନେଇ କର୍ବାର୍ କଥା। ଆର୍ ପନିପରିବାର ଚାଷ୍ କାଜେ ତ ଅଲଗା ଜମି ଅଛେ ବୋଇଲେ ଖୁବ୍ ବନେ। ଆର୍ ଯାହାର୍ନେ ଖୁବ୍ ଜମି ନେଇନ, ଗୁଟେ ଏକା ଜମି ଅଛେ ବୋଇଲେ ହେନେ ଭିନ୍ ଭିନ୍ ସମିଆତି ଗୁଟେ ଧାନ୍ କଲେ ବୋଇଲେ ତାରୁ ଆର୍ ଗୁଟେ ପ୍ରକାର ପନିପରିବା ବି ହେନେ ଚାଷ୍ କରିହେବା। ଯେନ୍ତା କରି ଯଦି ଆମେ ଜମିନେ ସବୁ ସାର୍ ଚାଷ୍ କର୍ମା ବୋଇଲେ ହେନେ କାଁ ହେବା, ହେନେ ମ୍ୟାଟ୍ର ଉର୍ବରତା ଆର୍ ପାନ୍ ଧର୍ବାର୍ କ୍ଷମତା ବଢ଼୍ସି। ଆର୍ ସବୁବେଲେ ଗୁଟେ କଥାକେ ଆମେ ଧ୍ୟାନ୍ ଦେମା, ଯେନ୍ତା କରି କରି ମ୍ୟାଟ୍କେ ଆମେ 3-4 ଥର ଗୁଣ୍ କରି କରି ହଲ୍ କର୍ବାକେ ପଡ଼୍ବା। ଏନ୍ତା କଲେ କାଁ ହେବା, ଯେନ୍ ଖରାଦିନିଆ ହେଇଛେ ବୋଇଲେ ଏନ୍ତା କରି 3-4 ଥର ଓଡ଼ ଚାଷ କରିଦେଲୁ ବୋଇଲେ ମ୍ୟାଟ୍ନେ ଯେନ୍ ଭିନ୍ ଭିନ୍ କୀରା ଥିସନ୍, ଭିନ୍ ଭିନ୍ ଜୀବାଣୁ ଥିସନ୍, ହେଟା ମାନେ ମରି ବସ୍ବେ, ହେଟା ମାନେ ଉପର୍କେ ଆଏବେ ଆର୍ ସୂର୍ଯ୍ୟକିରଣଥି ମରିଯିବେ। ଆର୍ ମଝି ମଝିନେ ମଇ ବି ଦେବାର୍ କଥା। ଆର୍ ପନିପରିବା ଚାଷ୍ତି ଖୁବ୍ ପରିମାଣଥି ସଢ଼ା ଖତ ନେହେଲେ କମ୍ପୋଷ୍ଟ ଦେବାର୍ କଥା। ମାତର୍କ ଯଦି କଞ୍ଚା କମ୍ପୋଷ୍ଟ ଦଉଚୁ ବୋଇଲେ ହେନେ ଉଇ ବି ହେବାର ଆଶା ଥିସି। ହେତିର୍ ଲାଗି 3-4 ଥର ଓଡ଼ ଚାଷ୍ କରୁଚୁ ବୋଇଲେ ଶେଷ ଥର ଯେନ୍ ଆମେ ଓଡ଼ ଚାଷ୍ କର୍ମୁ ହେନେ 8 ଟନ୍ କମ୍ପୋଷ୍ଟ ଖତ୍ କାଁ କର୍ମା, ମ୍ୟାଟ୍ନେ ଭିରେଇଦେମା। ଆର୍ ଗୁଟେ ଅଛେ କେଚୁଆର୍ ଖତ୍। କେଚୁଆର୍ ଖତ୍ ତ ପନିପରିବାର ଚାଷ୍ କାଜେ ଖୁବ୍ ବନେ। ଗୁଟେ ଏକର୍ ପିଛା 2-3 ଟନ୍ କେଚୁଆ ଖତ୍ ଦେଇ ପାରୁଛୁ ବୋଇଲେ ଖୁବ୍ ବନେ। କମ୍ପୋଷ୍ଟ ଯଦି ସଢ଼ି ନେଇଥିବା ବୋଇଲେ ମୂଲା, ବିଟ୍, ଗାଜର୍ ଇତାର୍ ମୂଲ୍ରେ ଦେଲୁ ବୋଇଲେ ହେ ଗଛ ବି ବନେକିନା ବଢ଼ିପାର୍ସି। ଆର୍ ଗୁଟେ କଥା ଧ୍ୟାନ୍ ଦେମା, ଚାଷ୍ ଜମିଥି ସବୁବେଲେ କାଁ କର୍ମା, ଅନାବନା ଘାସ୍ ଘୁସି ଗଛ୍ ଏନେ ତେନେ ଯେନ୍ ଗଛ୍ ଗୁଛା ଉଠିଛେ ବୋଇଲେ ହେଟାକେ ସବୁବେଳେ ଆମେ ସଫା ସୁଫି କରିଦେମା। ନେହେଲେ କାଁ ହେବା, ହେଟା ସାର୍ ପାଇକରି ବଢ଼ି ବସ୍ବା ଆର୍ ଯେନ୍ ଗଛ୍ ବଢ଼୍ବାର୍ କଥା ହେଟା ନେଇ ବଢ଼େନା। ଆର୍ ବି ଗୁଟେ କଥା ଅଛେ ଯେ ହେ ଯେନ୍ ଏନେ ତେନେ ଘାସ୍ ଘୁସା

0: ଥିସି ହେତାନେ କିରା କୁରି ବି ଖୋବ୍ ହେସି, ଆର୍ ହେ କିରା କାଁ କର୍ସି ଗଛ୍ନେ ଲାଗି ବସି। ଆର୍ ଯଦି ଆମେ କୋଡ଼ା ଖୁସା କରୁଛୁ, ଅନାବନା ଗଛ୍ ବି ସଫା ହେବା, ଆର୍ ହେ ଗଛ୍ର ମାଡ଼େ ଯେନ୍ ଆମର୍ ଗଛ୍ ଥିବା ବି ବନେକିନା ବଢ଼ିପାର୍ବା। ଆର୍ ଚାରା ଲଗାବାର୍ ଆଗରୁ ଆମ୍କେ କାଁ କର୍ବାର୍କେ ପଡ଼୍ବା, ରାସାୟନିକ ଫ୍ଲୁକୋରାଲିନ୍ 800 to 1200 milliliter ତକ୍ ଗୁଟେ ଏକର୍କେ ଦି କରି 30 to 35 days ତକ୍ ଅନାବନା ଘାସ୍କେ ଉପରେ ଦେଇକରି ତେନ୍କେ ଆମ୍କେ ଗଛ୍କେ ଲଗାବାକେ ପଡ଼୍ବା। ତ ପହେଲା ତ ଆମ୍କେ ଏନ୍ତା ଗୁଟେ ମ୍ୟାଟ୍ ବାଛ୍ବାକେ ପଡ଼୍ବା ପନିପରିବା ଚାଷ୍ କାଜେ, ଯେନ୍ଟାକି ପାନ୍ ଧର୍ବାର୍ ଶକ୍ତି ବି ଥିବା ଆର୍ ପାନ୍ ନିଗ୍ଡ଼ି ବି ଯାଉଥିବା। ତ ଆମର୍ ଚାଷୀ ଦଦାମାନେ ତ ପନିପରିବା ଚାଷ୍ କର୍ସନ୍ ଏକା, ମ୍ୟାଟ୍କେ ଠିକ୍ ହିପାସେ ବାଛିକରି ଯଦି ତା ଠିକ୍ ହିପାସେ ଯତ୍ନରତ୍ନ କରିକରି ପନିପରିବା ଚାଷ୍ କଲେ ବୋଲେ ଯେନ୍ ଗଛ୍ନୁ ଗୁଟେ ଫଲ୍ ମିଲ୍ବାର୍ କଥା ବଲ ତ ହେ ଗଛ୍ନୁ 4 ବି ଫଲ୍ ମିଲିପାର୍ବା।
1: ଚାଷର କଥା ଶୁଣୁଥିଲେ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ପୁରାତନୀରେ ଓଡ଼ିଶୀ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଅଖିଳ କୁମାର ଲେଙ୍କା। ଶିଳ୍ପୀ ଗାଇଛନ୍ତି ହରିବନ୍ଧୁ ବେବର୍ତ୍ତାଙ୍କର ରଚନାରୁ।

ପୁରାତନୀରେ ଓଡ଼ିଶୀ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ ଗାଇଛନ୍ତି ରମାରାଣୀ ବାରିକ।

ପୁରାତନୀରେ ଓଡ଼ିଶୀ ଶୁଣୁଥିଲେ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଅଲେଖ ବିଶ୍ୱଙ୍କ ଗୀତ ରଚନା ଏବଂ ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ନମିତା ଅଗ୍ରୱାଲ।

ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ ଶୁଣୁଥିଲେ। ଅଲିକ ବିଶ୍ୱାଳଙ୍କ ଗୀତ ରଚନା ଏବଂ ପ୍ରେମ ଆନନ୍ଦଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଥିଲେ ନମିତା ଅଗ୍ରୱାଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଛନ୍ତି ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ଗରୁଡ଼ ପ୍ରବେଶ କରନ୍ତେ ବିଷମ ବିଷଧର ସର୍ପମାନେ ଅନ୍ତର ହେଲେ। ବିରାଧ ରାକ୍ଷସ ବିରୋଧୀ ରାମଙ୍କ ସମୀପକୁ ଯାଇ କରକୁରକ କରି ବା ହାତ ଯୋଡ଼ି ଧୀରସ୍ୱରରେ କହିଲେ, ଗରୁଡ଼, ହେ ମୋର ବିଭୁ, ମୋ ସେବା ଓ ଦର୍ଶନରେ ବିଘ୍ନ ଘଟିଛି। ବିଶ୍ୱମ୍ଭର ପ୍ରଭୁ ଏ ଅବତାର ଗ୍ରହଣ କରି ଅବନୀରେ ଅବତୀର୍ଣ୍ଣ ହେବା ଦିନୁ ମନ ଦର୍ଶନ ପାଇଁ ଉଚ୍ଛନ୍ନ ହୋଇଥିଲା। ହେ ଭୃତ୍ୟ ବତ୍ସଳ, ମୋ ଭଳି ସେବା ସାହାଯ୍ୟ ନ କରୁଥିବା ଅଜସ ବା ଅକିଞ୍ଚନକୁ ଟିକିଏ ବି ଛଳ ନ କରି ତା ଅନ୍ତର୍ଗତ ଭାବ ଜାଣିଲ ଓ ସରୀସୃପରେ ବନ୍ଧା ଏ ସ୍ୱରୂପର ଦର୍ଶନ ଦିଆଇଲ। ହେ ବାସୁଦେବ, ପୁଣି ଅନ୍ୟ ଅବତାରରେ ଭେଟ ହେବ, ସେତେବେଳେ ଅରି ବା ଚକ୍ରରେ ବହୁ ଅରି ବା ଶତ୍ରୁ ମାରିବେ ଆପଣ। ଏତକ କହି ଗମିଲା ବା ଗମନ କଲା ପକ୍ଷୀରାଟ ଗରୁଡ଼। ସୁଯୋଗ ପାଇବା ମାତ୍ରେ ରାମ ଓ କୃଷ୍ଣ ଅବତାରରେ ଅଭେଦତ୍ୱ ଦର୍ଶାଇବା ଭଞ୍ଜଙ୍କର ବୈଶିଷ୍ଟ୍ୟ। ବହୁ ସ୍ଥାନରେ କୁହାଯାଉଛି ରାମ ହିଁ କୃଷ୍ଣ ରୂପେ ଆବିର୍ଭୂତ ହେବେ। ଗରୁଡ଼ ଆଗମନ ଓ ରାମ ଲକ୍ଷ୍ମଣଙ୍କ ମୁକ୍ତିରେ ସୈନ୍ୟମାନେ ଆନନ୍ଦିତ, କିନ୍ତୁ ରାବଣ ଦୁଃଖିତ ହେଲା। ସୀତା ସୁଖୀ ହେଲେ, ରାବଣ ସେନା ଦୁଃଖୀ ହେଲେ। ଦେବାନ୍ତକ, ନରାନ୍ତକ, ନିକୁମ୍ଭ, ମହୋଦର ପ୍ରଭୃତି ଅଦ୍ଭୁତ ଭାବେ ପ୍ରସ୍ତୁତ ହେଲେ। ହାତୀ ଘୋଡ଼ା ସାଙ୍ଗକୁ ବାରହା, ବିଲୁଆ, ମଇଁଷି, ଶାଗୁଣା, ସାପ ସବୁ ଯୋଚା ହେଲେ। ବିଭିନ୍ନ ରଥରେ ପିଶାଚ, ସିଂହ, କୁଆ, ପେଚା ମଧ୍ୟ ଯୋଚା ହେଲେ। ଏସବୁ ଅଦ୍ଭୁତ କର୍ମା ନିଶାଚର ବା ରାକ୍ଷସମାନେ ବିଭିନ୍ନ ମାୟା ଭିଆଇଲେ। ଯୁଦ୍ଧକ୍ଷେତ୍ରରେ ବହୁତ ରୁଧିରପ୍ରିୟା ଚଣ୍ଡୀ ଡାଣୀମାନେ ବାହାରିଲେ। ପଶୁମାନେ ଜୁହା ଦେଖାଇ ଭୟଜାତ କଲେ। ବିଭୀଷଣକୁ ଅଷ୍ଟରଥି ଭିଡ଼ିଲେ। ରାମ ଲକ୍ଷ୍ମଣ ବିଚ୍ଛିନ୍ନ ମାରଣ ବା କପଟ ଯୁଦ୍ଧରେ ବଣା ହେଲେ। ମାୟାଯୁଦ୍ଧ ହେତୁ ସେନାପତିମାନେ ପରସ୍ପରଠାରୁ ଅଲଗା ହେଲେ। ହନୁମାନ ଦ୍ୱାର ପାଖରେ ବିଶ୍ରାମ କଲେ। ଅଙ୍ଗଦ କାନ୍ଧରେ ଲକ୍ଷ୍ମଣଙ୍କୁ ଚିହ୍ନି ସୁଗ୍ରୀବ ମାରମାର ଡାକ ଦେଲା। ହନୁମାନ ରଥ, ରଥି, ଘୋଡ଼ା, ସୈନ୍ୟ ନଷ୍ଟ କଲେ। ସୁଗ୍ରୀବଙ୍କ ପଦାଘାତ ବଳରେ ଅନେକ କ୍ଷୟ ହେଲା। ଦଶ ବାଣ ମାରି ବା ଉନକୋଟି ହାତୀ, ତିନିକୋଟି ରଥ ଓ 80 ଖର୍ବ ଅଶ୍ୱ ମାରିଲେ ଶ୍ରୀରାମ।

ପ୍ରଚାର କଲୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

ପ୍ରଥମ ଗୀତଟି ଶୁଣନ୍ତୁ, ଆଶିକି ଟୁ କଥାଚିତ୍ରରୁ ଗାଇଛନ୍ତି ପଲକ ମୁଚଲ ଓ ଅରିଜିତ ସିଂ। ଗୀତ ରଚନା କରିଛନ୍ତି ଇର୍ଶାଦ କମିଲ। ସଙ୍ଗୀତ ନିର୍ଦ୍ଦେଶନା ଜିତ୍ ଗାଙ୍ଗୁଲି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ କାଇଟ୍ କଥାଚିତ୍ରରୁ, ଗାଇଛନ୍ତି କେକେ। ଗୀତ ରଚନା କରିଛନ୍ତି ନାସିର ଫରାଜ, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବଡ଼ିଗାର୍ଡ଼ କଥାଚିତ୍ରରୁ। ଗାଇଛନ୍ତି ରାହତ ଫତେହ ଅଲ୍ଲୀ ଖାନ୍ ଓ ଶ୍ରେୟା ଘୋଷାଲ। ଗୀତରଚନା ସବିର ଅହମ୍ମଦ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିଆ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ କଥାଚିତ୍ର ଏମ୍ଏସ୍ ଧୋନି ଦି ଅନଫୋଲ୍ଡ ଷ୍ଟୋରି କଥାଚିତ୍ରରୁ। ଗାଇଛନ୍ତି ପଲକ ମୁଚଲ, ଗୀତ ରଚନା ମନୋଜ ମୁନ୍ତାସିର, ସଙ୍ଗୀତ ନିର୍ଦ୍ଦେଶନା ଅମଲ ମଲ୍ଲିକ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ୟଙ୍ଗିସ୍ତାନ କଥାଚିତ୍ରରୁ ଗାଇଛନ୍ତି ଅରିଜିତ ସିଂ, ଗୀତରଚନା କରିଛନ୍ତି କୌଶର ମୁନିର, ସଙ୍ଗୀତ ନିର୍ଦ୍ଦେଶନା ଜିତ୍ କାଙ୍ଗୁଲି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ପାଗଳ କରିଛି ପାଉଁଜି ତୋର କଥାଚିତ୍ରରୁ, ଗାଇଛନ୍ତି ନିବେଦିତା। ଗୀତ ରଚନା

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ତୋ ପାଇଁ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ବିଭୁ କିଶୋର, ଗୀତ ଓ ସଙ୍ଗୀତ ମନ୍ମଥ ମିଶ୍ର।

ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଆକାଶେ କି ରଙ୍ଗ ଲାଗିଲା କଥାଚିତ୍ରରୁ ଅରୁଣ ମନ୍ତ୍ରୀଙ୍କର ଗୀତ ରଚନା ଏବଂ ବିକାଶ ଦାସଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଉଦିତ ନାରାୟଣ ଓ ନିବେଦିତା।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ନାୟକ ନୁହେଁ ଖଳନାୟକ କଥାଚିତ୍ରରୁ, ଗାଇଛନ୍ତି ମହମ୍ମଦ ନାସିର ଓ ଦୀପମାଲା, ଗୀତରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଅନୁପମ ଦତ୍ତ।

ଆଜିର ଦିନଟି ଆପଣ ସମସ୍ତଙ୍କ ପାଇଁ ଖୁସି, ଶାନ୍ତି ଓ ସଫଳତାରେ ଭରିଯାଉ। ସକାଳର ପ୍ରଥମ କିରଣ ପରି ଆପଣମାନଙ୍କ ଜୀବନରେ ସବୁବେଳେ ନୂଆ ଆଶାର ଆଲୋକ ଝଲସୁଥାଉ। ଏହି କାମନା ସହିତ ଆରମ୍ଭ କରୁଛି ଆଜିର ଖୋଲା ଝରକା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଅଳକା ନାୟକ। ନମସ୍କାର।

ଶ୍ରୋତାବନ୍ଧୁ, ଆମେ ସମସ୍ତେ ଜାଣୁ ମାନବ ସଭ୍ୟତାର ବିକାଶରେ ବୃକ୍ଷଗୁଡ଼ିକର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ବୃକ୍ଷଗୁଡ଼ିକର ଅସ୍ତିତ୍ୱ ଉପରେ ହିଁ ମଣିଷ ଏବଂ ଅନ୍ୟ ପ୍ରାଣୀମାନଙ୍କର ଜୀବନ ଆଧାରିତ। ଗଛ ଏମିତି ଏକ ପ୍ରାକୃତିକ ସମ୍ପଦ ଯାହାର ବିନାଶରେ ମନୁଷ୍ୟ ଜୀବନର ସୁଖଦ ସମ୍ଭାବନାଗୁଡ଼ିକର ଆଶା କରାଯାଇନପାରେ। ତଥ୍ୟ ଅନୁସାରେ ଯେବେଠାରୁ ମାନବ ସଭ୍ୟତାର ବିକାଶ ଆରମ୍ଭ ହେଲା ସେବେଠାରୁ ଆଜି ପର୍ଯ୍ୟନ୍ତ ଗଛମାନଙ୍କର ସଂଖ୍ୟା 46% ହ୍ରାସ ପାଇଛି। ଅନ୍ୟପକ୍ଷରେ ଜନସଂଖ୍ୟା ବଢ଼ିବା ସହିତ ବୃକ୍ଷଗୁଡ଼ିକର ଘନତ୍ୱ ମଧ୍ୟ ତୀବ୍ର ବେଗରେ ହ୍ରାସ ପାଇଛି। ଜଙ୍ଗଲ କଟା, ଭୂମିର ଉପଯୋଗରେ ପରିବର୍ତ୍ତନ, ଅରଣ୍ୟ ପ୍ରବନ୍ଧନ ଓ ମାନବୀୟ ହସ୍ତକ୍ଷେପ କାରଣରୁ ପୃଥିବୀରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ବୃକ୍ଷ କମ୍ ହୋଇଯାଉଛି। ଆମ ଦେଶ ସହିତ ବିଶ୍ୱର ଅନ୍ୟ ଦେଶମାନଙ୍କରେ ବହୁମାତ୍ରାରେ ଶିଳ୍ପ ପ୍ରତିଷ୍ଠା, ସହରୀକରଣ, ବଡ଼ ବଡ଼ ବନ୍ଧ ଓ ରାଜପଥ ନିର୍ମାଣ ଯୋଗୁଁ ଜଙ୍ଗଲ ସମାପ୍ତ ହୋଇଚାଲିଛି। ଏପରି ସମୟରେ ଯେତେବେଳେ ବିଶ୍ୱର ସମସ୍ତ ପରିବେଶବିତ୍ ଓ ବୈଜ୍ଞାନିକମାନେ ଜଳବାୟୁ ସଙ୍କଟର ବିପଦ ସମ୍ପର୍କରେ ମନୁଷ୍ୟକୁ ବାରମ୍ବାର ଚେତାବନୀ ଦେଉଛନ୍ତି, ସେତେବେଳେ ସେମାନଙ୍କର ଚେତାବନୀକୁ ବେଖାତିର କରି ଗଛ କାଟିବାର କୁପରିଣାମ ଆମେ ସମସ୍ତେ ଭୋଗୁଛୁ। ଆମ ସଂସ୍କୃତିରେ ଅରଣ୍ୟକୁ ଦେବତା ଓ ବୃକ୍ଷଗୁଡ଼ିକୁ ପୂଜ୍ୟ ମନେ କରାଯାଏ। ଆମେ ବୃକ୍ଷଗୁଡ଼ିକୁ ଦେବତାଙ୍କର ପ୍ରତୀକ ମାନି ପୂଜା କରୁ। ଏହାପରେ ବି ଅରଣ୍ୟର ବିନାଶ ଓ ଗଛ କଟାଯିବା ଅତ୍ୟନ୍ତ ଚିନ୍ତାର ବିଷୟ। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, 50 ବର୍ଷରେ ଗୋଟିଏ ଗଛ 15.70 ଲକ୍ଷ ଟଙ୍କା ମୂଲ୍ୟର ପ୍ରତ୍ୟକ୍ଷ ଓ ପରୋକ୍ଷ ଲାଭ ଦେଇଥାଏ। ଗଛଗୁଡ଼ିକ ପ୍ରଦୂଷଣ ନାଶକ, ତେଣୁ ଗଛ ଦ୍ୱାରା ହିଁ ପରିବେଶ ସ୍ୱଚ୍ଛ, ପରିଷ୍କାର ଓ ସମୃଦ୍ଧ ହୋଇଥାଏ। ଶ୍ରୋତାବନ୍ଧୁ, ଗଛର ମୂଲ୍ୟବାନ ଉପଯୋଗିତାକୁ ଆଖିରେ ରଖି ଆମର ପୂର୍ବପୁରୁଷମାନେ ବୃକ୍ଷଲତାମାନଙ୍କୁ ଦେବତୁଲ୍ୟ ମାନିଛନ୍ତି ଓ ଏଗୁଡ଼ିକର ମହତ୍ତ୍ୱକୁ ପୂଜା ସହିତ ଯୋଡ଼ି ସଂରକ୍ଷଣର ବିଲକ୍ଷଣ ଓ ଦୀର୍ଘକାଳୀନ ଉପାୟ କରିଛନ୍ତି। ଏଣୁ ଆମେ ବୃକ୍ଷଗୁଡ଼ିକୁ ପୂଜନୀୟ ମାନି ସଂରକ୍ଷିତ କରିବା ଦରକାର। ଯେଉଁ ଗଛଲତା ଆମ ଜୀବନ ତତ୍ତ୍ୱଗୁଡ଼ିକର ସୃଜନ କରନ୍ତି, ସେମାନଙ୍କର ସେବା ଓ ସଂରକ୍ଷଣରେ ଆମର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିବା ନିତାନ୍ତ ଦରକାର।

ଶ୍ରୋତାବନ୍ଧୁ, ପ୍ରସନ୍ନତା ହେଉଛି ସାର୍ଥକ ଜୀବନର ପ୍ରାଥମିକ ଆଧାର, ଯାହାକୁ ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚେଷ୍ଟା କରିଥାନ୍ତି। ଅନେକ ସମୟରେ ଆମେ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରି ଦୁଃଖୀ ହୋଇଯାଉ। ସତ ଯେମିତି ନିଜ ବ୍ୟତୀତ ସାରା ସଂସାରରେ ସମସ୍ତେ ସୁଖୀ, କିନ୍ତୁ ଏ ଦୁନିଆରେ ଏମିତି ଜଣେ ବି ନଥିବ ଯିଏ ପୂର୍ଣ୍ଣତଃ ସୁଖୀ ଥିବ। ଏକଥା ବି ସତ, ଅନ୍ୟମାନଙ୍କଠାରୁ ଅନାବଶ୍ୟକ ଆଶା ଓ ଅପେକ୍ଷା ମଧ୍ୟ ଆମ ଦୁଃଖର କାରଣ ହୋଇଥାଏ। ତେଣୁ ଅନ୍ୟମାନଙ୍କ ପାଖରେ କୌଣସି ଆଶା ନ ରଖିବା ବ୍ୟକ୍ତି ହିଁ ନିଜ ହାତମୁଠାରେ ପ୍ରସନ୍ନତାକୁ ରଖିପାରିଥାଏ। ଏହା ସହିତ ନିଜର କର୍ତ୍ତବ୍ୟ ପାଳନ ସୁଖର ଆଉ ଏକ ଆଧାର। ନିଜର କର୍ତ୍ତବ୍ୟକୁ ଦାୟିତ୍ୱବୋଧ ସହିତ ସମାପନ କରିବା ମଧ୍ୟ ପ୍ରସନ୍ନତାର ଆଉ ଏକ କାରଣ ଅଟେ। ସୁସ୍ଥ ଜୀବନ ପ୍ରସନ୍ନତାର ପ୍ରାଥମିକ ଆଧାର, କାରଣ ଶରୀର ଦୃଷ୍ଟିରୁ ରୁଗ୍ଣ, ଦୁର୍ବଳ ଓ ଜର୍ଜର ବ୍ୟକ୍ତି କୌଣସି ମତେ ଜୀବନରେ ସୁଖୀ, ସନ୍ତୁଷ୍ଟ ଓ ପ୍ରସନ୍ନ ରହିପାରେ ନାହିଁ। ସୁସ୍ଥ ଶରୀର ହିଁ ଲୌକିକ ସୁଖ ଓ ପାରଲୌକିକ ଆନନ୍ଦର ଆଧାର ହୋଇଥାଏ। ଏଥିପାଇଁ ଆମେ ପୌଷ୍ଟିକ ଆହାର, ଉପଯୁକ୍ତ ବ୍ୟାୟାମ, ପର୍ଯ୍ୟାପ୍ତ ନିଦକୁ ଜୀବନରେ ସ୍ଥାନ ଦେବା ଆବଶ୍ୟକ ହୋଇଥାଏ। ସୁଖୀ ରହିବା ପାଇଁ କାହା ଜୀବନରେ ଅନାବଶ୍ୟକ ହସ୍ତକ୍ଷେପ କରନ୍ତୁ ନାହିଁ। ଖାଲି ସମୟ ମିଳିଲେ ନିଜର ସଉକକୁ ପୂରଣ କରିବା ପାଇଁ ସମୟ ବାହାର କରନ୍ତୁ। ମନପସନ୍ଦର ଗୀତ ଶୁଣନ୍ତୁ, ଭଲ ପୁସ୍ତକ ଅଧ୍ୟୟନ କରନ୍ତୁ। ନିଜର ବ୍ୟସ୍ତ ଦିନଚର୍ଯ୍ୟା ମଧ୍ୟରେ ପ୍ରକୃତିର ସାନ୍ନିଧ୍ୟରେ କିଛି ସମୟ ଅବଶ୍ୟ ବିତାନ୍ତୁ। ଏହା ନିଶ୍ଚିତ ରୂପରେ ଆପଣଙ୍କ ମନକୁ ଖୁସିରେ ଭରିଦେବ। ଜୀବନରେ ସବୁବେଳେ ସକାରାତ୍ମକ ଚିନ୍ତାଧାରାକୁ ସ୍ଥାନ ଦିଅନ୍ତୁ। ଖୁସିରେ ରହିବା ପାଇଁ ବଡ଼ କାରଣ ଖୋଜନ୍ତୁ ନାହିଁ। ଛୋଟ ଛୋଟ ବିଷୟଗୁଡ଼ିକରୁ ଆନନ୍ଦ ନିଅନ୍ତୁ। ଜୀବନରେ ପ୍ରସନ୍ନ ରୁହନ୍ତୁ ତଥା ଅନ୍ୟମାନଙ୍କ ମଧ୍ୟରେ ବି ଏହି ଭାବର ପ୍ରସାର କରନ୍ତୁ।

ଶ୍ରୋତାବନ୍ଧୁ, ଆଜି ହେଉଛି ଅଗଷ୍ଟ ମାସର 31 ତାରିଖ। ଆଜିର ଦିନକୁ ସ୍ୱାୟତ୍ତ ଶାସନ ଦିବସ ରୂପରେ ପାଳନ କରାଯାଇଥାଏ। ସ୍ୱାୟତ୍ତ ଶାସନ କହିଲେ ନିଜର ଶାସନ ନିଜେ ଚଳାଇବାକୁ ବୁଝାଇଥାଏ। ସହରାଞ୍ଚଳ ଶାସନ ବ୍ୟବସ୍ଥା ଯଥା ପୌର ପରିଷଦ, ବିଜ୍ଞପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମ ମାଧ୍ୟମରେ ଏହା ପରିଚାଳିତ ହୋଇଥାଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ଶାସନର ସୁଫଳ ପହଞ୍ଚାଇବା, କ୍ଷମତାର ବିକେନ୍ଦ୍ରୀକରଣ କରି ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବା ଓ ସହରାଞ୍ଚଳ ଲୋକମାନଙ୍କୁ କ୍ଷମତା ପ୍ରଦାନ କରି ଦ୍ରୁତ ସହରୀ ବିକାଶ କରିବା ପାଇଁ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାମାନ ଗଠନ କରାଯାଇଥିଲା। 74ତମ ସମ୍ବିଧାନ ଆଇନ ସହରାଞ୍ଚଳ

ଶାସନ ବ୍ୟବସ୍ଥାକୁ ସାମ୍ବିଧାନିକ ସ୍ୱୀକୃତି ଦେବା ସଙ୍ଗେ ସଙ୍ଗେ ଏହାକୁ ଅଧିକ କ୍ଷମତାଶୀଳ ଓ ସକ୍ରିୟ ହେବାରେ ସାହାଯ୍ୟ କରିପାରିଛି। ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗଣତନ୍ତ୍ରର ସ୍ତମ୍ଭ ସ୍ୱରୂପ। ଏହି ସଂସ୍ଥାମାନେ ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଜାଗ୍ରତ କରି ଗଣତନ୍ତ୍ରକୁ ସୁଦୃଢ଼ କରିଥାନ୍ତି। ଏହି ସଂସ୍ଥାମାନେ ଲୋକମାନଙ୍କୁ ଜାତି ଗଠନ ପ୍ରକ୍ରିୟାରେ ସାମିଲ କରିଥାନ୍ତି ଓ ଲୋକମାନଙ୍କୁ କ୍ଷମତା ପ୍ରଦାନ କରି ଗଣତନ୍ତ୍ରର ମୂଳଦୁଆକୁ ସୁଦୃଢ଼ କରିଥାନ୍ତି।

ଏବଂ ପରମ୍ପରାର ସଙ୍ଗମ ଦେଖିବାକୁ ମିଳିଥାଏ। ସାଧାରଣତଃ ଆମ ଭାରତୀୟ ସମାଜ ପିତୃକୈନ୍ଦ୍ରିକ, କିନ୍ତୁ ଉତ୍ତର ପୂର୍ବ ଭାରତର ମେଘାଳୟ ରାଜ୍ୟରେ ଏଭଳି ଏକ ସମ୍ପ୍ରଦାୟ ବାସ କରନ୍ତି ଯାହାଙ୍କର ପରମ୍ପରା ସାରା ବିଶ୍ୱକୁ ଚକିତ କରିଥାଏ। ସେହି ସମ୍ପ୍ରଦାୟ ହେଉଛନ୍ତି ଖାସି ସମ୍ପ୍ରଦାୟ। ଏଠାରେ ମା ନାମରେ ପରିବାର ଚିହ୍ନଟ ହୋଇଥାଏ ଓ ସବୁଠାରୁ ସାନ ଝିଅ ପରିବାରର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହୁଅନ୍ତି। ଏହି ସମ୍ପ୍ରଦାୟରେ ମାତୃକେନ୍ଦ୍ରିକ ବ୍ୟବସ୍ଥା ପ୍ରଚଳିତ। ବାପାଙ୍କ ପରିବର୍ତ୍ତେ ମାଆଙ୍କର ସାଜ୍ଞା ପିଲାମାନେ

ପରିବାରର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହୁଅନ୍ତି। ଏହି ସମ୍ପ୍ରଦାୟରେ ମାତୃକେନ୍ଦ୍ରିକ ବ୍ୟବସ୍ଥା ପ୍ରଚଳିତ। ବାପାଙ୍କ ପରିବର୍ତ୍ତେ ମାଆଙ୍କର ସଂଜ୍ଞା ପିଲାମାନେ ବ୍ୟବହାର କରିଥାନ୍ତି। ପରିବାରର ସମସ୍ତ ସମ୍ପତ୍ତିର ମାଲିକାନା ସବୁଠାରୁ ସାନ ଝିଅ ପାଖକୁ ଯାଏ, ଯାହାକୁ ସେମାନଙ୍କ ଭାଷାରେ ଖାଦୁ କୁହାଯାଏ। ବିବାହ ପରେ ପୁଅମାନେ ଯାଇ ଶ୍ୱଶୁର ଘରେ ରୁହନ୍ତି। ଏ ପ୍ରକାର ପ୍ରଥାର ଆରମ୍ଭ ପଛରେ କିଛି ରୋଚକ କାହାଣୀ ଅଛି। ପ୍ରାଚୀନ କାଳରେ ଖାସି ସମ୍ପ୍ରଦାୟର ପୁରୁଷମାନେ ଦୀର୍ଘ ସମୟ ଧରି ଯୁଦ୍ଧକ୍ଷେତ୍ରରେ ରହୁଥିଲେ। ସେମାନେ ଘରକୁ ଫେରିବେ କି ନାହିଁ ତାହାର କୌଣସି ନିଶ୍ଚିତତା ନଥିଲା। ଏଭଳି ପରିସ୍ଥିତିରେ ପରିବାରର ଦାୟିତ୍ୱ, ସନ୍ତାନଙ୍କର ପାଳନ ପୋଷଣ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ମହିଳାମାନଙ୍କୁ ସମସ୍ତ ଅଧିକାର ଦିଆଯାଇଥିଲା। ଖାସିମାନେ ବିଶ୍ୱାସ କରନ୍ତି ଯେ ମହିଳାମାନେ ହିଁ ଜୀବନର ଉତ୍ସ, ତେଣୁ ବଂଶକୁ ଆଗକୁ ବଢ଼ାଇବା ପାଇଁ ମାଆର ପରିଚୟକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ସାନ ଝିଅ କେବଳ ସମ୍ପତ୍ତିର ମାଲିକ ନୁହନ୍ତି, ବରଂ ତାଙ୍କ ଉପରେ ଅନେକ ଦାୟିତ୍ୱ ମଧ୍ୟ ଥାଏ। ସେ ତାଙ୍କ ବୃଦ୍ଧ ପିତାମାତାଙ୍କର ଯତ୍ନ ନେଇଥାନ୍ତି। ପରିବାରର କୌଣସି ସଦସ୍ୟ ବିପଦରେ ପଡ଼ିଲେ ସେ ସାହାଯ୍ୟ କରିବାକୁ ବାଧ୍ୟ। ଧାର୍ମିକ ରୀତିନୀତି ଏବଂ ପାରିବାରିକ ପୂଜାପାଠରେ ତାଙ୍କର ମୁଖ୍ୟ ଭୂମିକା ଥାଏ। ମେଘାଳୟର ବଜାରକୁ ଗଲେ ଆପଣମାନେ ଦେଖିବାକୁ ପାଇବେ, ଅଧିକାଂଶ ଦୋକାନ ଏବଂ ବ୍ୟବସାୟ ମହିଳାମାନଙ୍କ ଦ୍ୱାରା ପରିଚାଳିତ। ଆର୍ଥିକ ସ୍ୱାଧୀନତା ଯୋଗୁଁ ଏହି ସମାଜରେ ମହିଳାଙ୍କ ସ୍ଥାନ ଖୁବ୍ ଉଚ୍ଚରେ। ସେମାନେ ନିଷ୍ପତ୍ତି ନେବାରେ ସ୍ୱାଧୀନ ଓ ସମାଜରେ ସମ୍ମାନିତ। ତଥାପି ଏଠାରେ ଗୋଟିଏ କଥା ସ୍ପଷ୍ଟ କରିବା ଉଚିତ ଯେ ସମ୍ପତ୍ତି ଏବଂ ନାମ ମାଆଙ୍କ ପାଖରୁ ଆସିଲେ ମଧ୍ୟ ଏହି ସମାଜରେ ପୁରୁଷମାନେ ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଖାସି ସମ୍ପ୍ରଦାୟର ଏହି ପରମ୍ପରା ଭାରତର ସାଂସ୍କୃତିକ ଗୌରବକୁ ବୃଦ୍ଧି କରିଥାଏ। ଆଜି ବି ବିଶ୍ୱରେ ଅନେକ ସ୍ଥାନରେ ତଥା ଭାରତରେ ମହିଳାମାନେ ନିଜର ଅଧିକାର ପାଇଁ ସଂଘର୍ଷ କରୁଛନ୍ତି। ସେଠାରେ ଖାସି ସମାଜ ମହିଳାଙ୍କୁ ସଶକ୍ତିକରଣ କରିବାର ଏକ ପ୍ରାଚୀନ ଉଦାହରଣ ସୃଷ୍ଟି କରିଛି। ଏହି ବ୍ୟବସ୍ଥା କେବଳ ସମ୍ପତ୍ତି ବିଷୟରେ ନୁହେଁ, ବରଂ ମହିଳାଙ୍କ ପ୍ରତି ସମ୍ମାନ ଓ ସମାନତାର ଏକ ଜ୍ୱଳନ୍ତ ପ୍ରତୀକ।

ବିରତି ପରେ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଉଛି ଖୋଲା ଚରକା କାର୍ଯ୍ୟକ୍ରମର ପରିସରକୁ। ଆମେ ସମସ୍ତେ ଜାଣୁ ହସ କାନ୍ଦ ପରି ରାଗ ମଧ୍ୟ ମନୁଷ୍ୟ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। ପ୍ରତ୍ୟେକ ମଣିଷ କୌଣସି ନା କୌଣସି କାରଣରୁ ରାଗିଥାନ୍ତି, ହେଲେ ଏହାକୁ ଯେତେ କମ୍ କରିବା ଆମ ନିଜ ପାଇଁ ସେତେ ଭଲ। ଆପଣ ଜାଣନ୍ତି କି ମାତ୍ର କେତେ ମିନିଟର ରାଗ ପାଇଁ ଆମକୁ କେଉଁ ସବୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିପାରେ? ବିଜ୍ଞାନ ଅନୁସାରେ ମାତ୍ର ଏକ ମିନିଟର ରାଗ ଆମ ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ 4-5 ଘଣ୍ଟା ପର୍ଯ୍ୟନ୍ତ ପଛାଇ ଦେଇପାରେ। ମାତ୍ରାଧିକ ରାଗୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୃଦରୋଗ, ବ୍ରେନ୍ ଷ୍ଟ୍ରୋକ୍ ଓ ରକ୍ତଚାପ ଆଶଙ୍କା ଅଧିକ। ଅତ୍ୟଧିକ ରାଗ ଯୋଗୁଁ 2 ଘଣ୍ଟା ପର୍ଯ୍ୟନ୍ତ ହୃଦଘାତ ଓ ଷ୍ଟ୍ରୋକ୍ର ଆଶଙ୍କା ବୃଦ୍ଧି ହୋଇଥାଏ। ଯଦି ଆମେ 8 ମିନିଟ୍ ପର୍ଯ୍ୟନ୍ତ ରାଗିକି ରହୁ, ତେବେ ପ୍ରାୟ 40 ମିନିଟ୍ ପର୍ଯ୍ୟନ୍ତ ଆମ ଶରୀରରେ ରକ୍ତ ଚଳାଚଳ ବାଧାପ୍ରାପ୍ତ ହେବା ଆଶଙ୍କା ରହେ। କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ରାଗ ମସ୍ତିଷ୍କକୁ ବୟସ୍କ କରିଦିଏ। ଶାରୀରିକ ସମସ୍ୟା ବ୍ୟତୀତ ରାଗ ମାନସିକ ଓ ସାମାଜିକ ସମ୍ପର୍କକୁ କ୍ଷତି ପହଞ୍ଚାଇଥାଏ। ମାତ୍ର କିଛି ସେକେଣ୍ଡର ରାଗ ଆମ ଜୀବନକୁ ଛାରଖାର କରିଦେଇପାରେ। ଗବେଷଣାରୁ ଜଣାପଡ଼ିଛି ରାଗର ପ୍ରାରମ୍ଭିକ ସୀମା ମାତ୍ର 90 ସେକେଣ୍ଡ। ଏହି ସମୟକୁ ଆମେ ଯଦି ଧୈର୍ଯ୍ୟର ସହିତ ଅତିକ୍ରମ କରିବା, ତେବେ ସବୁ ସମସ୍ୟାରୁ ନିଜକୁ ମୁକ୍ତ କରିପାରିବା।

ଏଥର ଆସନ୍ତୁ ଜାଣିବା ଇତିହାସର ଆଇନାରେ ଆଜିର ଦିନର ଘଟଣାବଳୀ ସମ୍ପର୍କରେ। 1881 ଅଗଷ୍ଟ 31 ତାରିଖରେ ଆମେରିକାରେ ପ୍ରଥମ ଥର ପାଇଁ ଟେନିସ୍ ଚମ୍ପିଅନସିପ୍ ଖେଳାଯାଇଥିଲା। 1956 ଆଜିର ଦିନରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ରାଜ୍ୟ ପୁନର୍ଗଠନ ବିଧେୟକକୁ ସ୍ୱୀକୃତି ଦେଇଥିଲେ। 1957 ଅଗଷ୍ଟ 31 ତାରିଖ ଦିନ ମାଲେସିଆ ବ୍ରିଟେନ୍ଠାରୁ ସ୍ୱାଧୀନତା ପାଇଥିଲା। 1968 ଅଗଷ୍ଟ 31 ଦିନ ଭାରତର ଉପଗ୍ରହ ରୋହିଣୀ MSV-1 ସଫଳତାର ସହିତ ପ୍ରକ୍ଷେପଣ କରାଯାଇଥିଲା। 1997 ଆଜିର ଦିନରେ ବ୍ରିଟେନ୍ର ରାଜକୁମାରୀ ଡାଇନା ପ୍ୟାରିସ୍ଠାରେ କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ପ୍ରସିଦ୍ଧ କବିୟତ୍ରୀ ଅମୃତା ପ୍ରୀତମ 1919 ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ।

ବର୍ତ୍ତମାନ ଶୁଣନ୍ତୁ କିଛି ସ୍ଥାନୀୟ ଖବର। ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ପକ୍ଷରୁ ଶ୍ରାବଣ ପୂର୍ଣ୍ଣିମା ଅବସରରେ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ବିଶ୍ୱ ସଂସ୍କୃତ ଦିବସ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କେସିଙ୍ଗା ଟାଉନରେ ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ସହରର ବିଭିନ୍ନ ହୋଟେଲ ରେସ୍ତୋରାଁରେ ଚଢ଼ଉ କରି ଖାଦ୍ୟର ମାନ ସହିତ ଅବ୍ୟବସ୍ଥା ବିଷୟରେ ଯାଞ୍ଚ କରିଥିଲେ। ନୂଆପଡ଼ା ଜିଲ୍ଲା ସିନାପାଲିଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ସାରସ୍ୱତ ସମିତିର ମିଳିତ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏସ୍ବିଆଇ ଏବଂ ରାମଜୀ ଫାଉଣ୍ଡେସନ ତରଫରୁ କେସିଙ୍ଗା ବ୍ଲକ ଜୋଲକୋଠାରେ କେସିଙ୍ଗା ଏନ୍ଏସିର ସଫେଇ କର୍ମଚାରୀମାନଙ୍କୁ ସୁରକ୍ଷା ସାମଗ୍ରୀ ବଣ୍ଟନ କରାଯାଇଛି। ଭବାନୀପାଟଣା ସ୍ଥାନୀୟ ବିକାଶ ଶିକ୍ଷାନୁଷ୍ଠାନର ବାର୍ଷିକ ବିଜ୍ଞାନ ମେଳା ଭିଜନ ଆଇକ୍ୟୁ 2026 ଅନୁଷ୍ଠିତ ହୋଇଯାଇଛି। ବୋଡେନ୍ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। କୋମ୍ନା ସହରକୁ ପଲିଥିନ୍ ମୁକ୍ତ ଏବଂ ସ୍ୱଚ୍ଛ ରଖିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଏକ ବିଶାଳ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ କୋମ୍ନା, ସବୁଜ କୋମ୍ନା ଏବଂ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ବାର୍ତ୍ତାକୁ ନେଇ ଏହି ରାଲି ବାହାରିଥିଲା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ପଞ୍ଚାୟତ ଅଧୀନ ପୁଲିଙ୍ଗପଦର ଗ୍ରାମରେ ତାଲୁକ ଆଇନ ପ୍ରାଧିକରଣ ସେବା ପକ୍ଷରୁ ଜନଜାତି ଓ ଅନ୍ୟାନ୍ୟ ସମ୍ବେଦନଶୀଳ ବର୍ଗଙ୍କର ନ୍ୟାୟ ପ୍ରବେଶକୁ ସୁଦୃଢ଼ କରିବା ଯୋଜନା 2025 ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥର ଆସନ୍ତୁ ଜାଣିବା ପାଣିପାଗ ସମ୍ପର୍କିତ ସୂଚନା ସମ୍ପର୍କରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରଙ୍କର ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ରୂପ ନେଇଛି, ଯାହାଫଳରେ ରାଜ୍ୟରେ ଆସନ୍ତା 3 ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ତରଫରୁ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଗତକାଲି ଭବାନୀପାଟଣାଠାରେ ସର୍ବୋଚ୍ଚ ତାପମାତ୍ରା 26 ଡିଗ୍ରୀ ସେଲସିୟସ୍ ଥିଲାବେଳେ ସର୍ବନିମ୍ନ ତାପମାତ୍ରା 20 ଡିଗ୍ରୀ ସେଲସିୟସ୍ ଥିଲା।

ଶ୍ରୋତାବନ୍ଧୁ, ସମୟ ହେଉଛି ଏକ ଅଫେରା ରାସ୍ତା। ଥରେ ଚାଲିଗଲେ ସେ କେବେ ଫେରିଆସେ ନାହିଁ। ତେଣୁ ହାତରୁ ସମୟ ଚାଲିଯିବା ପୂର୍ବରୁ ଜୀବନରେ ଯାହା ଆସୁଛି ତାକୁ ଅନୁଭବ କରନ୍ତୁ, ଖୁସିରେ ରୁହନ୍ତୁ ଓ ଖୁସିକୁ ବାଣ୍ଟନ୍ତୁ। ଏହି କଥା ସହିତ ଆଜିର ଖୋଲାଝରକା କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଆଜିର ଦିନଟି ଆପଣ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଉପସ୍ଥାପନାରେ ଥିଲି ଅଳକା ନାୟକ। ନମସ୍କାର।

ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 12:00 ଏବଂ ଦିନ 2:45। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। ଶିଳ୍ପୀମାନେ ହେଲେ ନବକିଶୋର ମହତ୍ତମ, ଦୀପଶିଖା ମିଶ୍ର, ସେବାରିଣୀ ମହାପାତ୍ର, ରୀତା ମିଶ୍ର ଏବଂ ବିଜୟ କୁମାର ମିଶ୍ର। ଚାଷର କଥା ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଦିନ 1:20। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଦିଲୱାଲେରୁ, ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ, ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ମେନେ ପ୍ୟାର କିୟାରୁ ଗାଇଛନ୍ତି ଲତା ମଙ୍ଗେସ୍କର, ଗୀତ ଆସାଦ ଭୋପାଲି, ସଙ୍ଗୀତ ରାମ ଲକ୍ଷ୍ମଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ସ୍ୱଦେଶ କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ, ହରିହରନ ଏବଂ କୈଳାସ ଖେର। ଗୀତ ଜାଭେଦ ଅଖତର, ସଙ୍ଗୀତ ଏ ଆର୍ ରହମାନ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆସନ୍ତା ଏକ ତାରିଖ ମଙ୍ଗଳବାର ଦିନ 1:20 ଶକ୍ତିରୂପା କାର୍ଯ୍ୟକ୍ରମରେ ହେଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥର ବିଷୟ ରହିଛି ଜ୍ୱର ସମୟରେ ଶରୀରରେ ଜଳୀୟ ଅଂଶର ଗୁରୁତ୍ୱ ଓ ଆବଶ୍ୟକତା। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ଡକ୍ଟର ଦୀନବନ୍ଧୁ ସାହୁ, ଭେଷଜ ବିଶେଷଜ୍ଞ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଳାହାଣ୍ଡି। ଶ୍ରୋତାବନ୍ଧୁଙ୍କ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜର ପ୍ରଶ୍ନର ସିଧାସଳଖ ଉତ୍ତର ପାଇପାରିବେ। ଆମ ଫୋନ୍ ନମ୍ବରଗୁଡ଼ିକ ହେଲା 0667029562 3, ଆଉ ଗୋଟିଏ ନମ୍ବର ହେଲା 0667029562 8। ପୁଣି ଥରେ କହି ରଖୁଛୁ 0667029562 3, 0667029562 8।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ନବକିଶୋର ମହତ୍ତମ, ଗୀତିକାର ହେଲେ ଦୀପ୍ତି ମହାନ୍ତି।

0: KYC ଅପଡେଟ୍ କରନ୍ତୁ ନଚେତ୍ ଆକାଉଣ୍ଟ ବ୍ଲକ୍ ହେଇଯିବ। ଲିଙ୍କରେ କ୍ଲିକ୍ କରୁଛି, ବ୍ଲକ୍ ନ ହେଇଯାଉ।
1: ରୁହନ୍ତୁ, ଚେକ୍ କରିଛନ୍ତି, ଲିଙ୍କ ସୁରକ୍ଷିତ ଅଛି। ସେଣ୍ଡର ଆପଣଙ୍କ ବ୍ୟାଙ୍କ ହିଁ ତ। KYC ଅପଡେଟ୍ ପାଇଁ ଅଜଣା ଲିଙ୍କ ଖୋଲିବା ମାନେ ଅଜଣା ଲୋକଙ୍କ ପାଇଁ ନିଜ ଆକାଉଣ୍ଟର କବାଟ ଖୋଲିବା। ମିଛ ତତ୍ପରତାରେ ଫସନ୍ତୁ ନାହିଁ, ଆଉ ନକଲି KYC ଅପଡେଟ୍ ଲିଙ୍କରୁ ବଞ୍ଚନ୍ତୁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ। ଶ୍ରୋତା ବନ୍ଧୁ, ଆପଣମାନେ କେତୋଟି ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆସନ୍ତା 1 ତାରିଖ ମଙ୍ଗଳବାର ଦିନ 1:20 ଶକ୍ତିରୂପା କାର୍ଯ୍ୟକ୍ରମରେ ହେଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥର ବିଷୟ ରହିଛି ଜ୍ୱର ସମୟରେ ଶରୀରରେ ଜଳୀୟ ଅଂଶର ଗୁରୁତ୍ୱ ଏବଂ ଆବଶ୍ୟକତା। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ଡକ୍ଟର ଦୀନବନ୍ଧୁ ସାହୁ, ଭେଷଜ ବିଶେଷଜ୍ଞ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଳାହାଣ୍ଡି। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜ ପ୍ରଶ୍ନର ସିଧାସଳଖ ଉତ୍ତର ପାଇପାରିବେ। ଆମ ଫୋନ୍ ନମ୍ବର ହେଲା 0667029562 3, 0667029562 8। ସୂଚନାଟି ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସେବାରାଣୀ ମହାପାତ୍ରଙ୍କ କଣ୍ଠରେ। ଗୀତିକାର ହେଲେ ପ୍ରଫୁଲ୍ଲ କୁମାର ତ୍ରିପାଠୀ।

0: ପାକା ପଡ଼୍ସି। ଏକର ପ୍ରତି 200 ରୁ 250 କ୍ୱିଣ୍ଟାଲ ତକ ଅମଲ ମିଳିପାର୍ସି। ଆର୍ ଗୋଟେ ପ୍ରକାର ହଉଛେ ମିଶାଭିରା ଚାଷ। ଶଙ୍କର ଜାତୀୟ ହାତିଆ ଘାସ, ଗିନି ଘାସ ଇଗୁଡ଼ାକ ବରଗୁଡ଼ି ଜାତୀୟ ଘାସ କରି ଖାଇବାକେ ଦେଲେ ଗୁରସ ଦଉଥିବା ଗାଈ କାଜେ ଖୁବ୍ ବନେ। ଆର୍ ହେ ଗାଈ ଖୁବ୍ ବନେ କିନା ଗୁରସ ଦେସି। ଇଟା ତ ଭିନ୍ ଭିନ୍ ଘାସ ବାବଦରେ ଆମେ ଜାଣିଲୁ, ଏବେ ହେ ଘାସ କେ ଆମେ ଖୁଆମା କେନ୍ତା। ଇ ଶସ୍ୟ ଜାତୀୟ ଘାସ ସହିତ ଛୁଇଁ ଜାତୀୟ ଘାସ କେ 3.1 ହିପାସେ ବୋଇଲେ କଞ୍ଚା ଘାସ ସହ ପୁଆଲ ନେହେଲେ ଶୁଖା ଘାସ ଭିରେଇକିନା ଆମେ ଦେଇ ପାର୍ମା। ବୋଲେ 3 ଭାଗ ଯଦି ଆମେ କଞ୍ଚା ଘାସ ଦମା, ଗୋଟେ ଭାଗ ଆମେ ଶୁଖା ଘାସ ଦେଇ ପାର୍ମା। ହେନ୍ତା କିନା ଯଦି 2 ଭାଗ ଆମେ ଦାନା ଦମା, ଗୋଟେ ଭାଗ ଆମେ କଞ୍ଚା ଘାସ ଦେଇ ପାର୍ମା। 1 କିଲୋଗ୍ରାମ ଦାନା ବଦଲନେ ଆମେ 5 କିଲୋ ଇ ସବୁଜ ଘାସ ଗାଈକେ ଦେଇ ପାର୍ମା। ଆମର ଇ ଘାସ ମୂଲ ଆର୍ ତାର ମଞ୍ଜି ଆମେ ଯଦି ପ୍ରାଣୀ ଚିକିତ୍ସା କେନ୍ଦ୍ର ସହିତ ଯୋଗାଯୋଗ କର୍ମା ବୋଲେ ଆମେ ପାଇପାର୍ମା। ଯଦି ଇ ଘାସ ଚାଷ କର୍ମା ବୋଲେ ଆମକେ ଗାଏକେ ଖାଦ ଦବାକେ ବି ଅସୁବିଧା ନେଇ ହୁଏ, ଆର୍ ଆମେ ଗାଏକେ ଖାଦ ଦବାର ସାଙ୍ଗେ ସାଙ୍ଗେ ଇଟାକେ ବି ବିକି ପାର୍ମା। ଇତା ଦ୍ୱାରା ଆମର କାଣା ହବା, 2 ଲାଭ ହବା, ଗାଏର ଖାଦର ବି ଅଭାବ ନେଇ ହୁଏ, ଆର୍ ଇନୁ ବି ଆମକେ ବନେ 2 ପଇସା ମିଳି ପାର୍ବା। ହେଥିକା ଯେ ଇ ସବୁଜ ଘାସକେ ଆମେ ଗାଏର ଖାଦ ସାଙ୍ଗେ ସାଙ୍ଗେ ଗୋଟେ ଲାଭଜନକ ବ୍ୟବସାୟ ହିପାସେ ବି ନେଇ ପାର୍ମା। ତ ଆମର ଚାଷୀ ଭାଇ ଭଏନ ମାନକେ ଆମର ଅନୁରୋଧ ରହିଲା ବୋଇଲେ ଇ ସବୁଜ ଗୋଖାଦ୍ୟ ଫସଲ ଚାଷ କରନ୍, ଆର୍ ବନେ କିନା ଇଥିନୁ ଲାଭ ପନ୍।
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: କରି ଧ୍ୟାନ ଦିଅନ୍ତୁ, ଯାତ୍ରା ସମୟରେ ଯଦି ଟିସି ଟିକେଟ୍ ମାଗନ୍ତି ତେବେ ଦେଖେଇ ଦିଅନ୍ତୁ, କିନ୍ତୁ କୌଣସି ବି ଓଟିପି, ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ ଦିଅନ୍ତୁ।
2: RBI କହେ ଓଟିପି କିମ୍ବା ପିନ୍ ପାଇଁ କଲ୍ କିମ୍ବା ମେସେଜ୍ ଆସିଲେ ଟିକିଏ ଧ୍ୟାନର ସହିତ।
3: ହ୍ୟାଲୋ
4: ହ୍ୟାଲୋ,
3: କିଏ
4: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
3: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
4: ଆମ ଫୋନ ନମ୍ବର ହେଲା
5: 0666702952623295628।
3: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ। ହ୍ୟାଲୋ
4: ହ୍ୟାଲୋ,
3: କିଏ?
4: ହ୍ୟାଲୋ, ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆସନ୍ତା 1 ତାରିଖ ମଙ୍ଗଳବାର ଦିନ 1:20 ମିନିଟ୍ରେ ଶକ୍ତିରୂପା କାର୍ଯ୍ୟକ୍ରମରେ

0: ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥର ବିଷୟ ରହିଛି ଜ୍ୱର ସମୟରେ ଶରୀରରେ ଜଳୀୟ ଅଂଶର ଗୁରୁତ୍ୱ ଏବଂ ଆବଶ୍ୟକତା। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ଡକ୍ଟର ଦୀନବନ୍ଧୁ ସାହୁ, ଭେଷଜ ବିଶେଷଜ୍ଞ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଳାହାଣ୍ଡି। ଶ୍ରୋତାବନ୍ଧୁଙ୍କ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜ ପ୍ରଶ୍ନର ସିଧାସଳଖ ଉତ୍ତର ପାଆନ୍ତୁ। ଆମ ଫୋନ୍ ନମ୍ବର ହେଲା 0667029562 3, 0667029562 8। ସୂଚନାଟି ଏତିକିରେ ଶେଷ ହେଲା।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ଆକାଶବାଣୀ ପର
2: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ କୁଛ କହିନା ଚାହତେ ହେଁ ତୋ ଆପ ମନ୍ କି ବାତ୍ आकाशवाणी संसद मार्ग नई दिल्ली अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
1: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
2: मैं आपको निमंत्रण देता हूँ मेरे मन की बात के लिए आपके मन की बात भी जुड़नी चाहिए।

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ।
1: ବହୁ,
2: ହଁ ମା,
1: ଏହି ଘରର କିଛି ନିୟମ ଅଛି।
2: ଯେମିତିକି?
1: ଯେମିତିକି ଏଠି କ୍ୟାଶର ପରମ୍ପରା ନାହିଁ।
2: ତ ନେଣ ଦେଣ?
1: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ। ଯେମିତି UPI ରେ।
2: ଆଚ୍ଛା,
1: ହଁ। ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
2: ସେଇଟା କଣ ମା?
1: ତୋ ମୁହଁ ଦେଖା ବି UPI ରେ ମିଳିବ।
2: ଆପଣ ବି ନା ମା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
2: ସହଜ ଅଟେ ପ୍ରତିଟି ନେଣ ଦେଣ।
4: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
5: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଗୀତ ଆମ ମନର କଥା କହେ। କେବେ ଗୀତରେ ଥାଏ ପ୍ରେମ, କେବେ ଥାଏ ମାଟି ପ୍ରତି ଭଲ ପାଇବା, କେବେ ଥାଏ ସମ୍ପର୍କର ମଧୁରତା ଏବଂ କେବେ ଥାଏ ଜୀବନକୁ ଆଗକୁ ନେଇଯିବାର ପ୍ରେରଣା। ଯେଉଁ ନାରୀ ନିଜ ସ୍ୱପ୍ନକୁ ଦେଖିବା ସହିତ ତାହାକୁ ପୂରଣ କରିବା ପାଇଁ ସାହସର ସହ ଆଗକୁ ବଢ଼ନ୍ତି, ସେ ହିଁ ପ୍ରକୃତ ଶକ୍ତିରୂପା। ଶକ୍ତିରୂପା ଗୀତପସରା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆପଣମାନଙ୍କ ସହିତ ମୁଁ ଅଛି ସଂଘମିତ୍ରା ଦାସ। ନମସ୍କାର।

ସ୍ୱପ୍ନକୁ ଦେଖିବା ପାଇଁ ବୟସର କୌଣସି ସୀମା ନାହିଁ। ନାରୀ ଯେତେବେଳେ ନିଜ ପ୍ରତିଭା ଓ ଇଚ୍ଛାଶକ୍ତି ଉପରେ ବିଶ୍ୱାସ କରନ୍ତି, ସେତେବେଳେ ଅନେକ ଅସମ୍ଭବ ଲାଗୁଥିବା କାମ ମଧ୍ୟ ସମ୍ଭବ ହୋଇଯାଏ। ଜୀବନର ପଥରେ ବାଧା ଆସିବ, କିନ୍ତୁ ବାଧା

ଜୀବନରେ ସଫଳତା ପାଇବା ପାଇଁ କେବଳ ସ୍ୱପ୍ନ ଦେଖିଲେ ହୁଏ ନାହିଁ, ସ୍ୱପ୍ନକୁ ସାକାର କରିବା ପାଇଁ ଦରକାର ପରିଶ୍ରମ, ଧୈର୍ଯ୍ୟ ଓ ନିଜ ଉପରେ ବିଶ୍ୱାସ। ଆଜିର ନାରୀ ଶିକ୍ଷା, କଳା, ସାହିତ୍ୟ, କ୍ରୀଡ଼ା, ବିଜ୍ଞାନ, ବ୍ୟବସାୟ ଓ ପ୍ରଶାସନ ବିଭିନ୍ନ କ୍ଷେତ୍ରରେ ନିଜର ପରିଚୟ ଗଢ଼ୁଛନ୍ତି।

ଗୋଟିଏ ନାରୀର ସଫଳତା କେବଳ ତାଙ୍କର ନିଜ ସଫଳତା ନୁହେଁ, ତାଙ୍କ ସଫଳତା ଅନ୍ୟ ଅନେକ ନାରୀଙ୍କୁ ମଧ୍ୟ ସ୍ୱପ୍ନ ଦେଖିବାର ସାହସ ଦିଏ। ତେଣୁ ଆମେ ଆମ ଝିଅମାନଙ୍କୁ ସ୍ୱପ୍ନ ଦେଖିବାକୁ ଦେବା, ପ୍ରଶ୍ନ କରିବାକୁ ଦେବା ଏବଂ ନିଜ ପ୍ରତିଭାକୁ ବିକଶିତ କରିବାର ସୁଯୋଗ ଦେବା।

ନାରୀର ଜୀବନରେ ଗୋଟିଏ ପଟେ ରହିଛି ଦାୟିତ୍ୱ, ଅନ୍ୟପଟେ ରହିଛି ନିଜ ସ୍ୱପ୍ନ। ଦୁଇଟିକୁ ସମନ୍ୱୟ କରି ଆଗକୁ ବଢ଼ିବା ସହଜ ନୁହେଁ, କିନ୍ତୁ ଯେଉଁଠି ଇଚ୍ଛା ଶକ୍ତି ରହିଛି ସେଇଠି ରାସ୍ତା ମଧ୍ୟ ନିଶ୍ଚୟ ମିଳେ।

ହଁ ଭଉଣୀମାନେ, ଆଜିର ଗୀତପସରା କାର୍ଯ୍ୟକ୍ରମରେ ଆମେ ଗୀତର ସୁର ସହିତ କଥା ହେଲେ ନାରୀର ସ୍ୱପ୍ନ, ସାହସ ଓ ସଫଳତା ବିଷୟରେ, ନାରୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବା, ତାଙ୍କ ପ୍ରତିଭାକୁ ସମ୍ମାନ କରିବା ଏବଂ ତାଙ୍କ ସ୍ୱପ୍ନକୁ ସମର୍ଥନ କରିବା, ଏହା କେବଳ ନାରୀର ନୁହେଁ ସମଗ୍ର ସମାଜର ଦାୟିତ୍ୱ। ମନେ ରଖିବା, ନାରୀ ଯେତେବେଳେ ଆଗକୁ ବଢ଼ନ୍ତି ସେତେବେଳେ ସମାଜ ମଧ୍ୟ ଆଗକୁ ବଢ଼େ। ଏହି ସୁନ୍ଦର ଚିନ୍ତା ସହ ଆଜିର ଶକ୍ତିରୂପା ଗୀତପସରାକୁ ଏଇଠି ରଖୁଛୁ। ମତାମତ ଦେବା ପାଇଁ ଆମ ନମ୍ବରଟି ହେଲା 8895994143।

ଆପଣମାନେ ଆମକୁ ଚିଠି ବି ଦେଇପାରିବେ। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍କୋଡ଼ 7660001। ଏତେ ସମୟ ପର୍ଯ୍ୟନ୍ତ ଆପଣମାନଙ୍କ ସହିତ ମୁଁ ଥିଲି ସଂଘମିତ୍ରା ଦାସ। ନମସ୍କାର।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ, ଶେଷରେ ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବୟନ ଓ ପୋଷାକ କ୍ଷେତ୍ର ଭାରତର ଐତିହାସିକ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କହିଲେ ରାଷ୍ଟ୍ରପତି. କିର୍ଗିସ୍ତାନର ବିସ୍କେକ୍ଠାରେ ଆଜି 26ତମ ଏସ୍ସିଓ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ. ନେପାଳ ବନ୍ୟାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, 903କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା. ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ନିପନ୍. ଏବଂ ଏସିଆ କପ୍ ମହିଳା T20 କ୍ରିକେଟରେ ଆଜି ବାଂଲାଦେଶ ଓ ଇଣ୍ଡୋନେସିଆ ମଧ୍ୟରେ ଖେଳାଯିବ ମ୍ୟାଚ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବୟନ ଓ ପୋଷାକ କ୍ଷେତ୍ର ଭାରତର ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ. ଲକ୍ଷ ଲକ୍ଷ ଲୋକଙ୍କୁ ଏହା ରୋଜଗାର ଯୋଗାଇ ଦେଉଛି. ନୂଆଦିଲ୍ଲୀଠାରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି ନିପ୍ଟର ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ରାଷ୍ଟ୍ରପତି ଏହା କହିଛନ୍ତି, ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ମୂଲ୍ୟବୋଧରେ ସାମିଲ ହୋଇ ଏକ ବିଶ୍ୱ ଦୃଷ୍ଟିକୋଣ ଆପଣେଇବା ପାଇଁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି. ଫ୍ୟାସନ୍ ଶିଳ୍ପ କ୍ଷେତ୍ରରେ ମହିଳାଙ୍କର ବୃଦ୍ଧି ପାଉଥିବା ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି, ଉପସ୍ଥିତ 4000 ଛାତ୍ରଛାତ୍ରୀଙ୍କ ମଧ୍ୟରୁ 85% ହେଉଛନ୍ତି ମହିଳା. ଭାରତର ଫ୍ୟାସନ୍ ଏବଂ ବୟନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲାଗି ବ୍ୟାପକ ସୁଯୋଗ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି. ଜ୍ଞାନ, ଦକ୍ଷତା ଏବଂ ସୃଜନଶୀଳତାକୁ ଉପଯୋଗ କରି ଦେଶର ପାରମ୍ପରିକ ବୟନ ଐତିହ୍ୟକୁ ସମସାମୟିକ ବଜାର ଓ ନୂତନ ପ୍ରଯୁକ୍ତିବିଦ୍ୟା ସହ ସାମିଲ କରିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି. ୨୦୪୭ ବିକଶିତ ଭାରତ ସ୍ୱପ୍ନ ସାକାର କରିବା କ୍ଷେତ୍ରରେ ନିଜକୁ ସାମିଲ କରିବାକୁ ରାଷ୍ଟ୍ରପତି ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି. ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି. ଗତ 4 ଦଶନ୍ଧି ଧରି ନିପ୍ଟର ଛାତ୍ରଛାତ୍ରୀ ଏବଂ ବୃତ୍ତିଧାରୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ହାସଲ କରିଥିବା ସଫଳତା ଉପରେ ରାଷ୍ଟ୍ରପତି ଏହି ଅବସରରେ ଆଲୋକପାତ କରିଛନ୍ତି. କିର୍ଗିଜିସ୍ତାନକୁ 2-ଦିନିଆ ଗସ୍ତ ଅବସରରେ ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସ୍କେକ୍ଠାରେ ଭାରତର ବନ୍ଧୁ କାର୍ଯ୍ୟକ୍ରମରେ ଭାଗ ନେଇ ଅଂଶଗ୍ରହଣକାରୀଙ୍କ ସହ ଭାବ ବିନିମୟ କରିଛନ୍ତି. ଯୋଗ ଏବଂ ମାନସ ଏକାଡେମୀ ସମେତ ବିଭିନ୍ନ କ୍ଷେତ୍ରର ଭାରତ ସହିତ ସହଯୋଗିତା

ପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ଚାରୋଟି ପ୍ରତିନିଧି ମଣ୍ଡଳୀ ଏହି ଅବସରରେ ଉପସ୍ଥିତ ଥିଲେ। ବିଶ୍କେକ୍ଠାରେ ଶ୍ରୀ ମୋଦି ଏହି ବୈଠକ ପରେ ମହାତ୍ମା ଗାନ୍ଧୀ ସ୍ମାରକୀ ପାର୍କରେ ଅବସ୍ଥିତ ଜାତିର ପିତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶ୍ରୀ ମୋଦି ଆଜି 26ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବେ। ରୁଷ, ଇରାନ, କିରଗିଜିସ୍ତାନ ଏବଂ ଆର୍ମେନିଆର ରାଷ୍ଟ୍ରମୁଖ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବେ। ଆସନ୍ତାକାଲି ଗସ୍ତର ଶେଷ ଦିବସରେ ଶ୍ରୀ ମୋଦି ଏହି ବୈଠକକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ନେପାଳରେ ପ୍ରଳୟଙ୍କରୀ ବନ୍ୟା ପରେ ତ୍ରିଶୁଳ 3A ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଭାରତ ଏବଂ ଚୀନ୍ର ବିଶେଷଜ୍ଞଙ୍କ ସମେତ ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଡ଼ଙ୍ଗ ଭିତରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ବିଭିନ୍ନ ଜଳବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳରେ ଅତି କମ୍ରେ 933 ଜଣ ଶ୍ରମିକ ଅଟକି ରହିଥିବା ଅନୁମାନ କରାଯାଇଛି। ଗତ ବୁଧବାର ନେପାଳରେ ହୋଇଥିବା ବନ୍ୟାରେ ଏପର୍ଯ୍ୟନ୍ତ 903 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4247 ଅଧିକ ଲୋକ ନିଖୋଜ ଅଛନ୍ତି। ତିବ୍ବତରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 16 ଥିବାବେଳେ 546 ଜଣ ନିଖୋଜ ଥିବା କୁହାଯାଇଛି। ନିଖୋଜ ଲୋକଙ୍କୁ ଖୋଜିବା ଏବଂ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ନେପାଳର ସମସ୍ତ 8 ପ୍ରଭାବିତ ଜିଲ୍ଲାରୁ ମୃତଦେହ ଉଦ୍ଧାର କରାଯାଇଛି। ତ୍ରିଶୁଳୀ ନଦୀରେ ପୁଣି ବନ୍ୟା ଯୋଗୁଁ କେନ୍ଦ୍ରୀୟ ନେପାଳରେ ଏକ ଝୁଲା ପୋଲ ଭାସିଯାଇଛି। ପ୍ରାୟ 3 ଘଣ୍ଟା ଧରି ଚାଲିଥିବା ବନ୍ୟା ସକାଳ ପ୍ରାୟ 11:30 ସମୟରେ ପୋଲଟିକୁ ଭସାଇ ନେଇଥିଲା। ଏହା ପୂର୍ବରୁ ଅଗଷ୍ଟ 26 ତାରିଖରେ ଆସିଥିବା ଭୟଙ୍କର ବନ୍ୟା କାଠମାଣ୍ଡୁଠାରୁ ଅଳ୍ପ ଦୂରରେ ଧାୱାଡ଼ିଘାଟଠାରେ ଏହି ପୋଲକୁ ଭସାଇ ଦେଇଥିଲା। ଅନ୍ୟପକ୍ଷରେ ଭାରତରୁ ପଠାଯାଇଥିବା ଏକ ସ୍ୱତନ୍ତ୍ର ସୁଡ଼ଙ୍ଗ ଉଦ୍ଧାରକାରୀ ଦଳ ଚିଲିମେ ଏବଂ ଲ୍ୟାଙ୍ଗଟାକ୍ ଅଞ୍ଚଳର ଜଳବିଦ୍ୟୁତ୍ ସୁଡ଼ଙ୍ଗ ସ୍ଥାନରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ନେପାଳୀ ସେନା ସହିତ କାର୍ଯ୍ୟ କରୁଛନ୍ତି। ନେପାଳରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ କହିଛନ୍ତି, ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଭାରତୀୟ ଉଦ୍ଧାରକାରୀମାନେ ନେପାଳୀ ସେନା ସହିତ ସମନ୍ୱୟ ରକ୍ଷା କରି ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ନୌସେନାରେ ଆଜି ଆଇଏନ୍ଏସ୍ ନିପ୍ପନ ଜାହାଜକୁ ସାମିଲ କରାଯାଇଛି। ମୁମ୍ବାଇ ସ୍ଥିତ ନୌସେନା ଡକ୍ୟାର୍ଡରେ ନିଷ୍ଟର କ୍ଲାସ୍ର ଦ୍ୱିତୀୟ ଡାଇଭିଂ ସପୋର୍ଟ ଜାହାଜ ଭାବେ ଏହି ଜାହାଜକୁ ଜଳାବତରଣ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ କହିଛନ୍ତି, ଏହି ଜାହାଜ ସାମିଲ ହେବା ଦ୍ୱାରା ଭାରତୀୟ ନୌସେନାର ଦକ୍ଷତା ବୃଦ୍ଧି ପାଇଛି। ରଣନୈତିକ ପରିବର୍ତ୍ତନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଡାଇଭିଂ ସପୋର୍ଟ ଏବଂ ଉଦ୍ଧାର କାର୍ଯ୍ୟରେ ଏହି ଜାହାଜ ଉପଯୋଗୀ ସାବ୍ୟସ୍ତ ହେବ। ବିଶାଖାପଟ୍ଟନମ୍ ସ୍ଥିତ ହିନ୍ଦୁସ୍ତାନ ସିପ୍ୟାର୍ଡ ଲିମିଟେଡ୍ ଦ୍ୱାରା ସ୍ୱଦେଶୀ ଭାବରେ ଏହି ଜାହାଜକୁ ପ୍ରସ୍ତୁତ କରାଯାଇଛି। ଦୀର୍ଘ ସମୟ ଧରି ସମୁଦ୍ରରେ ରହିବା ସହ ଜଟିଳ ଏବଂ ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ କରିବାରେ ଏହି ଜାହାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଭବିଷ୍ୟତରେ ବିଶ୍ୱ ସେମିକନ୍ ମୂଲ୍ୟ ଶୃଙ୍ଖଳରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି, ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଆଗାମୀ ଦଶନ୍ଧିରେ ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ଉତ୍କୃଷ୍ଟ ନିବେଶସ୍ଥଳୀ ଭାବେ ପରିଗଣିତ ହେବ ବୋଲି ଶ୍ରୀ ବୈଷ୍ଣବ ଆଶା ବ୍ୟକ୍ତ କରିଛନ୍ତି। ଭାରତ ଦକ୍ଷ ମାନବ ସମ୍ବଳ, ନୀତିଗତ ଦୃଢ଼ ନିଷ୍ପତ୍ତି ଏବଂ କାର୍ଯ୍ୟ କରିବାର ସହଜତା ସେମିକଣ୍ଡକ୍ଟର କ୍ଷେତ୍ରରେ ଉତ୍ପାଦନ ପ୍ରସ୍ତୁତିକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟର ସମସ୍ତ 6 ପ୍ରସଙ୍ଗ ଆଧାରିତ ବିଜ୍ଞପ୍ତି ଆଜି ଶ୍ରୀ ବୈଷ୍ଣବ ପ୍ରକାଶ କରିଛନ୍ତି। ଏସିଆ କପ୍ ମହିଳା T20 କ୍ରିକେଟରେ ଆଜି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ବାଂଲାଦେଶ ଏବଂ ଇଣ୍ଡୋନେସିଆ ପରସ୍କରକୁ ଭେଟିବେ। ଦୁବାଇଠାରେ ଭାରତୀୟ ସମୟ ରାତି 8 ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଥାଇଲାଣ୍ଡକୁ 94 ରନ୍ରେ ପରାସ୍ତ କରିଛି। ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ନୋଭାକ୍ ଜୋକୋଭିକ୍ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ନ୍ୟୁୟର୍କର ଆର୍ଥର ଆସେ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଜୋକୋଭିକ୍ ଆର୍ଜେଣ୍ଟିନାର ମାରିଆନୋ ନାଭୋନିଙ୍କଠାରୁ ପରାସ୍ତ ହୋଇଛନ୍ତି। ଜୀବନର 25ତମ ଟାଇଟଲ୍ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଜୋକୋଭିକ୍ଙ୍କର ଏହି ପରାଜୟ ସହ ଆଶା ଧୂଳିସାତ୍ ହୋଇଯାଇଛି। ଓଡ଼ିଶା ଏବଂ ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ବିହାର, ଉତ୍ତରପ୍ରଦେଶ ପୂର୍ବଭାଗ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶର ପୂର୍ବଭାଗ, ଝାଡ଼ଖଣ୍ଡ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶା ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ ଏବଂ କରେଇକାଲଠାରେ ଆସନ୍ତାକାଲି ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। କର୍ଣ୍ଣାଟକ, କେରଳ, ମାହେ, ଲାକ୍ଷାଦ୍ୱୀପ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ, ସିକ୍କିମ, ତେଲଙ୍ଗାନା ଏବଂ ମରାଠୱାଡ଼ାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ

0: କ୍ଷେତ୍ର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ରାଜ୍ୟର ପଶ୍ଚିମାଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ବରଗଡ଼ ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖାଯାଇଛି। ଆଗାମୀ କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି। ଅନ୍ୟପକ୍ଷରେ ନେପାଳ ବନ୍ୟା ଏବଂ ପ୍ରବଳ ବର୍ଷା ଯୋଗୁଁ ବିହାରର ଗଣ୍ଡକ ଏବଂ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। କୋଶିର ବାଲ୍ମୀକିନଗର ବ୍ୟାରେଜ୍ରେ ସମସ୍ତ 36 ଯାକ ଗେଟ୍ ଖୋଲା ରଖାଯାଇଛି। ବୀରପୁର ବ୍ୟାରେଜ୍ର 56 25 ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବୟନ ଓ ପୋଷାକ କ୍ଷେତ୍ର ଭାରତର ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କହିଲେ ରାଷ୍ଟ୍ରପତି। କିର୍ଗିଜିସ୍ତାନର ବିସ୍କେକ୍ଠାରେ ଆଜି 26 ଏସୀୟ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, 903 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ନିପ୍ପନ୍। ଏବଂ ଏସୀୟ କପ୍ ମହିଳା ଟି20 କ୍ରିକେଟରେ ଆଜି ବାଂଲାଦେଶ ଓ ଇଣ୍ଡୋନେସିଆ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi to hold bilateral meetings with leaders of Shanghai Cooperation Organization member states in Bishkek today. Government notifies all 6 pillars of Semicon India Program 2.0 with total outlay of 1.27 lakh crore rupees. President Draupadi Murmu calls upon NIFT students to adopt global outlook while remaining rooted in the country's rich cultural heritage. Indian Navy commissions INS Nipun, a special designed platform to support wide spectrum of diving and underwater operations. Relief and rescue operations intensify in Nepal after deadly flash floods. Death toll rises to 903 and over 4,000 people still missing. And in football, India is set to begin AFC Under-20 Asian Cup qualifying campaign against Syria in Tashkent today. Prime Minister Narendra Modi today interacted with the Friends of India in Bishkek on the first day of his two-day visit to Kyrgyzstan. 4 delegations working with India in various fields were present on the occasion. The Prime Minister will also hold bilateral meetings today with leaders of the Shanghai Cooperation Organization member states. These include meetings with the heads of state of Russia, Iran, Kyrgyzstan and Armenia. More from our correspondent.
2: Prime Minister Narendra Modi today had a warm interaction with members of the Indian community in Bishkek. PM appreciated their energy, enthusiasm and valuable contributions towards strengthening the bonds of friendship between India and Kyrgyz Republic. During his visit to Kyrgyzstan, Shri Modi paid floral tribute at the Mahatma Gandhi Memorial in Bishkek. The tribute reflected the enduring relevance of Gandhiji's ideals and their universal appeal. Prime Minister will also hold bilateral meetings today with the leaders of Russia, Iran, Kyrgyzstan and Armenia. Tomorrow, he will address the 26th summit of the Shanghai Cooperation Organization. Vikalp Shukla, Akashvani News, Bishkek.

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନାଗରିକଙ୍କୁ ଉନ୍ନତ ପୌରସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନକୁ ତ୍ରୁଟିଶୂନ୍ୟ କରିବା ଲାଗି ଆସନ୍ତା ଅକ୍ଟୋବର 26ରୁ ଆରମ୍ଭ ହେବ ରାଜ୍ୟବ୍ୟାପୀ ସର୍ବେକ୍ଷଣ। ପୁରୀ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି ମଣତି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 20 ତାରିଖରୁ ଆରମ୍ଭ ହେବ ଓଡ଼ିଶା T20 କ୍ରିକେଟ ଲିଗ୍ ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଜନସାଧାରଣଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। 1992 ପଞ୍ଚାୟତରାଜ ବ୍ୟବସ୍ଥା ଦ୍ୱାରା ସ୍ୱାୟତ୍ତ ଶାସନ ଆରମ୍ଭ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଲୋକମାନଙ୍କର କ୍ଷମତା ଓ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ କହିଛନ୍ତି, ସହରାଞ୍ଚଳର ବିକାଶକୁ

0: ଆହୁରି ତ୍ୱରାନ୍ୱିତ କରିବା ସହ ନାଗରିକଙ୍କୁ ଉନ୍ନତ ଓ ସହଜ ପୌରସେବା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସହରଗୁଡ଼ିକର ଜୀବନଧାରଣ ମାନ ଉନ୍ନତ କରିବା ପାଇଁ ଭିତ୍ତିଭୂମି ବିକାଶ ଓ ଶିଳ୍ପ ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରାଯାଉଛି।
1: ଗୋଟେ ସହରର ବିକାଶ ହେବ, ଗୋଟେ ସହରର ସୁଖ ସ୍ୱାଚ୍ଛନ୍ଦ ବ୍ୟବସ୍ଥା ହେବ, ଗୋଟେ ସହରର ଡ୍ରେନେଜ୍ ବ୍ୟବସ୍ଥା ହେବ, ଗୋଟେ ସହରର ଆପଣଙ୍କର ପିଇବା ପାଣିର ବ୍ୟବସ୍ଥା ହେବ, ପରିମଳ ବ୍ୟବସ୍ଥା ହେବ, ଇଏ ସମସ୍ତ କଥାକୁ ମୂଳ ଆଧାର ହିସାବରେ ଆଜି ଆମେ ମଧ୍ୟ ସ୍ୱୀକାର କରି ସେହି ଆଧାରରେ ଆମେ ତାହାର DPR ସେହି ଅନୁସାରେ ଆମେ ତାହାର ଯୋଜନା ଆଜି ତିଆରି କରିକି ଆପଣମାନେ ଟିକେ ସୁଖରେ କେମିତି ରହିବେ, ଆପଣମାନଙ୍କର ଲାଇଫ୍ ଷ୍ଟାଇଲ୍ କେମିତି ଗୋଟେ ସୁଖଦ ଅନୁଭବ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି ସୁଦୃଢ଼ ଓ ସଶକ୍ତ ସ୍ଥାନୀୟ ଶାସନ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ଉତ୍ତମ ସେବା ପହଞ୍ଚାଇବା ସହ ସହରାଞ୍ଚଳର ସାମଗ୍ରିକ ବିକାଶକୁ ଗତି ଦେବା ସରକାରଙ୍କ ପ୍ରମୁଖ ସଂକଳ୍ପ। ଏହି ଅବସରରେ ଶ୍ରୀ ମାଝୀ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏଥିସହିତ ଓଡ଼ିଆ ଯାତ୍ରୀ ସୁରକ୍ଷା ଆପ୍ର ଉଦ୍ଘାଟନ ଓ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ବନ୍ଧୁ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ତରଭା ଓ ବିନିକା ବିଜ୍ଞପିତ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ବିକାଶକୁ ନେଇ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ଆଜି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ପ୍ରାୟ 2 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପୌରପାଳିକାର ଓସ୍ୱାନ ହଲ୍, ଶିଶୁ ଉଦ୍ୟାନ ଏବଂ 17 ନମ୍ବର ୱାର୍ଡର ପ୍ରତାପ ସାଗର ରୋଡ୍ର ଲୋକାର୍ପଣ କରିଛନ୍ତି। ସହରର ସାମଗ୍ରିକ ବିକାଶ, ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ଓ ଆଲୋକୀକରଣ ସମେତ ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ପୌରସେବା ପ୍ରଦାନ କରିବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲାରେ ଏହି ଦିବସ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମକୁ ସ୍ୱଚ୍ଛ ରଖିବା ସଙ୍ଗେ ସଙ୍ଗେ ନିଜକୁ ସ୍ୱଚ୍ଛ ରଖିବା ଆବଶ୍ୟକ ବୋଲି ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଭଦ୍ରକ ଜିଲ୍ଲା ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ 500ରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିବା ସହ ସ୍ୱଚ୍ଛତା ପାଇଁ ପୌର କର୍ମଚାରୀ ଏବଂ ବହୁ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ପରିସରରେ ଆଭାସୀ ଜରିଆରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭିଜନ 2036 ପାଇଁ ଯୋଜନା ସମସ୍ତଙ୍କ ସହଭାଗିତାରେ ବିକାଶ ପରିକଳ୍ପନା ହେବ ବୋଲି ଏନ୍ଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ପ୍ରକାଶ କରିଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ ଲକ୍ଷ୍ୟରେ ବିଶେଷ ପାଇଲଟ ସର୍ଭେ ଅଭିଯାନ ଆସନ୍ତା 3 ତାରିଖରୁ ଭୁବନେଶ୍ୱର ମହାନଗର ନିଗମ BMCରେ ଆରମ୍ଭ ହେବ। BMC ଅଧୀନରେ ଥିବା 3ଟି ବିଧାନସଭା କ୍ଷେତ୍ରରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀ BLOମାନେ ଘରକୁ ଘର ଯାଇ ସର୍ଭେ କରିବେ। ତେବେ ଆସନ୍ତା ଅକ୍ଟୋବର 26 ତାରିଖରୁ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ କାର୍ଯ୍ୟକୁ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତାକାଲି ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭକୁ ଅନିବାର୍ଯ୍ୟ କାରଣବଶତଃ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଏହି ସଦସ୍ୟତା ଅଭିଯାନ ଆରମ୍ଭ ହେବା ସହ ଏକାଧିକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପୁଣି ଥରେ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ 2 ଦିନ ଧରି ଗଣତି ମଣତି ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟା ଜାରି ରହିଥିବା ବେଳେ ଶ୍ରୀଜୀଉଙ୍କ ନୀତିକାନ୍ତି ଯଥାରୀତି ଜାରି ରହିବ। ତେବେ ଅପରାହ୍ନ 4ଟାରୁ ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ଭିତର କାଠରୁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ବନ୍ଦ ରହିଥିବା ବେଳେ ମହାପ୍ରଭୁଙ୍କ 9 ଗୋଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ରଥଯାତ୍ରା ସମୟରେ ବନ୍ଦ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ଓ ଭିଡ଼ିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକର ଚିହ୍ନଟ କରାଯାଉଛି। ଗରୁଡ଼ସ୍ତମ୍ଭ ନିକଟରେ ଥିବା ନାଟମଣ୍ଡପରେ ଆଜିଠାରୁ ବାତାନୁକୂଳିତ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
2: ବାତାନୁକୂଳିତ ବ୍ୟବସ୍ଥା ଥିଲା ଏବଂ ଆଜି ନାଟମଣ୍ଡପରେ ହେବା ପରେ

0: ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଭାବରେ ବାତାନୁକୂଳିତ ହେଇଛି। ଏହା ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ନିଶ୍ଚିତ ଭାବରେ ସୁଗମ ଦର୍ଶନ ବ୍ୟବସ୍ଥା ଦେବ ବୋଲି ଆମେ ଆଶା କରୁଛୁ। ଏୟାର କଣ୍ଡିସନିଂ ସିଷ୍ଟମ ନାଟମଣ୍ଡପରେ ନିଶ୍ଚିତ ଭାବରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ସୁଗମ ତାଙ୍କର ଦର୍ଶନକୁ କରିବ।
1: ଢେଙ୍କାନାଳ ଜିଲ୍ଲାରେ ଚାଉଳ ଏଟିଏମ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ଏହି ଏଟିଏମ୍ରେ ହିତାଧିକାରୀଙ୍କୁ 24 ଘଣ୍ଟା ଚାଉଳ ଉପଲବ୍ଧ ହେବ। ଫିଙ୍ଗର ପ୍ରିଣ୍ଟ ଓ କାର୍ଡ ନମ୍ଘର ଦେଇ ହିତାଧିକାରୀମାନେ ଚାଉଳ ଉଠାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭୁବନେଶ୍ୱର ଝାରସୁଗୁଡ଼ା ପରେ ଢେଙ୍କାନାଳ ଜିଲ୍ଲାରେ ଏହା ତୃତୀୟ ଚାଉଳ ଏଟିଏମ୍ ଖୋଲାଯାଇଥିବା ଜଣାପଡ଼ିଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଆବାରା ପାଗଲ ଦିବାନାରୁ ଗାଇଛନ୍ତି ଶାନ୍ ଏବଂ ସୁନିଧି ଚୌହାନ। ଗୀତ ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ଜୁଲମିରୁ ଗାଇଛନ୍ତି ଆଶା ଭୋସରେ ଏବଂ ଉଦିତ ନାରାୟଣ। ଗୀତ ଗୁଲସନ ବାବରା, ସଙ୍ଗୀତ ଦିଲୀପ ସେନ, ସମୀର ସେନ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କଥାଚିତ୍ର ଖୁବସୁରତରୁ ଗାଇଛନ୍ତି ଅଭିଜିତ ଏବଂ ନିର୍ଜା ପଣ୍ଡିତ, ଗୀତ ଗୁଲଜାର, ସଙ୍ଗୀତ ଯତୀନ ଲଲିତ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ନମସ୍କାର। ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ଓ 1206 କିଲୋ ହର୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 MHz। ନ୍ୟୁଜ୍ ଅନ୍ AIR ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଶୁଣନ୍ତୁ ଏହାର 1361 ଅଧ୍ୟାୟ।

ଉମଙ୍ଗ ଶୁଣୁଥିଲେ ଏହାର 1361ତମ ଅଧ୍ୟାୟ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଶୁଣିପାରିବେ ଏ ବିଜ୍ଞାପନ ପରେ।

0: 10 ଲକ୍ଷର ଲଟେରି ମତେ ୱାଓ
1: ହସିଲା। ନକଲି ଅଫର୍ସ ପ୍ରତି ସାବଧାନ।
2: ଆର୍‌ବିଆଇ କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
5: ସହଜ ଅଟେ ପ୍ରତିଟି ନେଣ ଦେଣ।

ନମସ୍କାର, ଶୁଭ ସନ୍ଧ୍ୟା। ଶାନ୍ତ ସନ୍ଧ୍ୟାର ମନୋରମ ବେଳାରେ ଆମ ପ୍ରିୟର ଶ୍ରୋତା ବନ୍ଧୁମାନଙ୍କୁ ସହୃଦୟ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ଯୁବବନ୍ଧୁ, ଏହି ସୋମବାରର ସନ୍ଧ୍ୟା ଆମ ସାହିତ୍ୟ ପ୍ରେମୀ ଯୁବଶ୍ରୋତାଙ୍କ ସନ୍ଧ୍ୟା, କବିତା ଗଳ୍ପ ଉପନ୍ୟାସ ଓ ସାହିତ୍ୟ ଭରା ଏହି ସନ୍ଧ୍ୟା। ତେବେ ଆସନ୍ତୁ ଏହି ସନ୍ଧ୍ୟାକୁ ଆରମ୍ଭ କରିବା ଆମ ସାହିତ୍ୟ ପ୍ରେମୀ ଯୁବଶ୍ରୋତାଙ୍କର ଏହି ପ୍ରିୟ କାର୍ଯ୍ୟକ୍ରମ ସାହିତ୍ୟ ପତ୍ର ପତ୍ରିକାର ପ୍ରସ୍ତୁତି ସାହିତ୍ୟାୟନ।

0: ଯୁବବନ୍ଧୁ, ଆଜିର ସାହିତ୍ୟାୟନ ସନ୍ଧ୍ୟାକୁ ଆରମ୍ଭ କରିବା ଆମ ଗହଣରେ ଥିବା ଯୁବ ଅତିଥିଙ୍କ ସାଥିରେ। ଆସନ୍ତୁ ଆମ ଅତିଥିଙ୍କୁ ଜାଣିବା ଆଉ ତାଙ୍କ ସାହିତ୍ୟ ଯାତ୍ରା ସମ୍ପର୍କରେ ଶୁଣିବା। ଭଉଣୀ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମର ଏହି ସାହିତ୍ୟାୟନ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ପ୍ରଥମେ ଆପଣ ନିଜ ପରିଚୟ ଟିକେ ଆମ ଶ୍ରୋତାବନ୍ଧୁମାନଙ୍କୁ ଦେଇଦିଅନ୍ତୁ।
1: ମୁଁ ନିକିତା ସାହୁ, ଗ୍ରାମ ମାଟିଆ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭବାନୀପାଟଣାରେ ପଢ଼େ। ଓଡ଼ିଆ ଭାଷା ସାହିତ୍ୟ ଓ ଅନୁବାଦ ବିଭାଗର ସ୍ନାତକ ତୃତୀୟ ବର୍ଷର ଛାତ୍ରୀ।
0: ଆପଣଙ୍କ କଲମରୁ ଅନେକ କବିତା ଗଳ୍ପ ଝରି ପଡ଼େ ବୋଲି ଆମେ ଶୁଣିଛୁ। ତେବେ ଆଜିର ଏହି ସାହିତ୍ୟାୟନର ସାକ୍ଷାତକାରକୁ ପ୍ରଥମେ ଆପଣଙ୍କର ଗୋଟିଏ ସୁନ୍ଦର କବିତା ସାଥିରେ ଆରମ୍ଭ କରିବାକୁ ଇଚ୍ଛା କରିବୁ।
1: ମୋର କବିତାର ଶୀର୍ଷକ ହେଉଛି ଭ୍ରମାତ୍ମକ ସ୍ୱପ୍ନ। ଶୂନ୍ୟ ଆକାଶ ତଳେ ସେହି ନିରୋଳା ଜାଗାରେ ବସିଥିଲି ମୁଁ ହିଁ ଏକା ସେହି ଗଛ ମୂଳେ। ଆମ ଘରର ପଛପଟେ ସବୁଜ ବିଲରେ ପୂର୍ବ ଆକାଶେ ରବିର ସୌନ୍ଦର୍ଯ୍ୟ ଘେନି ଦେଖୁଥିଲି ମୁଁ ହିଁ ବିରଳ ସ୍ୱପ୍ନରେ। କାହିଁ କେତେଦିନ ଚେଇଁ ରହିଛି ଏମିତି ଆଖିରେ ରହିଛି ଅତୁଟ ସ୍ୱପ୍ନ ଭରା ପ୍ରୀତି। କେତେ ଦିନ ରାତି ଗଲାଣି ସରି ଅପେକ୍ଷାର ଘଡ଼ି ପାରୁନି ମୁଁ ରୋକି। ଆସିବ ବୋଲି ବାନ୍ଧି ରଖିଛି ସମୟ। କେତେ ଯେ ଆଶା ଆଖିରେ ରହିଛି ଅସୁମାରୀ ସ୍ୱପ୍ନ ଏବଂ ପିପାସା। ହଁ, ତୁମେ ଆସିବ ଏ ବିଶ୍ୱାସ ମୋର ଅଛି। ହେଲେ ଶୁଣିଥିଲି ତୁମେ ଅନେକ ବିଶ୍ୱାସରେ ଚହଟେଇ ଦିଅ ବିଷ। ହେଲେ ମୋ ବିଶ୍ୱାସ ହୃଦୟର, ମୋ ବିଶ୍ୱାସ ତୁମ ପ୍ରତି ଅତୁଟ, ମୋ ବିଶ୍ୱାସରେ ତୁମେ, ନିଶ୍ୱାସରେ ମଧ୍ୟ ତୁମେ। ଭୁଲିବ ନାହିଁ ହେ ତୁମେ ଜୀବନର ଶେଷ ପ୍ରେମ। ଭୁଲିବ ଯଦି ଅକ୍ଳେଶରେ କହିଦେବ ଥରେ। ମୁଁ କେବଳ ପ୍ରତୀକ୍ଷା କରି ରହିବି ଯେଉଁଠି ନଥିବ ପାଇବାର କି ହଜେଇବାର। ଏକଲାପଣ ନେଇ ବଞ୍ଚିବି ସାରା ଜୀବନ। ଠିକ୍ ମୋ ପଛପଟୁ ବୋଉର ଆବାଜ, ଆଲୋ ଶୁଣୁଛୁ? ମୁଁ ସେତେବେଳେ ହଠାତ୍ ଚମକି ଯାଇ ଉଠିଲି। ନିଦ୍ରା ଭଙ୍ଗ ହେଲା, ସ୍ୱପ୍ନ ଶେଷ ହେଲା। ନା କାହାକୁ ପାଇବାର ଥିଲା, ନା କାହାର ଅପେକ୍ଷା, ନା ଶେଷ ଜୀବନ ଯାଏଁ ପ୍ରେମିକର ଅପେକ୍ଷା, ନା ପ୍ରେମ ଦରକାର ଥିଲା। ଏଇଟା ତ ଥିଲା ଏକ ଭ୍ରମାତ୍ମକ ସ୍ୱପ୍ନ କଥା। ଯାହା ହୃଦୟରେ ନାହିଁ ତାହା ବାସ୍ତବରେ ମଧ୍ୟ ନାହିଁ।
0: ବହୁତ ସୁନ୍ଦର ଥିଲା ଆପଣଙ୍କର ଏହି କବିତା। ଆପଣଙ୍କର ଏହି ପ୍ରଥମ କବିତା ଥିଲା ପ୍ରେମ କବିତା। ଏମିତି ହିଁ ପ୍ରେମ କବିତା ଲେଖନ୍ତି ନା ଆପଣଙ୍କ କଲମରୁ ଆହୁରି ଅନେକ ପ୍ରକାର କବିତା ଝରି ପଡ଼େ?
1: ମୁଁ ପ୍ରେମ କବିତା ସହ

0: ପ୍ରକୃତି ପ୍ରେମ ଏବଂ ନାରୀବାଦୀ ସମାଜବାଦୀ ବାସ୍ତବବାଦୀ କବିତା ମଧ୍ୟ ଲେଖେ। ଯାହା ମୋ ଆଖି ସାମ୍ନାରେ ଘଟେ, ସମାଜରେ ଘଟେ, ସେଇ ଘଟଣାମାନଙ୍କୁ ବି ମଧ୍ୟ ଲେଖେ।
1: ଆପଣଙ୍କ ଆଖି ସମ୍ମୁଖରେ ଘଟୁଥିବା କିଛି ବାସ୍ତବ ଘଟଣା, ସମାଜର ଘଟଣା ଆପଣଙ୍କ କଲମରୁ ଝରିପଡ଼ି କେବଳ କବିତାର ରୂପ ନିଏ ନା ସାହିତ୍ୟର ଅନ୍ୟ ସବୁ ରୂପ ମଧ୍ୟ ନେଇଥାଏ?
0: କେବଳ କବିତା ନୁହେଁ, ଗୋଟେ ଲେଖକ କେବଳ କବିତାରେ ନିଜର ଭାବନା ପ୍ରକାଶ କରେ ନାହିଁ, ସେ ଅନ୍ୟ ବିଭାଗକୁ ମଧ୍ୟ ଯାଏ, ଯେପରି ଗଳ୍ପ, ଉପନ୍ୟାସ, କବିତା, ନାଟକ ଇତ୍ୟାଦି। ମୁଁ ମୋର ଭାବନା କେବଳ କବିତାରେ ସୀମିତ ରଖିନାହିଁ, ମୁଁ ମୋର ଗଳ୍ପ ବିଭାଗରେ ମଧ୍ୟ ପାଦ ଦେଇଛି ଏବଂ ନାଟକ ଲେଖିବାର ପ୍ରୟାସ କରୁଛି।
1: କେବେଠାରୁ ଆପଣ ଏହି ଲେଖାଲେଖି ଆରମ୍ଭ କଲେଣି?
0: ମୁଁ ଦଶମ ଶ୍ରେଣୀଠାରୁ ଲେଖାଲେଖି କରୁଥିଲି, କିନ୍ତୁ ସେତେଟା ନୁହଁ, ବିଗତ 2.5 ବର୍ଷ ତଳୁ ମୁଁ ଏହି ଲେଖାଲେଖି ଟିକେ ଆରମ୍ଭ କରିଛି। ପ୍ରଥମେ କବିତାରୁ ଆରମ୍ଭ କଲି, ବର୍ତ୍ତମାନ ଗଳ୍ପ ଲେଖୁଛି।
1: ତେବେ ଆପଣଙ୍କର ତ ସୁନ୍ଦର କବିତାଟେ ଶୁଣିଲୁ, ଆଗକୁ ଆପଣଙ୍କ ସହ ଆହୁରି ଅନେକ କଥା ହେବୁ, ଆପଣଙ୍କର ଆହୁରି କବିତା ଶୁଣିବୁ, କିନ୍ତୁ ଏବେ ଇଚ୍ଛା ହେଉଛି ଯେ ଆପଣ ଲେଖିଥିବା ଗୋଟେ ସୁନ୍ଦର ଗଳ୍ପ ଶୁଣିବା ପାଇଁ।
0: ମୋର କ୍ଷୁଦ୍ର ଗଳ୍ପର ଶୀର୍ଷକ ବିଚିତ୍ର ଦୁନିଆ। ଗୋଟାଏ ନୂଆ ପୃଥିବୀର ସ୍ୱପ୍ନ, ଅଜଣା ରୋମାଞ୍ଚକର କାହାଣୀ ଭରା ଜଗତ ତା ସମ୍ମୁଖରେ ରହିଛି। ଯେତେ ବ୍ୟର୍ଥତା, ବିଷାଦ, ଅପଜସ ତାର ଚତୁର୍ଦିଗରେ କୁଣ୍ଡଳୀ ବାନ୍ଧିଲେ ବି ପୃଥିବୀକୁ ଛାଡ଼ି ଚିର ବିଦାୟ ନେବା ତା ପକ୍ଷରେ ସମ୍ଭବ ହେଉନି। ବହୁବାର ବହୁ ଭାବରେ ଆତ୍ମନିନ୍ଦା ସେ ଶୁଣିଛି, ଅନ୍ୟମାନଙ୍କର ଗାଳିଗୁଳଜରେ ନିଜକୁ ନିମଚ୍ଛନ କରି ଯନ୍ତ୍ରଣାର ସମୁଦ୍ରରେ ଅବଗାହନ କରିବାକୁ ସେ ବହୁଥର ଚେଷ୍ଟା କରିଛି। ପଡ଼ି ପଡ଼ି ନିଜକୁ ଉଠାଇଛି, ନିଜକୁ ସମ୍ଭାଳି ନେଇଛି, ଏସବୁ ପରିସ୍ଥିତିରେ ନିଜକୁ ନିଜେ ସମାଜ ଆଗରେ ଅପଦମିତ ହେବାରୁ ରକ୍ଷା କରିଛି। ଠିକ୍ ଗୋଧୂଳି ସମୟ, ସୌମ୍ୟା ଜିତି ଯାଇଛି ସମାଜ ଆଗରେ, ହେଲେ ମଧ୍ୟ ମନରେ ଅନେକ ଦୁଃଖ, କଷ୍ଟ, ଯନ୍ତ୍ରଣା, ହେଲେ ନିଜର ମନୋବଳ ଏବଂ ଧୈର୍ଯ୍ୟ ତାକୁ ବଞ୍ଚାଇ ରଖିଛି। ସୌମ୍ୟା ସରଳ, ନିଷ୍କପଟ ଅଥଚ ସାହସୀ ଝିଅଟିଏ। ପରିବାରର ଆର୍ଥିକ ଅବସ୍ଥା ଦେଖିବାକୁ ଗଲେ ସେତେଟା ଠିକ୍ ନଥିଲା, ବାପା ରୋଜଗାର କରିବାକୁ ଅକ୍ଷମ, ମା ଅନ୍ୟ ଘରର ବାସନକୁସନ ଧୋଇ ପରିବାରର ଗୁଜୁରାଣ ମେଣ୍ଟାଇବାରେ ସୀମିତ ଥିଲା। ପିଲାମାନଙ୍କ ପାଠପଢ଼ା ପାଇଁ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା, ହେଲେ ସୌମ୍ୟା ଚାହୁଁଥିଲା ପାଠ ପଢ଼ି ନିଜ ବାପା ମାଆଙ୍କୁ ଏକ ସୁନ୍ଦର ଜୀବନ ଦେବାକୁ। ସରକାରୀ ବିଦ୍ୟାଳୟରେ ତାର ମେଟ୍ରିକ ଯାଏଁ ପାଠ ସରିଲା, ମେଟ୍ରିକରେ ଭଲ ନମ୍ବର ରଖିଛି, ସହର ଯାଇ କଲେଜ ପଢ଼ିବାକୁ ତାର ଇଚ୍ଛା। ସେଥିପାଇଁ ସେ ନିଷ୍ପତ୍ତି ନେଇଛି, ଘର ଛାଡ଼ି କଲେଜ ପଢ଼ିବି ଏବଂ ନିଜ ଖର୍ଚ୍ଚ ନିଜେ ବହନ କରିବି। ଏହିପରି ସମୟ ସ୍ରୋତରେ ଅନେକ ଦିନ ବିତି ଯାଇଛି। ସେଦିନ ଥିଲା ବର୍ଷା ଭିଜା ଏକ ସନ୍ଧ୍ୟା, ଅଫିସରେ କାମ ସାରୁ ସାରୁ ଟିକେ ବିଳମ୍ବ ହୋଇଗଲା। ଧୀରେ ଧୀରେ ରାତିର ଅନ୍ଧକାର ଯେମିତି ଏକ ଶୂନ୍ୟ ବାତାବରଣ ସୃଷ୍ଟି କରିଛି। ଲୋକହୀନ ରାସ୍ତା, ବର୍ଷା ଯୋଗୁଁ ବସ୍ ମଧ୍ୟ ଆସିବାରେ ବିଳମ୍ବ ହେଲାଣି, ଏକ ଶୂନଶାନ ରାସ୍ତାରେ ଅତିକ୍ରମ କରିଛି। ହେଲେ ଜାଣିନଥିଲା ଯେ କିଛି କାମୁକ ଆଖି ବହୁ ସମୟରେ ତାର ପିଛା କରୁଛନ୍ତି। ଗଳିରେ ଅନ୍ଧାର ଭିତରେ ହଠାତ୍ କିଛି ଲୋକ ତାର ବାଟ ଓଗାଳିଲେ। ତାର ଚିତ୍କାର ସେଦିନ ସେହି ଅନ୍ଧାର ରାତି ନିଜ ଭିତରେ ଚାପି ଦେଉଥିଲା। ସେ ସଂଘର୍ଷ କରିଥିଲା, ନିଜ ସମ୍ମାନ ପାଇଁ ଲଢ଼ିଥିଲା, କିନ୍ତୁ ରାକ୍ଷସମାନଙ୍କ ଶକ୍ତି ଆଗରେ ସେ ହାରିଯାଇଛି, କିନ୍ତୁ ନ୍ୟାୟ ପାଇଁ ସେ ନିଜ ପ୍ରତି ବିଶ୍ୱାସ ଜନ୍ମେଇଛି। ପରଦିନ ସକାଳେ ସବୁଆଡ଼େ ସୌମ୍ୟାର ଅଶ୍ଳୀଳ ଫୋଟ ଏବଂ ନାନା କଥା ପ୍ରଚାର ହେବାରେ ଲାଗିଛି। ସୌମ୍ୟା କାନରେ ଶୁଭୁଥିଲା ଲୋକଙ୍କ କାନକୁହା କଥା, ଝିଅଟା ଏତେ ରାତି ଯାଏ ବାହାରେ କ'ଣ କରୁଥିଲା, ତା ପୋଷାକ ଦେଖିଲେ ତ ଯେ କେହି ବି ବିଚଳିତ ହେବେ, ବଂଶର ନାଁରେ କଳଙ୍କ ଲଗାଇଦେଲା ଝିଅଟା। ସୌମ୍ୟାର ରକ୍ତ ଜୁଡ଼ୁବୁଡ଼ୁ ଶରୀର ଠାରୁ ସମାଜର ଏହି ଦୋଷାରୋପ ତାକୁ ଅଧିକ କଷ୍ଟ ଦେଉଥିଲା। ଘଟଣାଟି ଘଟିଗଲା, କିନ୍ତୁ ପ୍ରଶ୍ନ ଉଠିଲା ଦୋଷ କାହାର, ସୌମ୍ୟା ଯିଏ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚାହୁଁଥିଲା, ନା ସେହି ଅପରାଧୀଙ୍କର ଯାହାଙ୍କୁ ସମାଜ ଶିଖାଇ ନଥିଲା ଯେ ନାରୀଟିଏ କୌଣସି ଭୋଗ୍ୟ ବସ୍ତୁ ନୁହେଁ। ସେହି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୌମ୍ୟାକୁ ହସ୍ପିଟାଲ ଅଣାଗଲା। ହସ୍ପିଟାଲର ଧଳା କାନ୍ଥଗୁଡ଼ିକ ସୌମ୍ୟାକୁ ଜେଲ୍ ଭଳି ଲାଗୁଥିଲା। ଶରୀରର କ୍ଷତ ତ ଧୀରେ ଧୀରେ ଶୁଖି ଯାଉଥିଲା, କିନ୍ତୁ ମନର କ୍ଷତ ଏବେ ବି ରକ୍ତ ଝରୁଥିଲା। ସବୁଠୁ ବଡ଼ ଦୁଃଖର କଥା ଥିଲା ଯେଉଁ ସମାଜ ଓ ସମ୍ପର୍କୀୟମାନେ ତାର ପଢ଼ାପଢ଼ି ପାଇଁ ପ୍ରଶଂସା କରୁଥିଲେ, ସେମାନେ ଆଜି ତାକୁ ଅଲକ୍ଷଣୀ ବା କଳଙ୍କିନୀର ଆଖ୍ୟା ଦେଇ

ଦୂରେଇ ରହୁଥିଲେ। ଦିନେ ସନ୍ଧ୍ୟାରେ ସୌମ୍ୟା ଶୁଣିବାକୁ ପାଇଲା ତା ବାପା ଆଉ କାହା ସହ ଫୋନରେ କଥା ହେଉଛନ୍ତି। ବାପା କାନ୍ଦି କାନ୍ଦି କହୁଥିଲେ, ଆମେ ଗାଁ ଛାଡ଼ି ଚାଲିଯିବୁ, ଏଠି ଲୋକେ ମୋ ଝିଅକୁ ବଞ୍ଚିବାକୁ ଦେବେନି, ତାର କିଛି ଦୋଷ ନାହିଁ, ତଥାପି ସେ ଅପରାଧୀଙ୍କ ବଦଳରେ ମୋ ଝିଅକୁ ହିଁ ଦଣ୍ଡ ମିଳୁଛି। ସୌମ୍ୟା ଅନୁଭବ କଲା ଯେ ବଳାତ୍କାରୀମାନେ ତ କେବଳ ତାର ଶରୀର ସହ ଖେଳିଥିଲେ, କିନ୍ତୁ ଏହି ସମାଜ ତାର ଅସ୍ତିତ୍ୱକୁ ହିଁ ମାରିଦେବାକୁ ଚାହୁଁଛି। ସେଦିନ ରାତିରେ ସୌମ୍ୟା ନିଷ୍ପତ୍ତି ନେଲା, ସେ ଲୁଚିବ ନାହିଁ କି ମରିବ ନାହିଁ। ଯଦି ସେ ନିଜକୁ ଦୋଷୀ ବୋଲି ଭାବି କାନ୍ଦିବ, ତେବେ ଅପରାଧୀମାନେ ଜିତିଯିବେ। ସୌମ୍ୟା ପୋଲିସ ଷ୍ଟେସନ ଗଲା, ସେଠାରେ ବି ତାକୁ ଅପମାନଜନକ ପ୍ରଶ୍ନ ପଚରାଗଲା, ତୁମେ ଚିହ୍ନିଛ କି ସେମାନେ କିଏ, ତୁମେ ସେମାନଙ୍କୁ ପ୍ରତିରୋଧ କରିଥିଲ ତ? ସୌମ୍ୟା ଦୃଢ଼ ସ୍ୱରରେ କହିଲା, ସାର୍ ମୁଁ ଲଢ଼ିଥିଲି, କିନ୍ତୁ ମୋର ଭୁଲ କ'ଣ ଥିଲା? ମୁଁ କାମ କରିବା ନା ମୋ ଝିଅ ହୋଇ ଜନ୍ମ ହେବା? ଦୋଷ ସେହିମାନଙ୍କର ଯିଏ ମୋ ସମ୍ମତି ବିନା ମୋତେ ଛୁଇଁଲେ। ଆଜି ମୁଁ ମୋ ପାଇଁ ନୁହେଁ, ଆଗକୁ ଯେମିତି କୌଣସି ସୌମ୍ୟା ଏମିତି ଅବସ୍ଥା ନ ଭୋଗନ୍ତୁ।

0: ସେମାନେ କିଏ? ତୁମେ ସେମାନଙ୍କୁ ପ୍ରତିରୋଧ କରିଥିଲ ତ? ସୌମ୍ୟା ଦୃଢ଼ ସ୍ୱରରେ କହିଲା, ସାର୍ ମୁଁ ଲଢ଼ିଥିଲି, କିନ୍ତୁ ମୋର ଭୁଲ କ'ଣ ଥିଲା? ମୁଁ କାମ କରିବା ନା ମୋ ଝିଅ ହୋଇ ଜନ୍ମ ହେବା? ଦୋଷ ସେହିମାନଙ୍କର ଯିଏ ମୋ ସମ୍ମତି ବିନା ମୋତେ ଛୁଇଁଲେ। ଆଜି ମୁଁ ମୋ ପାଇଁ ନୁହେଁ, ଆଗକୁ ଯେମିତି କୌଣସି ସୌମ୍ୟା ଏମିତି ଅବସ୍ଥା ନ ଭୋଗନ୍ତୁ ସେଥିପାଇଁ ନ୍ୟାୟ ଚାହୁଁଛି। ତାର ଏହି ସାହସ ଦେଖି କିଛି ସ୍ଥାନୀୟ ଯୁବକ ଓ ମହିଳା ସଂଗଠନ ଆଗକୁ ଆସିଲେ, କିନ୍ତୁ ଅସଲ ପରୀକ୍ଷା ତଥାପି ବାକି ଥିଲା। ସେହି ଅପରାଧୀମାନେ ଥିଲେ ଗାଁର ଜଣେ ପ୍ରଭାବଶାଳୀ ଲୋକର ପୁଅ ଓ ତାର ସାଙ୍ଗ। ସେମାନେ ସୌମ୍ୟାର ପରିବାରକୁ ଧମକ ଦେବା ଆରମ୍ଭ କଲେ। ଏବେ ପ୍ରଶ୍ନ ଉଠୁଛି, ଦୋଷ କାହାର? ସେହି ବାପାଙ୍କର ଯିଏ ନିଜ ପୁଅକୁ ସମ୍ମାନ ଶିଖାଇ ନଥିଲେ, ନା ସେହି ପ୍ରଶାସନର ଯିଏ କ୍ଷମତା ଆଗରେ ମୁଣ୍ଡ ନୁଆଇବାକୁ ପ୍ରସ୍ତୁତ? କୋର୍ଟରେ ମାମଲା ଚାଲିଲା। ବିପକ୍ଷ ଓକିଲ ପଚାରିଲେ, ତୁମେ ଏତେ ରାତିରେ ସେହି ପୁଅମାନଙ୍କ ସହ କ'ଣ କରୁଥିଲ? ତୁମେ ନିଜେ ସେମାନଙ୍କୁ ଉତ୍ସାହିତ କରିନଥିଲ ତ? ସାରା କୋର୍ଟ ରୁମ୍ରେ ନିରବତା ଖେଳିଗଲା। ସୌମ୍ୟାର ଆଖିରେ ଲୁହ ଥିଲା, କିନ୍ତୁ କଣ୍ଠସ୍ୱରରେ ଥିଲା ବଜ୍ରର ଶକ୍ତି। ସେ କହିଲା, ମାନ୍ୟବର ବିଚାରପତି, ଆଜି ବି ଏହି ସମାଜ ମୋତେ ପଚାରୁଛି ମୁଁ କାହିଁକି ବାହାରେ ଥିଲି, କିନ୍ତୁ କେହି ସେହି ଅପରାଧୀଙ୍କ ବାପାମାନଙ୍କୁ ପଚାରୁନାହାନ୍ତି ଯେ ସେମାନେ ନିଜ ପୁଅଙ୍କୁ କାହିଁକି ଶିଖାଇ ନଥିଲେ ଯେ ଜଣେ ନାରୀର ନାଁର ଅର୍ଥ ନା ହୋଇଥାଏ। ମୁଁ ଆଜି ହାରିବାକୁ ଆସିନି, ମୁଁ ଜିତିବାକୁ ଆସିଛି। ସେ ବିକୃତ ମାନସିକତା ବିରୁଦ୍ଧରେ ସୌମ୍ୟାର ଦୃଢ଼ତା ଦେଖି ସାକ୍ଷୀ ଦେବାକୁ ଭୟ କରୁଥିବା କିଛି ଲୋକ ମଧ୍ୟ ଆଗକୁ ଆସିଲେ। ଡାକ୍ତରୀ ରିପୋର୍ଟ ଏବଂ ସୌମ୍ୟାର ବଳିଷ୍ଠ ଯୁକ୍ତି ଆଗରେ ଅପରାଧୀଙ୍କ କ୍ଷମତା ହାର ମାନିଲା। ଶେଷରେ ବିଚାରପତି ସେହି ଅପରାଧୀମାନଙ୍କୁ ଆଜୀବନ କାରାଦଣ୍ଡରେ ଆଦେଶ ଦେଲେ। ନ୍ୟାୟ ମିଳିଲା ସତ, କିନ୍ତୁ ସୌମ୍ୟା ପାଇଁ ଅସଲ ବିଜୟ ସେଦିନ ହେଲା ଯେଉଁଦିନ ସେ ନିଜ ଗାଁକୁ ଫେରିଲା। ଗାଁ ଲୋକେ ଯେଉଁମାନେ ଦିନେ ତାକୁ ଦୂରେଇ ଦେଇଥିଲେ, ଆଜି ସେମାନେ ମୁଣ୍ଡ ନୁଆଁଇ ଛିଡ଼ା ହୋଇଥିଲେ। ସୌମ୍ୟା କାହାକୁ ଘୃଣା କଲା ନାହିଁ, ବରଂ ସେହି ଗାଁରେ ଏକ ଆତ୍ମରକ୍ଷା କେନ୍ଦ୍ର ଖୋଲିଲା, ଯେଉଁଠି ଝିଅମାନଙ୍କୁ ନିଜ ସୁରକ୍ଷା ନିଜେ କରିବା ପାଇଁ ପ୍ରଶିକ୍ଷଣ ଦିଆଗଲା। ବାସ୍ତବରେ କହିବାକୁ ଗଲେ ଝିଅଟିଏ ବଳାତ୍କାର ପରେ ମରେ ନାହିଁ, ସେ ମରେ ସେତେବେଳେ ଯେବେ ଆମେ ତାକୁ ଦୋଷୀ ବୋଲି କହି ତା ଜୀବନର ଆଇନା ଉପରେ ଅପବାଦର ଧୂଆଁ ଜମାଇ ଦେଉଁ। ସୌମ୍ୟା ଭଳି ପ୍ରତ୍ୟେକ ନାରୀ ସାହସୀ ହେବା ଦରକାର। ସମାଜର ଭୟରେ ନୁହେଁ, ନିଜ ସ୍ୱାଭିମାନରେ ବଞ୍ଚିବା ଦରକାର।
1: ବହୁତ ସୁନ୍ଦର ଗଳ୍ପ ଥିଲା ଭଉଣୀ, ସତରେ ମନକୁ ପ୍ରତ୍ୟେକଟି ଶବ୍ଦ ଛୁଇଁଗଲା। ଏମିତି ଲାଗିଲା ସତେ ଯେମିତି ସେହି ସ୍ଥାନରେ ହିଁ ଆମେ ଅଛୁ। ଆପଣଙ୍କ ଚିନ୍ତାଧାରା ଆଉ ସମାଜରେ ଘଟୁଥିବା ପ୍ରତ୍ୟେକଟି ଘଟଣାକୁ ଆପଣ ଏହି ଶବ୍ଦରେ ଏହି ଗଳ୍ପ ରୂପରେ ଥୋଇଦେଇଛନ୍ତି। ବହୁତ ବହୁତ ଧନ୍ୟବାଦ ଆଜି ଆମ ପାଖରେ ଏତେ ସୁନ୍ଦର ଗଳ୍ପଟି ପ୍ରସ୍ତୁତ କରିଥିବାରୁ। ତେବେ ଏବେ ଆମେ କଥା ହେବା, ଆପଣ ଏତେ ସୁନ୍ଦର କବିତା ଲେଖୁଛନ୍ତି, ଗଳ୍ପ ଲେଖୁଛନ୍ତି, ଆପଣ ଏହି ଗଳ୍ପ ବା କବିତା ଲେଖିବା ପୂର୍ବରୁ କୌଣସି ପୁସ୍ତକକୁ ପଠନ କରନ୍ତି ନା କେବଳ ଲେଖିବା ପାଇଁ ଆପଣ ପସନ୍ଦ କରନ୍ତି?
0: ଗୋଟେ ଲେଖକ ହେବା କେମିତି, ମୂଳ କଥାଟା ହେଲା ପଢ଼ିବା। ଲେଖିଦେଲେ ଲେଖକ ଏ କଥାର ମାନେ ନାହିଁ, ପ୍ରଥମେ ପଢ଼ିବାକୁ ହେବ। 100 ପୃଷ୍ଠା ପଢ଼ିଲେ ଗୋଟେ ପୃଷ୍ଠା ଲେଖି ହେବ। ସେଥିପାଇଁ ମୁଁ ପଢ଼େ, ପଢ଼ିକି ବୁଝେ, ଶବ୍ଦକୁ ଆହରଣ କରେ ଏବଂ ମୋ କବିତା ହଉ କି ଗଳ୍ପ ହଉ ସେଇଠି ଲଗାଏ। ବିନା ପାଠରେ କିଏ ମଧ୍ୟ ଲେଖକ ହେଇପାରିବେ ନାହିଁ। କିଛି ଲେଖିବାକୁ ହେଲେ ଶିଖିବାକୁ ପଡ଼ିବ ଏବଂ ଶିଖିବା ପୁସ୍ତକଠୁ। ପୁସ୍ତକ ପଢ଼ିଲେ ନୂଆ ଶବ୍ଦ ଜାଣିବା, ଶିଖିବା ଏବଂ ଗୋଟେ ଲେଖକର ଭାବନା ଜାଣିବା, ସେଇ ଦୃଷ୍ଟିରୁ ନିଜେ ଲେଖିବା। ସେଥିପାଇଁ ପୁସ୍ତକ ହେଉଛି ଆମ ଗୋଟେ ଲେଖକର ଗୋଟେ ମୌଳିକ ବସ୍ତୁ। ପ୍ରଥମେ ପଢ଼ିବା ଏବଂ ତାପରେ ଲେଖିଲେ ହିଁ ଆମ ଭାବନାକୁ ଗୋଟେ କବିତା, ଗଳ୍ପ, ଉପନ୍ୟାସ ଆଦି ବିଭାଗରେ ସ୍ଥାନ ଦେଇପାରିବା।
1: ଆଜିକାଲିର ଯେଉଁ ଆଧୁନିକ ଦୁନିଆ ରହିଲା, ଡିଜିଟାଲ ଦୁନିଆ ରହିଲା, ସେଠାରେ ଆମ ମୋବାଇଲରେ, ଆମ କମ୍ପ୍ୟୁଟରରେ, ଆମ ପାଖରେ ବହୁତ କିଛି ଏମିତି ବ୍ୟବସ୍ଥା ଆସିଯାଇଛି ଯେଉଁଠୁ ଆମେ ଅଡିଓ ବୁକ୍ ପାଇଯାଉଛୁ। ଗପ ବା କବିତା ଶୁଣିବା ବା ଅଡିଓ ବୁକ୍ ଆଉ ନିଜେ ଗୋଟେ ପୁସ୍ତକ ପଢ଼ିବା, ତା ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି?
0: ପ୍ରଥମ କଥା, ଇଣ୍ଟରନେଟ୍ ବନେଇଲା କି ମଣିଷ? ସେ ମଣିଷ ପଢ଼ିଛି ବୋଲି ସେ ଇଣ୍ଟରନେଟ୍ ଆମକୁ ପଢ଼ାଉଛି। କୌଣସି ତଥ୍ୟ ହୁଏତ ଆମେ ମୋବାଇଲରୁ ଜାଣିପାରିବା, କିନ୍ତୁ ମୌଳିକ ତଥ୍ୟ ଜାଣିବାକୁ ହେଲେ ପୁସ୍ତକ ହିଁ ପଢ଼ିବାକୁ ପଡ଼ିବ। ସବୁ ତଥ୍ୟ ସଠିକ୍ ବା ସତ୍ୟ ବୋଲି ଆମେ କଦାପି ବିଶ୍ୱାସ କରିପାରିବା ନାହିଁ, ବିଶେଷ କରି ଇଣ୍ଟରନେଟ୍ର। ଯେତେ ମଧ୍ୟ ମୋବାଇଲ, ଇଣ୍ଟରନେଟ୍ ଇତ୍ୟାଦି ଅନଲାଇନ୍ ମାଧ୍ୟମରେ ଯାହା ତଥ୍ୟ ଆମକୁ ମିଳୁଛି ସହଜରେ, ସେଇଟା ସବୁତକ ସତ ହୋଇନଥାଏ ଏବଂ ସଠିକ୍ ତଥ୍ୟ ପାଇଁ ଆମକୁ ଶେଷରେ ଯିବାକୁ ପଡ଼ିଥାଏ ପୁସ୍ତକ ପାଖକୁ। ସଠିକ୍ ତଥ୍ୟ

0: ଦରକାର, ତାହେଲେ ପୁସ୍ତକ ହିଁ ଗୋଟିଏ ମାଧ୍ୟମ। ପୁସ୍ତକ ପାଠ କଲେ ହିଁ ଆମେ କିଛି ନୂଆ ଶିକ୍ଷା କରିପାରିବା।
1: ଆପଣ କେଉଁ କେଉଁ ପୁସ୍ତକ ପଢ଼ିବାକୁ ପସନ୍ଦ କରନ୍ତି?
0: ମୋତେ ନାଟକ ପଢ଼ିବାକୁ ବହୁତ ଭଲ ଲାଗେ। ଉପନ୍ୟାସ, ଗଳ୍ପ, କବିତା, ସାହିତ୍ୟର ସବୁ ବିଭାଗ ମୋତେ ପଢ଼ିବାକୁ ଭଲ ଲାଗେ, କାହିଁକିନା ସବୁ ବିଭାଗରେ କିଛି ନୂଆ ଜିନିଷ ଥାଏ ଏବଂ ନୂଆ ଜିନିଷ ଶିକ୍ଷା କରିବାକୁ ମିଳେ, ତାହାଦ୍ୱାରା ଆମର ଜ୍ଞାନ ମଧ୍ୟ ବଢ଼ିଥାଏ।
1: ଆପଣଙ୍କର ସବୁଠାରୁ ପ୍ରିୟ ଲେଖକ ବା ଲେଖିକା କିଏ?
0: ମୋତେ ଆଧୁନିକ ଲେଖକ କବିମାନଙ୍କୁ ଭଲ ଲାଗେ, ସହଜ ସରଳ ଭାଷାରେ ତାଙ୍କର ଲେଖା, ତାଙ୍କୁ ପଢ଼ିଲେ ନିଜର ଭାବନାକୁ କବିତା ମାଧ୍ୟମରେ ତାଙ୍କ ଶବ୍ଦ ଆହରଣ କରି ଲେଖିବାକୁ ଇଚ୍ଛା ହୁଏ, ସହଜରେ ବୁଝି ହୁଏ। ସେଥିପାଇଁ ମୁଁ ସାମ୍ପ୍ରତିକ ସମୟର ତଥା ସ୍ୱାଧୀନତା ପରବର୍ତ୍ତୀ କବି ଏବଂ ଲେଖକମାନଙ୍କୁ ଅଧିକାଂଶ ପଢ଼େ। ମୋର ପ୍ରିୟ କବି ହେଉଛନ୍ତି ମାୟାଧର ମାନସିଂ, ତାଙ୍କୁ ପ୍ରେମିକ କବି କୁହାଯିବ, ରୋମାଣ୍ଟିକ କବି କୁହାଯିବ। ତାଙ୍କ କବିତା ପୁରା ହୃଦୟକୁ ସ୍ପର୍ଶ କରେ।
1: ତେବେ ଆପଣ ଏତେ ସୁନ୍ଦର ସୁନ୍ଦର କବିତା ଲେଖୁଛନ୍ତି, ଗଳ୍ପ ଲେଖୁଛନ୍ତି, ଅନେକ ପୁସ୍ତକ ମଧ୍ୟ ପଢ଼ିଛନ୍ତି ବୋଲି କହୁଛନ୍ତି, ଆପଣ ନିଜର କେବେ କୌଣସି କବିତା ବା ଲେଖାକୁ ନେଇକି କୌଣସି ପତ୍ରିକାରେ ପ୍ରକାଶ କରିଛନ୍ତି?
0: ମୁଁ କବିତା ଲେଖେ, ଓଡ଼ିଆ ବିଭାଗରେ ପାଦ ଥାପିଛି, ଲେଖାଲେଖି କରେ, କିନ୍ତୁ କୌଣସି ପତ୍ରିକାରେ ମୋ କବିତାକୁ ଆଜି ଯାଏ ସ୍ଥାନ ଦେଇନାହିଁ। ତାର କାରଣ, ମୁଁ ନୂଆ କରି ବିଗତ 2 ବର୍ଷ ହେଲା ଲେଖୁଛି, ଆଉ 4 ବର୍ଷ ପରେ ମୋ ମାନସିକ ସ୍ତର ସେଇ ସମୟରେ ବଦଳି ଯାଇପାରେ। ହୁଏତ ନୂଆ ନୂଆ ଶବ୍ଦ ମୁଁ ଶିଖିବି, ନୂଆ ନୂଆ ଜ୍ଞାନ ଆହରଣ କରିବି। ସେଥିପାଇଁ ମୁଁ ଯାହା ଲେଖେ ସାଙ୍ଗେ ସାଙ୍ଗେ ତାହାକୁ ପ୍ରକାଶ କରିବାକୁ ଚାହେଁନି। କୌଣସି ପତ୍ରିକା ମାଧ୍ୟମରେ ହେଉ କି ଖବରକାଗଜ ମାଧ୍ୟମରେ ହେଉ, ମୋର କବିତା କେବଳ ମୋ ପାଖରେ ସୀମିତ। ମୁଁ ଅନେକ ପୁସ୍ତକ ପଢ଼ିବି, ଅନେକ ଅଭିଜ୍ଞତା ନେବି ଏବଂ ନୂଆ ନୂଆ ଭାବନା ସହ ନୂଆ ନୂଆ କବିତା ଲେଖିବି ଏବଂ ସେହି କବିତା ଆଉ କେବେ ଦେଖି ସେଇଟାକୁ ପୁଣି ସଜାଡ଼ିବି ଏବଂ ପୁଣି ପ୍ରକାଶ କରିବି।
1: ବହୁତ ସୁନ୍ଦର ଆପଣଙ୍କ ଚିନ୍ତାଧାରା। ଆପଣ ଆପଣଙ୍କ ଭବିଷ୍ୟତରେ ଏହି ସାହିତ୍ୟକୁ ନେଇ କ'ଣ ଭାବିଛନ୍ତି?
0: ମୁଁ ଓଡ଼ିଆରେ ହିଁ ଭବିଷ୍ୟତ ଦେଖିଛି, ଓଡ଼ିଆରେ ହିଁ ଆଗକୁ ଗୋଟେ ଅଧ୍ୟାପିକା ହେବାକୁ ଚାହୁଁଛି ଏବଂ ମୋ ଲେଖାକୁ ଏମିତି ନୂଆ ଧାରାରେ, ନୂଆ ଶୈଳୀରେ, ନୂଆ ମାନସିକତାରେ ଆଗକୁ ବଢ଼େଇବାକୁ ଚାହୁଁଛି।
1: ଆଜିର ସାକ୍ଷାତକାରଟି ଶେଷ କରିବା ପୂର୍ବରୁ ଆପଣ ଆମର ଯେଉଁ ଯୁବ ଭାଇ ଭଉଣୀମାନେ ଅଛନ୍ତି ସେମାନଙ୍କୁ କ'ଣ କହିବାକୁ ଚାହିଁବେ?
0: ମଣିଷ ମନରେ କୌଣସି ଲେଖା ଲେଖିବାକୁ ହେଲେ ପ୍ରଥମେ ଧୈର୍ଯ୍ୟ ଏବଂ ଦ୍ୱିତୀୟରେ ସମୟ ଦରକାର। ଯାହା ପାଖରେ ଧୈର୍ଯ୍ୟର ଅଭାବ ଏବଂ ସମୟର ଅଭାବ ଥାଏ, ସେ ନିଜ ଲେଖାକୁ କେବେ ମଧ୍ୟ ଉପଯୁକ୍ତ ଭାବରେ ନିଜ ପୁସ୍ତକରେ ସ୍ଥାନ ଦେଇପାରେ ନାହିଁ। ତ ନିଜେ ଯାହା ଲେଖୁଛନ୍ତି ସେଇ ଲେଖା ସହ ଅଟକି ଯିବା ନାହିଁ, ଆଗକୁ ଆହୁରି ଲେଖିବା, ଆହୁରି ଉନ୍ନତ ଧରଣର ଲେଖାମାନ ପ୍ରକାଶ କରିବା ଏବଂ ନିଜର ଭାବନାକୁ ଉଚ୍ଚ ଦୃଷ୍ଟିରୁ ବିଚାର କରି ସାହିତ୍ୟ ଯେପରି ସମାଜର କଥା କୁହେ, ସେଇଭଳି ଦୃଷ୍ଟିରେ ସମାଜକୁ ଉନ୍ନତତର କରିବା ସାହିତ୍ୟ ମାଧ୍ୟମରେ। ତେଣୁ ଶେଷରେ ମୁଁ ଗୋଟେ କଥା କହିବାକୁ ଚାହୁଁଛି, ଗୋଟେ କବିତା ପାଇଁ 10ଟା କବିତା ବହି ତ ପଢ଼ିବା ଜରୁରୀ, ଗୋଟେ ଲେଖା ପାଇଁ 10ଟା ବହି ପଢ଼ିବା ଜରୁରୀ। କିଛି ତଥ୍ୟ ପାଇବାକୁ ହେଲେ ଖୋଜିବାକୁ ପଡ଼େ, ସେଥିପାଇଁ କିଛି ଲେଖିବାକୁ ହେଲେ ପଢ଼ିବାକୁ ପଡ଼େ। ସେଥିପାଇଁ ଗୋଟେ ସୁନ୍ଦର ଲେଖା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ସମସ୍ତେ ଧୈର୍ଯ୍ୟର ସହ ଏବଂ ସମୟ ଦେଇକି ଲେଖା ପାଇଁ ପୁସ୍ତକ ପଢ଼ନ୍ତୁ। ଆଜିକାଲି ଇଣ୍ଟରନେଟ୍ ଯୁଗରେ ଆମର ଓଡ଼ିଆ ବିଭବରେ 15,000 ବହି ମିଳିବ, ଯେଉଁ ଲେଖକଙ୍କର ଦରକାର ସେଇ ଲେଖକଙ୍କର ପୁସ୍ତକ ଆମେ ପାଇପାରିବା। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଓଡ଼ିଆ ଡିକ୍ସନାରୀ ମିଳିପାରିବ, ଯେଉଁ ଶବ୍ଦ ଆପଣଙ୍କୁ ଜଣା ନାହିଁ ସେଇ ଶବ୍ଦ ଆପଣ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ନିଜେ ସମାସ, ସନ୍ଧି, ସବୁକିଛି, ତାର ବ୍ୟାକରଣ ତ୍ରୁଟି ସବୁ ଜାଣିପାରିବେ।
1: ବହୁତ ସୁନ୍ଦର କଥା କହିଛନ୍ତି ଭଉଣୀ, ଯେ ଆଜିକାଲିର ଏହି ଡିଜିଟାଲ ଯୁଗରେ ଡିଜିଟାଲର ଅପବ୍ୟବହାର ନ, ଯାହା ଆମ ପାଇଁ ଉପଯୋଗୀ ସେମିତି ବ୍ୟବହାର ଦ୍ୱାରା ଆମେ ଓଡ଼ିଆ ଭାଷାରେ ମଧ୍ୟ ଅନେକ ପୁସ୍ତକ ପାଇପାରିବା, ଆଉ ତାଦ୍ୱାରା ଆମେ ଆମର ଜ୍ଞାନକୁ ବଢ଼ାଇ ପାରିବା, ଶବ୍ଦର ଜ୍ଞାନକୁ ଆହରଣ କରିପାରିବା ଓ ଆମର ସାହିତ୍ୟର ଲେଖାରେ ହେଉ, କବିତାରେ ହେଉ, ସେସବୁରେ ଅନେକ ପରିବର୍ତ୍ତନ ମଧ୍ୟ ଆଣିପାରିବା। ତେବେ ଆଜି ତ ସମୟ ହୋଇଗଲାଣି ଆପଣଙ୍କଠାରୁ ବିଦାୟ ନେବାର, କିନ୍ତୁ ବିଦାୟ ନେବା ପୂର୍ବରୁ ଆଜିର ଏହି ସାକ୍ଷାତକାରର ଶେଷରେ ଆପଣଙ୍କର ଗୋଟିଏ ଛୋଟ କବିତା ଶୁଣିବାକୁ ଚାହିଁବୁ।
0: ମୋ କବିତାର ଶୀର୍ଷକ ହେଲା ଗାଁ ଗହୀର। ଚଷା ଆଜି ରୁଷ ଛାଡ଼ି ପକାଉଛି, ବଳଦ ଖୋଜେ ଖାଉନ୍ଦ, ଓଳେ ମୂଳେ ଆଜି ଲଙ୍ଗଳ କାନ୍ଦୁଛି, କହେ ମୋତେ କିଏ ଛନ୍ଦ, ବାଡ଼ିରେ ଚୁଟି

0: ଟିକା ଖୋଜି ଖୋଜି ଗଦା ପଶିଲା ଯାଇ ତାଜାରେ, ଷଣ୍ଢ ଖୋଜୁଅଛି ଧାନ ଗଦା କୁରେ, ପାଇବ କେଉଁ ବାଜରେ? ଗାଁ ମାଟି ଆଜି କାନ୍ଦି କାନ୍ଦି ଖୋଜେ, ତା ଧୋତି ପିନ୍ଧା ପୁଅକୁ ଗାଁ ମୁଣ୍ଡ ଆଜି ଝୁରି ଝୁରି ମରେ, ନିତିଆ ବୁଢ଼ା ସୋଧାକୁ। ଗାଁ ଗହଳିରେ ଶୁଭୁ ନାହିଁ ଆଉ ଟହ ଟହ ଟହ ଡାକ, ଚୁଲି ପାଖେ ଆଉ ମା କହୁନାହିଁ ଶଗଡ଼ ସେପଟେ ରଖ। କାନ୍ଦୁଛି ଚଷା କାନ୍ଦେ ବେଉସା, ହଜିଗଲାଣି ଓଡ଼ିଆ ବସା, ଆଉ କି ଫେରିବ ରୁଆ ବେଉସା। ଧନ୍ୟବାଦ।
1: ଏମିତି ଆପଣ ସୁନ୍ଦର ସୁନ୍ଦର ଲେଖା ଲେଖୁଥାନ୍ତୁ, ଆଉ ତା ସହ ଆପଣଙ୍କର ପୁସ୍ତକ ପଢ଼ିବା ଏମିତି ହିଁ ବଜାୟ ରଖନ୍ତୁ। ତେବେ ଆଜି ପାଇଁ ବିଦାୟ ନେଉଛୁ। ନମସ୍କାର।
0: ନମସ୍କାର।
1: ଏତେ ସୁନ୍ଦର ସାକ୍ଷାତକାର ପରେ ଏବେ ଆସନ୍ତୁ ନେଇଯିବା ଏକ ସଙ୍ଗୀତମୟ ବିରତି।

ତେବେ ଯୁବବନ୍ଧୁ ଆଜି ତ ସମୟ ହୋଇଗଲାଣି ଏହି ସାହିତ୍ୟାୟନ ସନ୍ଧ୍ୟାକୁ ଏଠାରେ ରଖିବା ପାଇଁ, ଆପଣମାନଙ୍କଠାରୁ ବିଦାୟ ନେବା ପାଇଁ। ଆପଣ ସଭିଙ୍କଠାରୁ ବିଦାୟ ନେବା ପୂର୍ବରୁ ଗୋଟିଏ ଛୋଟ ଅନୁରୋଧ ରହିଲା, ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ମତାମତ ଲେଖି ଜଣାଇବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବପାଣି ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ପିନ୍ 7660001 ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଲେଖି ଜଣାଇପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ ଲେଖି ରଖନ୍ତୁ 8895994143। ତେବେ ପୁଣି ଥରେ ଦେଖା ହେବା ଆଉ ଏକ ନୂତନ ସନ୍ଧ୍ୟାରେ କିଛି ନୂଆ ନୂଆ ଅତିଥି ଆଉ ନୂଆ ନୂଆ ତଥ୍ୟ ସାଥିରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶିଫାଳିକୁ, ଆପଣ ସଭିଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲି। ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ସୂଚନା ପରେ। ଆସନ୍ତା 1 ତାରିଖ ମଙ୍ଗଳବାର ଦିନ 1:20 ଶକ୍ତିରୂପା କାର୍ଯ୍ୟକ୍ରମରେ ହେଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥର ବିଷୟ ରହିଛି ଜ୍ୱର ସମୟରେ ଶରୀରରେ ଜଳୀୟ ଅଂଶର ଗୁରୁତ୍ୱ ଏବଂ ଆବଶ୍ୟକତା। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ଡକ୍ଟର ଦୀନବନ୍ଧୁ ସାହୁ, ଭେଷଜ ବିଶେଷଜ୍ଞ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଳାହାଣ୍ଡି। ଶ୍ରୋତାବନ୍ଧୁଙ୍କ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜ ପ୍ରଶ୍ନର ସିଧାସଳଖ ଉତ୍ତର ପାଇପାରିବେ। ଆମ ଫୋନ୍ ନମ୍ବରଗୁଡ଼ିକ ହେଲା 0667029562 3, ଆଉ ଗୋଟିଏ ନମ୍ବର ହେଉଛି 0667029562 8।

ଏଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ପ୍ରଥମ ଅଧିବେଶନରେ ସକାଳ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଦିଲୀପ କୁମାର ଜାନୀ, ସୁଧା ମିଶ୍ର, କ୍ଷୟ ମହାନ୍ତି, ମନ୍ଦାକିନୀ ରଥ ଏବଂ ଗୁପ୍ତପ୍ରସାଦ ପାଢ଼ୀ। ଚେତନା ଚିନ୍ତନ ପ୍ରଚାର କରିବୁ ସକାଳ 6:30। ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। 6:35 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ଶୁଣିବେ ଓଡ଼ିଆରେ ଆଲୋଚନା ପଶ୍ଚିମ ଓଡ଼ିଶାର ଲୋକବିଶ୍ୱାସ। ଆଲୋଚକ ହେଲେ ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର। ଚାଷର କଥା ପାଇଁ ସମୟ ରହିଛି ସକାଳ 7:40। ସକାଳ 7:45 ଶୁଣିବେ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ କୁମାର ବାପି, ବିଭୁ କିଶୋର ଏବଂ ରତିକାନ୍ତ ଶତପଥୀ। ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ପ୍ରଚାର କରିବୁ 8:30। ଶିଳ୍ପୀ ହେଲେ ନମିତା ଅଗ୍ରୱାଲ। ସକାଳ 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 9:00। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ପୂର୍ବାହ୍ନ 11:30 ଶୁଣିବେ ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ସଶସ୍ତ୍ର ସେନାବଳର ଅଳଙ୍କରଣ ଉତ୍ସବ। ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଦ୍ୱିତୀୟ ଅଧିବେଶନରେ ଦିନ 12:00 ପ୍ରଚାର କରିବୁ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ପ୍ରସନ୍ଜିତ ମହାନ୍ତି, ବିଭୁ କିଶୋର ଦାସ, ସଙ୍ଗୀତା ଗୋସ୍ୱାଇଁ, ତୃପ୍ତି ଦାସ ଏବଂ ନନ୍ଦିତା ମହାପାତ୍ର। ପ୍ରଚାର କରିବୁ କାର୍ଯ୍ୟକ୍ରମ ମାନନୀୟସୁ ଦିନ 12:30। ଦିନ 1:20 ଶୁଣିବେ ଚାଷର କଥା। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ ଦିନ 1:20। ଏଥିରେ ରହିଛି ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟର। ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଆଗାମୀକାଲି ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀରେ ଶୁଣିବେ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ ଅପରାହ୍ନ 5:30। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ପ୍ରଚାର କରିବୁ ଝୁମେର ଗୀତ, ପରିବେଷଣ କରିବେ ମାଲାବତୀ ଦେବୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେକରେ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନା ପ୍ରଚାର କରିବୁ ରାତି 8:00। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତିଗୀତ। ଶିଳ୍ପୀ ହେଲେ ହରିଓମ ଶରଣ, ପଣ୍ଡିତ ସୁଖଦେବ ଏବଂ ପଣ୍ଡିତ ଗୋପାଳ ଶର୍ମା। ସ୍ପୋର୍ଟସ୍ ସ୍କେନ୍ 8:30, ସ୍ପଟଲାଇଟ୍ 9:15 ଏବଂ 9:30 ମନିଟକ୍ ଏବଂ ମନ୍ଥନ କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ତବଲା ବାଦନ। ପରିବେଷଣ କରିଛନ୍ତି ଶିଳ୍ପୀ ଉସ୍ତାଦ ଅଲ୍ଲା ରଖା। ଏଥିରେ ଶୁଣିବେ ରା ଖମାଜ ଏବଂ ଧନୀ। ଏଥିଲା ଚଳିତ ଅଧିବେଶନ ଏବଂ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ପରେ।

0: ଶିଶୁ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତାବନ୍ଧୁ, କ୍ରୀଡ଼ା ଏବଂ ଯୁବଶକ୍ତି ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି। ଯୁବପିଢ଼ି ହେଉଛନ୍ତି ଶକ୍ତି ଓ ଉତ୍ସାହର ଉତ୍ସ, ଆଉ କ୍ରୀଡ଼ା ହେଉଛି ସେହି ଶକ୍ତିକୁ ଉପଯୁକ୍ତ ମାର୍ଗଦର୍ଶନ ଦେବାର ସର୍ବୋତ୍ତମ ମାଧ୍ୟମ। ଏହି କ୍ରୀଡ଼ା ଯୁବକମାନଙ୍କୁ ଶାରୀରିକ ଓ ମାନସିକ ଭାବେ ଫିଟ୍ ରଖେ, ମାନସିକ ଚାପ ଓ ଅବସାଦରୁ ମୁକ୍ତ ରଖେ, ସେମାନଙ୍କ ମଧ୍ୟରେ ଏକାଗ୍ରତା, ଧୈର୍ଯ୍ୟ ଏବଂ ସକାରାତ୍ମକ ମନୋଭାବ ବୃଦ୍ଧି କରେ। ଶୃଙ୍ଖଳା ଓ ଚରିତ୍ର ନିର୍ମାଣ ଦିଗରେ କ୍ରୀଡ଼ା ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କ ଯୋଗଦାନ

0: ଦେଶର ନାଁକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ଦିଏ। ଖେଳାଳିମାନଙ୍କର ପରିଶ୍ରମ, ଅଧ୍ୟବସାୟ ଓ ଉତ୍ସର୍ଗ ଯୋଗୁଁ କ୍ରୀଡ଼ା ଆଜି କେବଳ ଏକ ମନୋରଞ୍ଜନ ନହୋଇ ରାଷ୍ଟ୍ରୀୟ ଗୌରବର ପ୍ରତୀକ ପାଲଟିଛି। ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ଐତିହାସିକ ସଫଳତା ମିଳୁଛି। ଅଲିମ୍ପିକ୍ସ, ପାରା ଅଲିମ୍ପିକ୍ସ, ଏସୀୟ କ୍ରୀଡ଼ା ଏବଂ ବିଶ୍ୱ ଚାମ୍ପିଅନସିପ୍ ଭଳି ବଡ଼ ବଡ଼ ମଞ୍ଚରେ ଯୁବ କ୍ରୀଡ଼ାବିତ୍ମାନେ ରେକର୍ଡ ସଂଖ୍ୟକ ପଦକ ଜିତି ଭାରତର ଟେକ ରଖୁଛନ୍ତି। ଏହି ଅବସରରେ ଆଜି ରହିଛି ଆଲୋଚନା, ଯୁବ ଓ କ୍ରୀଡ଼ା ନୂତନ ଭାରତର ଶକ୍ତି। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସନାତନ ପାଣି।
1: ଯୁବ ଓ କ୍ରୀଡ଼ା ନୂତନ ଭାରତର ଶକ୍ତି, ଯୁବ ଶକ୍ତିକୁ ନେଇ ବିକଶିତ ଭାରତ ଗଠନ କରିବା, ସେଇ ଯେଉଁ କଳ୍ପନା ବା ସେଇ ଯେଉଁ ଚିନ୍ତାଧାରାଟା ବହୁତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଯୁବ ଶକ୍ତି ହିଁ ଭାରତର ଭବିଷ୍ୟତ ଏବଂ ସେମାନଙ୍କର ସାମର୍ଥ୍ୟ, ସେମାନଙ୍କର ଦକ୍ଷତା ଏବଂ ସେମାନଙ୍କର ଜ୍ଞାନ, କର୍ମତତ୍ପରତା ଏସବୁକୁ ନେଇ ଯଦି ଆମେ ପ୍ରକୃତରେ କାମରେ ଲଗେଇ ପାରିବା ତାହେଲେ ଦେଶ ଆଗକୁ ବଢ଼ିପାରିବ, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ଏବଂ କ୍ରୀଡ଼ା କ୍ଷେତ୍ରରେ ଯୁବ ଶକ୍ତିର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ, କାହିଁକିନା ପିଲାଟିଏ ଜନ୍ମ ଠାରୁ ଯୁବକ ଅବସ୍ଥା ପର୍ଯ୍ୟନ୍ତ ଖେଳରେ ମନୋନିବେଶ କରିଥାଏ ଏବଂ ଖେଳ ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହୁଏ। ଖେଳ କହିଲେ ଯୁବଗୋଷ୍ଠୀକୁ ମୁଖ୍ୟତଃ ବୁଝାଏ, ତେଣୁ ଖେଳର ବିକାଶ ଦେଶର ବିକାଶ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏବଂ ଖେଳର ବିକାଶ ପାଇଁ ଯୁବଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନଙ୍କୁ ଖେଳ ସହିତ ଅଧିକ ଯୋଡ଼ି ପାରିଲେ ଏବଂ ସେମାନଙ୍କର ଖେଳରେ ଦକ୍ଷତା ବୃଦ୍ଧି ଏବଂ ଜାତୀୟ ଆନ୍ତର୍ଜାତିକ କ୍ଷେତ୍ରରେ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିପାରିଲେ ତାହା ମଧ୍ୟ ଆମର ସାଧାରଣ ଜୀବନ ହେଉ କିମ୍ବା ରାଷ୍ଟ୍ରୀୟ ବିକାଶ ହେଉ ସବୁଥିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହା ବହୁତ ପ୍ରକାର ସହାୟତା ଯୋଗାଇ ପାରିବ। କିନ୍ତୁ କଥା ହେଉଛି ଯେ ସେଥିପାଇଁ ମଧ୍ୟ ମୁଁ ଦେଖୁଛି ଯେ ବହୁତ ପ୍ରକାର ଯୋଜନା ପ୍ରଣୟନ କରାଯାଉଛି କ୍ରୀଡ଼ାର ବିକାଶ ପାଇଁ ଏବଂ ଯୁବଗୋଷ୍ଠୀକୁ ସେଥିରେ ସାମିଲ କରିବା ପାଇଁ ବହୁତ ପ୍ରକାର ଯୋଜନା ତିଆରି ଚାଲିଛି ଏବଂ ସେଗୁଡ଼ିକ କାର୍ଯ୍ୟକାରୀ ମଧ୍ୟ ହେଉଛି। ଯଥା ଆମର ଟପ୍ ସ୍କିମ୍ ଯାହାକୁ କୁହାଯାଉଛି ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍, ତ ଅଲିମ୍ପିକ୍ କ୍ରୀଡ଼ା ହେଉଛି ବିଶ୍ୱର ସର୍ବବୃହତ ବିଭିନ୍ନ କ୍ରୀଡ଼ାର ମିଳିତ ସମାବେଶ, ଯେଉଁଠିକି କ୍ରୀଡ଼ା କ୍ଷେତ୍ରରେ ସବୁଠାରୁ ସର୍ବୋଚ୍ଚ ସମ୍ମାନ ସେଇଠି ମିଳେ। ତେଣୁ ସେ ମଞ୍ଚରେ କେମିତି ଆମ ଦେଶ ଏବଂ ଆମ ରାଜ୍ୟ କିପରି ଭାବରେ ଅଧିକ କୃତିତ୍ୱ ହାସଲ କରିପାରିବ ସେଥିପାଇଁ ଏହି ଟପ୍ ସ୍କିମ୍ଟି ଆରମ୍ଭ କରାଯାଇଛି। ଏହାଦ୍ୱାରା ଯେଉଁମାନେ ଜାତୀୟ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ପ୍ରତିଭାମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଉଛି, ସେମାନଙ୍କର ତାଲିମ ହେଉ, ସେମାନଙ୍କର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ହେଉ, ସେଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଉଛନ୍ତି। ଏଇଟା ବହୁତ ସୁନ୍ଦର କଥା। ତା ଛଡ଼ା ଆଉ ଗୋଟେ ବଡ଼ ଫ୍ଲାଗସିପ୍ ପ୍ରୋଗ୍ରାମ କେନ୍ଦ୍ର ସରକାରଙ୍କ ରହିଛି, ଯେଉଁଟା ହେଉଛି ଖେଲୋ ଇଣ୍ଡିଆ। ଆଗକୁ ଏମିତି କୌଣସି ପ୍ରକାର ସରକାରୀ ସ୍ତରରେ ଗୋଟେ ପ୍ୟାନ୍ ଇଣ୍ଡିଆ ବା ରାଷ୍ଟ୍ରବ୍ୟାପୀ ଗୋଟେ ୟୁନିଫର୍ମ କ୍ରୀଡ଼ା ପ୍ରତିଯୋଗିତା କୌଣସି ହେଉନଥିଲା, ସିଙ୍ଗିଲ୍ ଖେଳରେ ହେଉଥିଲା, କିନ୍ତୁ ସେମିତିକା ଗୋଟେ ବିଜୁ ଭାରତ ଭାବେ ଗୋଟିଏ ଛତା ତଳେ ସେଭଳିଆ କିଛି ନଥିଲା। ବର୍ତ୍ତମାନ ଯେଉଁ ଖେଲୋ ଇଣ୍ଡିଆ ସ୍କିମ୍ଟି ଇଣ୍ଟ୍ରୋଡ୍ୟୁସ୍ କରାଯାଇଛି ତାହା ବିଭିନ୍ନ ଖେଳରେ ରାଜ୍ୟ ସ୍ତରରେ ହେଉ ଜାତୀୟ ସ୍ତରରେ ହେଉ ଏହି ପ୍ରୋଗ୍ରାମ ବହୁତ ସଫଳତାର ସହିତ ମଧ୍ୟ କାର୍ଯ୍ୟକାରୀ ହେଉଛି। ବିଶେଷ କରି ଯୁବକ ଯୁବତୀମାନଙ୍କ ନାରୀ ସଶକ୍ତିକରଣ ବା ଝିଅମାନଙ୍କୁ ଅଧିକ ସଂଖ୍ୟାରେ ଖେଳକୁ ଆପଣାଇବା ପାଇଁ ଯେଉଁ ପ୍ରୋତ୍ସାହନ ମିଳିବା କଥା ତାହା ଯୋଗାଇ ଦେବା ପାଇଁ ଏହି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମଟି ବହୁତ ସହାୟକ ହୋଇପାରିଛି। ଏହାଦ୍ୱାରା ବିଭିନ୍ନ ଖେଳରେ ଲିଗ୍ କରାଯାଉଛି, ଓମେନ୍ସ ଲିଗ୍ ହେଉଛି ଏବଂ ରାଜ୍ୟସ୍ତରୀୟ ଠାରୁ ଆରମ୍ଭ କରିକି ଜିଲ୍ଲାସ୍ତର ଠାରୁ ଆରମ୍ଭ କରିକି ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି, ଯାହାଦ୍ୱାରା ବହୁତ ଗ୍ରାମାଞ୍ଚଳରୁ ନୂତନ ପ୍ରତିଭା ଲୋକଲୋଚନକୁ ଆସୁଛନ୍ତି ଏବଂ ସେମାନଙ୍କୁ ଏହି ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ସାମିଲ ହୋଇ ସେମାନଙ୍କର କ୍ରୀଡ଼ା କୌଶଳ ବା ସେମାନଙ୍କର ଶାରୀରିକ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ବହୁତ ବଡ଼ ମଞ୍ଚ ମିଳୁଛି, ଯାହାଦ୍ୱାରା ସେମାନେ ନିଜ ପ୍ରତିଭା ପ୍ରଦର୍ଶନ କରି ଆଗକୁ ବଢ଼ିପାରୁଛନ୍ତି ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏବଂ କୃତିତ୍ୱ ହାସଲ ପାଇଁ ମଞ୍ଚ ସେମାନଙ୍କୁ ମିଳିପାରୁଛି ଏବଂ ପ୍ରସ୍ତୁତ ସେମାନେ ନିଜ ନିଜକୁ କରିପାରୁଛନ୍ତି। ଖେଲୋ ଇଣ୍ଡିଆ ସ୍କିମ୍ ବହୁତ ଯୁଗୋପଯୋଗୀ ଯୋଜନା। ସେହିପରି ବିଭିନ୍ନ ଉତ୍କର୍ଷ କ୍ରୀଡ଼ା କେନ୍ଦ୍ର ସେଣ୍ଟର ଅଫ୍ ଏକ୍ସଲେନ୍ସ ଆମର ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଜରିଆରେ ଦେଶବ୍ୟାପୀ ସବୁ ରାଜ୍ୟରେ ଆଞ୍ଚଳିକ ଖେଲୋ ଇଣ୍ଡିଆ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯାଉଛି, ଯେଉଁଠିକି କମ୍ ବୟସର ପିଲାମାନଙ୍କୁ ସେଠି ତାଲିମ ଏବଂ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦିଆଯାଉଛି। ସେହି ସେଣ୍ଟର ଗୁଡ଼ାକର ନିହାତି ଆବଶ୍ୟକ ଥିଲା, ଯାହାଦ୍ୱାରା ଆମର ଯୁବ ତୃତୀୟ ମାନେ ପ୍ରତିଭା ହୁଅନ୍ତୁ, ମାନେ କମ୍ ବୟସର ନୂଆ ନୂଆ

0: ଖେଳ ଶିଖିବାକୁ ଚାହୁଁଛନ୍ତି ସେମାନଙ୍କୁ ବହୁତ ବଡ଼ ମଞ୍ଚ ଏବଂ ଖେଳର ମୌଳିକ ଜିନିଷ ଶିଖିବା ପାଇଁ ଏବଂ ଅଧିକ ତାଲିମ ନେଇ ଆହୁରି ଉପରସ୍ତରକୁ ଯିବା ପାଇଁ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଏହିସବୁ କେନ୍ଦ୍ରମାନଙ୍କରେ ମିଳିପାରୁଛି। ସେହିପରି ରାଜ୍ୟ ସ୍ତରରେ ମଧ୍ୟ ବିଭିନ୍ନ କ୍ରୀଡ଼ା ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି ଏବଂ ସେଗୁଡ଼ିକ ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ଏବଂ ଗୋଟେ କଥା ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ମୋର ଅଭିଜ୍ଞତାରୁ, ଯେ ଗୋଟେ ଦେଶର ବିକାଶ ବହୁତ ପରିମାଣରେ କ୍ରୀଡ଼ାରେ ହାସଲ କରାଯାଇଥିବା ବିକାଶ ସହିତ ଜଡ଼ିତ। ଆପଣ ଦେଖନ୍ତୁ, ଯେଉଁ ଦେଶଗୁଡ଼ିକ କ୍ରୀଡ଼ା କ୍ଷେତ୍ରରେ ଆଗୁଆ ବିକଶିତ ରାଷ୍ଟ୍ର, ସେଗୁଡ଼ାକରେ ମଧ୍ୟ ସେମାନଙ୍କର ସାମାଜିକ ସ୍ତରରେ ହଉ, ଅର୍ଥନୈତିକ ସ୍ତରରେ ହଉ, ବୈଷୟିକ ସ୍ତରରେ ହଉ, ଶିକ୍ଷା କ୍ଷେତ୍ରରେ ହଉ, ସେମାନେ ମଧ୍ୟ ସେଇଭଳି ଆଗୁଆ। ତେଣୁ କ୍ରୀଡ଼ାକୁ ଗୋଟେ ବିଭିନ୍ନ କ୍ଷେତ୍ରର ଗୋଟେ ଚାବିକାଠି କହିଲେ ଅତ୍ୟୁକ୍ତି ହେବନି। ଆପଣ ଗୋଟେ ସାଧାରଣ ଉଦାହରଣ ଦେଖିବାକୁ ଗଲେ, ଆପଣ ଖେଳକୁ ଶରୀରକୁ ସୁସ୍ଥ ରଖେ ଏବଂ ଖେଳ ମାନସିକ ଭାବେ ମଧ୍ୟ ଶୃଙ୍ଖଳିତ ଏବଂ ବହୁତ ଜିନିଷ ମେଣ୍ଟାଲି ମଧ୍ୟ ମାନସିକ ସ୍ତରରେ ବହୁତ ଡେଭଲପ୍ କରାଏ। ତ ଏହାଦ୍ୱାରା ଆମେ ଯଦି ପ୍ରତ୍ୟେକ ଲୋକ କିଛି ସମୟ ପାଇଁ ପ୍ରତିଦିନ ଖେଳରେ ସମୟ ଦିଏ, ତାହେଲେ ତାର ଉପକାରଟା ସବୁ କ୍ଷେତ୍ରରେ ଆପଣଙ୍କୁ ସହାୟକ ହେବ। ଫିଟନେସ୍ ଯେଉଁଟା କରାହଉଛି, ଫିଟନେସ୍ ପାଇଁ ମଧ୍ୟ କେନ୍ଦ୍ର ସରକାର ତା ଉପରେ ଗୁରୁତ୍ୱ ଦେଇକି ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛନ୍ତି। ମୋ କହିବାର ଉଦ୍ଦେଶ୍ୟ ହେଉଛି ଯେ ଯେତିକି ଆମର ଜନସଂଖ୍ୟା ଅଛି ସେଇ ତୁଳନାରେ ଆମର କ୍ରୀଡ଼ା ସାକ୍ଷରତା ମାନେ ସ୍ପୋର୍ଟସ୍ ଲିଟରାସି, କେତେ ଲୋକ ଆମର ପ୍ରାକ୍ଟିକାଲି ଖେଳରେ ପ୍ରକୃତ ପକ୍ଷେ ପଡ଼ିଆରେ ଯାଇକି କିଛି ସମୟ କଟାଉଛନ୍ତି ବା ଖେଳରେ ମନୋନିବେଶ କରୁଛନ୍ତି, ତ ସେ ପରିସଂଖ୍ୟାଟା ଆମକୁ ଆଦୌ ଉତ୍ସାହଜନକ ନୁହଁ। ତ ମୋର ବ୍ୟକ୍ତିଗତ ଧାରଣା ଯେ ଯଦି ଆମକୁ ଖେଳରେ ବିକାଶ ହାସଲ କରିବାର ଅଛି, ତାହେଲେ ଆମକୁ ଅଧିକ ଜନସମ୍ପୃକ୍ତି ଆବଶ୍ୟକ କରୁଛି, ବିଶେଷ କରି ଯୁବଗୋଷ୍ଠୀ। ପ୍ରତ୍ୟେକ ଗାଁ ଗହଳି ହଉ, ପ୍ରତ୍ୟେକ ପରିବାର ସଦସ୍ୟମାନେ କିଛି ନା କିଛି ସମୟ ଖେଳରେ ନିୟୋଜିତ କରିବା ଦରକାର। ତାହାଦ୍ୱାରା ତାଙ୍କୁ ଅନ୍ୟାନ୍ୟ କାମ କରିବାକୁ ସୁବିଧା ହେବ, ସେମାନଙ୍କର ମନ ମଧ୍ୟ, ଯେଉଁ କାମଟା ଆପଣଙ୍କୁ ଅଧିକ ସମୟ ଲାଗୁଛି, ଆପଣ ଯଦି ଖେଳରେ କିଛି ସମୟ ଦେଉଥିବେ ତାହେଲେ ଆପଣଙ୍କୁ ସେ କାମଟା ସହଜ ଲାଗିବ, କାରଣ ଆପଣଙ୍କ ପାଖରେ ଫିଟନେସ୍ ଅଛି, ଶରୀରର ଚଳଚଞ୍ଚଳତା ଅଧିକ ଅଛି। ତେଣୁ ଆପଣ ଗୋଟେ କାମକୁ ଯେତିକି ସମୟ ନେବା କଥା ଆପଣ ଯଦି ଖେଳରେ କିଛି ସମୟ ଦେଉଛନ୍ତି, ତାହେଲେ ସେ କାମଟା ଆପଣଙ୍କୁ ଅଧିକ ସହଜ ହେବ। ତା ଛଡ଼ା ଆପଣ ଯଦି ଖେଳରେ ମନୋନିବେଶ କରିବେ, ବହୁତ ପ୍ରକାର ଡିଷ୍ଟ୍ରାକ୍ସନ୍ସ ବା ଯୋଉଟା ଆପଣଙ୍କୁ ବିପଦଗାମୀ କରାଉଛି, ପିଲାମାନେ ଆଜିକାଲି ଦେଖା ଯାଉଛି ବହୁତ ସମୟ ମୋବାଇଲକୁ ଧରିକି ସେଥିରେ ସମୟ ଅତିବାହିତ କରୁଛନ୍ତି, ଏବଂ ତାଦ୍ୱାରା କିଛି ଆମକୁ ପ୍ରାକ୍ଟିକାଲି ବିଶେଷ କିଛି ଲାଭ ନାହିଁ। ଜ୍ଞାନ ଅର୍ଜନ କରିବାକୁ ହେଲେ ସୂଚନା ଇନଫର୍ମେସନ୍ ପାଇଁ ଆପଣ ବହୁତ ପ୍ରକାର ଅଛି ଉପାୟ ବା ମାର୍ଗ ଅଛି, କିନ୍ତୁ ଯାନ୍ତ୍ରିକ ଛୋଟିଆ ମୋବାଇଲରେ ଦେଖିକି ସେଥିରୁ କିଛି ଶିଖିବା, ସେଥିରେ ସବୁ ଜିନିଷ ଠିକ୍ ନୁହଁ। ଇନଫର୍ମେସନ୍ ମିଳୁଛି, ତାଦ୍ୱାରା ଅଧିକ ମୂଲ୍ୟହୀନ ବା ବିପଦଗାମୀ କଲା ଭଳିଆ ସୂଚନା ମଧ୍ୟ ଆସୁଛି, ଯୋଉଟାକି ଆମକୁ ଆଦୌ ହେଲ୍ପ କରୁନି। ସେଥିପାଇଁ ବହୁତ ରାଷ୍ଟ୍ରରେ ମୋବାଇଲ ବା ସୋସିଆଲ ମିଡିଆରେ ବ୍ୟବହାର ଉପରେ ମଧ୍ୟ କଟକଣା ବୟସ ସୀମା ଜାରି କରାଗଲାଣି। ଯୁବଗୋଷ୍ଠୀକୁ ଅଧିକ ଖେଳରେ ନିୟୋଜିତ କରିବା ପାଇଁ ଯୋଜନା ପ୍ରଣୟନ ଦରକାର। ସେସବୁ ଯୋଜନା କେବଳ ଖାଲି କାଗଜପତ୍ରରେ ନୁହଁ, ତାକୁ ବାସ୍ତବ କ୍ଷେତ୍ରରେ ରୂପାନ୍ତରିତ କରିବା ପାଇଁ ବା କାମରେ ପରିଣତ କରିବା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର। ଆମ ରାଜ୍ୟରେ ବହୁତ ପ୍ରକାର ଷ୍ଟାଡିୟମ୍ ନିର୍ମାଣ ହେଉଛି, ବଡ଼ ବଡ଼ ପ୍ରତିଯୋଗିତା ହେଉଛି, ଆନ୍ତର୍ଜାତିକ ବିଶ୍ୱକପ୍ ଏସବୁ ଜିନିଷ ହେଉଛି, ବଡ଼ ବଡ଼ ଷ୍ଟାଡିୟମ୍ ମାନ ଗଢ଼ି ଉଠୁଛି, ସେସବୁ ଠିକ୍ ଅଛି। କିନ୍ତୁ ତା ସହିତ ମଧ୍ୟ ଆହୁରି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ।
1: ଶୁଣୁଥିଲେ ଆଲୋଚନା, ଯୁବ ଓ କ୍ରୀଡ଼ା ନୂତନ ଭାରତର ଶକ୍ତି, ଏ ସମ୍ପର୍କରେ ଆଲୋଚନା କରୁଥିଲେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସନାତନ ପାଣି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ, ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ, ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି, ଶୋଇଛି, କଣ ଗୋଡ଼ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର।
4: ତମେ କିଏ?
3: ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ୱାରା ଡେଙ୍ଗୁ ଜ୍ୱର ବ୍ୟାପେ।

0: ହଁ ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।
1: ତିନିଟା କଲେଜରେ
2: ବ୍ୟସ୍ତ ହଉନା,
1: ଫିସ୍ ତ ଦେଖ।
3: କଣ ଖବର, କଣ ହେଲା?
2: ଫିସ୍ ର ଟେନସନ।
3: ରାହୁଲ ର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କ ରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4,00,000 ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରେଲ।
1: ସିଏ କୋଉଠି
3: ମିଠା? RBI କହେ
4: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
0: ମଶାରି ଟାଣି ଶୋଇଛି କୁନା,
5: ମଶା ମାନଙ୍କୁ ଆସିବା ମନା।
0: ପରିବେଶ ହେଲେ ସଫା ସୁତର,
6: ମ୍ୟାଲେରିଆକୁ ଆଉ ନଥିବ ଡର।
0: ବଢିଆ ବଢିଆ, ସବୁବେଳେ ଏଇ କଥାଟି ମନେ ରଖିବ, ଆମ ଘରର ଆଖପାଖ ଅଞ୍ଚଳ ସଫା ସୁତୁରା ରଖିବ। ଆମ ସ୍କୁଲ ହଷ୍ଟେଲ ହଉ ବା ଘର, ମ୍ୟାଲେରିଆରୁ ରକ୍ଷା ପାଇବାକୁ ହେଲେ ସବୁଦିନେ ନିଶ୍ଚିତ ମଶାରି ଟାଣି ଶୋଇବ, ଆଉ ବିଶେଷ କରି ଗର୍ଭବତୀ ମହିଳା ଆଉ ଛୋଟ ଛୋଟ ପିଲାମାନେ।
7: ସାର, ଆଶା ଦିଦି ଆମ ଘରେ ଆଉ ସ୍କୁଲରେ।

0: ତ ରାସ୍ତା କ୍ଲିୟର ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ ଯେଉଁଥିରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ
1: ସିଏ କୋଉଠି
0: ମିଠା
2: ଆର୍ବିଆଇ କହେ
3: କର ସଠିକ ଆରମ୍ଭ ହୁଅ ଫାଇନାନ୍ସିଆଲି ସ୍ମାର୍ଟ
4: ମଶାରୀ ଟାଣି ଶୋଇଛି କୁନା
5: ମଶା ମାନଙ୍କୁ ଆସିବା ମନା
4: ପରିବେଶ ହେଲେ ସଫା ସୁତର
6: ମ୍ୟାଲେରିଆକୁ ଆଉ ନଥିବ ଡର
4: ବଢିଆ ବଢିଆ ସବୁବେଳେ ଏଇ କଥାଟି ମନେ ରଖିବ ଆମ ଘରର ଆଖପାଖ ଅଞ୍ଚଳ ସଫା ସୁତୁରା ରଖିବ ଆମ ସ୍କୁଲ ହଷ୍ଟେଲ ହଉ ବା ଘର ମ୍ୟାଲେରିଆରୁ ରକ୍ଷା ପାଇବାକୁ ହେଲେ ସବୁଦିନେ ନିଶ୍ଚିତ ମଶାରୀ ଟାଣି ଶୋଇବ ଆଉ ବିଶେଷ କରି ଗର୍ଭବତୀ ମହିଳା ଆଉ ଛୋଟ ଛୋଟ ପିଲାମାନେ
7: ସାର୍ ଆଶା ଦିଦି ଆମ ଘରେ ଆଉ ସ୍କୁଲରେ ଏଲ୍ଏଲ୍ଆଇନ୍ ମଶାରୀ ଦେଇଛନ୍ତି ସେ ମଶାରୀ କଣ ଅଲଗା କି ସାର୍
4: ଏହା ସବୁଠୁ ଭଲ ମଶାରୀ ଏଲ୍ଏଲ୍ଆଇଏନ୍ ମାନେ ଲଙ୍ଗ ଲାଷ୍ଟିଂ ଇନ୍ସେକ୍ଟିସାଇଡାଲ ନେଟ୍ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ବୁଡ଼ା ମଶାରୀ ଏ ମଶାରୀ ଟାଣି ଶୋଇଲେ ମ୍ୟାଲେରିଆ ମଶା ଆଉ କାମୁଡ଼ି ପାରିବେ ନାହିଁ
5: ସାର୍ ମୁଁ ସବୁଦିନ ମଶା ଟାଣି ଶୋଇବି ଆଉ ସମସ୍ତଙ୍କୁ ମଶାରୀ ଟାଣି ଶୋଇବାକୁ କହିବି
4: ସବୁଦିନ ଶୋଇଲା ବେଳେ ମଶାରୀ ଟାଣି ଶୁଅନ୍ତୁ ଆଉ ମ୍ୟାଲେରିଆରୁ ରକ୍ଷା ପାଆନ୍ତୁ

0: କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଜନସାଧାରଣଙ୍କ ଆବଶ୍ୟକତା ଓ ଆକାଂକ୍ଷାକୁ ଆଧାର କରି ସହରାଞ୍ଚଳରେ ଉନ୍ନତ ସଡ଼କ ବ୍ୟବସ୍ଥା, ଡ୍ରେନେଜ୍ ଓ ପରିମଳ ବ୍ୟବସ୍ଥା ସହ ଆଧୁନିକ ନାଗରିକ ସୁବିଧାର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନଗରୀକରଣ କେବଳ ଭିତ୍ତିଭୂମିର ବିକାଶ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ଅଧିକ ସୁଖଦ, ସୁବିଧାଜନକ ଓ ସୁନ୍ଦର କରିବାର ଏକ ପ୍ରତିବଦ୍ଧତା। ରାଜ୍ୟ ସରକାର ଏ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ସହର ଲୋକଙ୍କ ପାଇଁ ରୋଜଗାର, ଉଦ୍ୟମ, ନବସୃଜନ ଓ ସମୃଦ୍ଧିର କେନ୍ଦ୍ର, ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ଓ ଉଦ୍ୟୋଗୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରି ସହରଗୁଡ଼ିକୁ ବିକାଶର ଇଞ୍ଜିନ୍ ଭାବେ ଗଢ଼ିବାକୁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଜଳାଶୟ ସୁରକ୍ଷା, ସବୁଜ ଅଞ୍ଚଳ ବୃଦ୍ଧି, ଜଳ ସଂରକ୍ଷଣ, ବର୍ଜ୍ୟ ପରିଚାଳନା ଓ ସ୍ୱଚ୍ଛ ଶକ୍ତିର ବ୍ୟବହାର ସହ ସହରଗୁଡ଼ିକୁ ସ୍ୱଚ୍ଛ ଓ ସବୁଜ କରିବା ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 28 ନୂତନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ୟୁଏଲ୍ବି ପାଇଁ 560 କୋଟି ଟଙ୍କା ଘୋଷଣା କରିଛନ୍ତି। ଏଥିସହ 62 ପୌରାଞ୍ଚଳ ପାଇଁ 323 କୋଟି ଟଙ୍କାର 593 ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ପ୍ରତ୍ୟେକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ 20 କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଆମ ରାଜ୍ୟର 115 ପୌର ସଂସ୍ଥାରେ ଅସ୍ୱାନ ଭିଡିଓ କନ୍ଫରେନ୍ସିଂ ସୁବିଧାର ଶୁଭାରମ୍ଭ। ଏହା ଡିଜିଟାଲ ପୌର ପ୍ରଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ଭାବରେ ପଦକ୍ଷେପ ନିଆଯାଇଛି। ଏହା ମାଧ୍ୟମରେ ରାଜ୍ୟ ସରକାର, ପୌର ସଂସ୍ଥା ଏମାନଙ୍କ ମଧ୍ୟରେ ଯୋଗାଯୋଗ କିଭଳି ଭାବରେ ଦ୍ରୁତ, ସହଜ ଓ କାର୍ଯ୍ୟକ୍ଷମ ଖୁବ୍ ସରଳ ଭାବରେ ହୋଇପାରିବ। ଦୂରଦୂରାନ୍ତର ପୌର ସଂସ୍ଥାର ଅଧିକାରୀମାନେ ପ୍ରତ୍ୟେକ ଛୋଟ ଛୋଟ ବୈଠକ ପାଇଁ ସେମାନେ ଡକାଯାଉଛି ଭୁବନେଶ୍ୱରକୁ, ସେମାନେ ଆଉ ଭୁବନେଶ୍ୱରକୁ ଆଉ ଆସିବା ଆବଶ୍ୟକତା ପଡ଼ିବ ନାହିଁ। ସେଥିପାଇଁ ସମୟ ବଞ୍ଚିବ, ସମ୍ପଦ ବି ବଞ୍ଚିବ ଏବଂ ନିଷ୍ପତ୍ତି ଗ୍ରହଣ କରିବା ମଧ୍ୟ ଅଧିକ ଦ୍ରୁତ ହୋଇପାରିବ। ଏହାକୁ ଆଧାର କରିକି ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବନ୍ଧୁ ଇଏ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ଆମେ କରାଇ ପାରିଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ସହଯୋଗ କାର୍ଯ୍ୟକ୍ରମ ଜରିଆରେ 7,886 ପରିବାରର 2,77,595 ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସଂଯୋଗ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନର ସହ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପୌର ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପୌର ସଂସ୍ଥା, ସ୍ୱଚ୍ଛ ସାଥୀ, ଜଳ ସାଥୀ ଓ କ୍ରୁଟ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ପ୍ରକୃତ ମୋଟ ଘରୋଇ ଉତ୍ପାଦ ବା ରିଅଲ୍ ଜିଡିପି 7.8% ଅଭିବୃଦ୍ଧି ହାସଲ କରିଛି। ଏ ସମ୍ପର୍କରେ କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲରୁ ଜୁନ୍ ମାସ ପର୍ଯ୍ୟନ୍ତ ଜିଡିପିର ଆକଳନ ପ୍ରକାଶ ପାଇଛି। ଗତ ଆର୍ଥିକ ବର୍ଷରେ ସମାନ ଅବଧିରେ ଏହି ଅଭିବୃଦ୍ଧି ହାର 6.9% ରହିଥିଲା। ବିଶ୍ୱସ୍ତରରେ ଅନିଶ୍ଚିତତା ସତ୍ତ୍ୱେ ଦେଶର ଏହି ଉପଲବ୍ଧି ଲୋକଙ୍କ ସାମୂହିକ ଶକ୍ତି ଓ ଦୃଢ଼ତାକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଭାରତୀୟ ନୌସେନାରେ ଆଜି ଆଇଏନ୍ଏସ୍ ନିପନ୍ ଜାହାଜକୁ ସାମିଲ କରାଯାଇଛି। ମୁମ୍ବାଇସ୍ଥିତ ନୌସେନା ଡକ୍ୟାର୍ଡରେ ନିଷ୍ଟର କ୍ଲାସ୍ର ଦ୍ୱିତୀୟ ଡାଇଭିଂ ସପୋର୍ଟ ଜାହାଜ ଭାବେ ଏହି ଜାହାଜକୁ ଜଳାବତରଣ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ କହିଛନ୍ତି, ରଣନୈତିକ ପରିବର୍ତ୍ତନ କ୍ଷେତ୍ରରେ ଏହି ଜାହାଜ ଭାରତୀୟ ନୌସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଆଇଏନ୍ଏସ୍ ନିପନ୍ ଦୀର୍ଘ ସମୟ ଧରି ସମୁଦ୍ରରେ ରହିବା ସହ ଜଟିଳ ଏବଂ ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଭାରତୀୟ ପୁଲିସ୍ ସେବା ତଥା ସିଆଇଡି ସିବିଆଇଜି ଅଧିକାରୀ ସଫିନ୍ ଅହମ୍ମଦ କେଙ୍କ 50 ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଉଛି। ରାଜ୍ୟ ତଥା ଓଡ଼ିଶା ପୁଲିସ୍ ପ୍ରଶାସନ ପ୍ରତି ତାଙ୍କର ନିଷ୍ଠାପର ସେବା ଓ ଅତୁଳନୀୟ ଯୋଗଦାନ ସଦାସର୍ବଦା ସ୍କରଣୀୟ ହୋଇ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଚିପ୍ ବିନିର୍ମାଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଆଜି ସେମିକନ୍ 2.0 ଯୋଜନାର ଅଧିସୂଚନା ଜାରି କରିଛନ୍ତି। ଏଥିଲାଗି 1,27,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟର 28 ନୂତନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ପାଇଁ 560 କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ପ୍ରକୃତ ଜିଡିପି 7.8% ଅଭିବୃଦ୍ଧି ହାସଲ। ଦେଶରେ ଚିପ୍ ବିନିର୍ମାଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସେମିକନ୍ 2.0 ଯୋଜନାର ଅଧିସୂଚନା ଜାରି କଲେ କେନ୍ଦ୍ର ସରକାର। ଏବଂ ଲଘୁଚାପର ପ୍ରଭାବରେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କୁ କ୍ଷମତା ପ୍ରଦାନ ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ନେଇ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। 1992 ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ସ୍ୱାୟତ୍ତ ଶାସନ ଆରମ୍ଭ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଲୋକମାନଙ୍କର କ୍ଷମତା ଓ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ନେଇ

0: ଏହି ଯୋଜନା ମାଧ୍ୟମରେ ଆଗାମୀ ଦିନରେ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ବଜାରରେ ପ୍ରାୟ 10% ଅଂଶୀଦାର ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ଗଙ୍ଗାଧର ପାର୍କଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ପାଟନାଗଡ଼ ଏନ୍ଏସିର ଉନ୍ନତି କ୍ଷେତ୍ରରେ ଗତ 2 ବର୍ଷ ମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ 5 କୋଟି ଟଙ୍କା ପ୍ରଦାନ କରିଥିବା ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ କହିଛନ୍ତି, ତୃଣମୂଳ ସ୍ତରରେ ସୁଶାସନ ଓ ବିକାଶର ନୂତନ ଅଧ୍ୟାୟ ସ୍ୱାୟତ୍ତ ଶାସନ। ଏହି ଅବସରରେ ଶ୍ରୀ ସୁରଜ ସ୍ଥାନୀୟ ଜନସାଧାରଣଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ପୌରାଞ୍ଚଳର ଉନ୍ନୟନ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟର ନବୀକରଣ, ହୀରାକୁଦ ପର୍ଯ୍ୟଟନର ଉନ୍ନତି ଏବଂ ବୁର୍ଲାଠାରେ ଇଣ୍ଡୋର ଷ୍ଟାଡିୟମ୍ ସହ 200 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ନିର୍ମାଣ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ରାୟଗଡ଼ା ଜିଲ୍ଲା ପୌର ପରିଷଦରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କାଡ୍ରାକା ଆପାଲାସ୍ୱାମୀ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ନୟାଗଡ଼ ଜିଲ୍ଲାରେ ମଧ୍ୟ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବରଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାର ବରଗଡ଼, ପଦ୍ମପୁର, ସୋହେଲା, ବରପାଲି, ଭେଡେନ, ଅତାବିରା ଓ ବିଜେପୁର ଅଦାଲତ ପରିସରରେ ଆସନ୍ତା ସେପ୍ଟେମ୍ବର 12 ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ମାମଲାର ସମାଧାନ କରାଯିବ। ରାୟଗଡ଼ ଜିଲ୍ଲାର ଅଧିଷ୍ଠାତ୍ରୀ ମା ମଝି ଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି 2 ମାସ ପରେ ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଜି 9 ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇ 54 ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି। ଏଥିସହିତ 54 ଗ୍ରାମ ସୁନା ଓ 1 କେଜିରୁ ଉର୍ଦ୍ଧ୍ୱ ରୂପା ଅଳଙ୍କାର ମିଳିଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି। ଗଣତିରେ 250 ଜଣ ମହିଳା ସ୍ୱେଚ୍ଛାସେବୀ ନିୟୋଜିତ ଥିଲେ। ପାଣିପାଗ। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସୃଷ୍ଟ ସ୍ୱଷ୍ଟ ଚିହ୍ନିତ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀ ନଦୀର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଡାକବାଜି ଯନ୍ତ୍ର ସହ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ମୌସୁମୀ ପ୍ରଭାବରେ ଜୁନ୍ 1ରୁ ଆଜି ସୁଦ୍ଧା ରାଜ୍ୟରେ 11.54 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର 28 ନୂତନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ପାଇଁ 560 କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ପ୍ରକୃତ GDP 7.8% ଅଭିବୃଦ୍ଧି ହାସଲ। ଦେଶରେ ଚିପ୍ ବିନିର୍ମାଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସେମିକନ୍ 2.0 ଯୋଜନାର ଅଧିସୂଚନା ଜାରି କଲେ କେନ୍ଦ୍ର ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: 2 ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ। ଖାତା ହେବ ଆକ୍ଟିଭ, ପୁରାପୁରି ଫ୍ରି। ଚାଲ
4: କୁଆଡେ
3: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
4: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆର୍ଥିକ ସମାବେଶୀ ପଦକ୍ଷେପର ପ୍ରତିଫଳନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଦେଶର ଆର୍ଥିକ ଦୃଶ୍ୟପଟରେ ପ୍ରଭାବଶାଳୀ ପରିବର୍ତ୍ତନ ଆଣିପାରିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା 12 ବର୍ଷ ପୂରଣ କରିଛି। ବିଶ୍ୱର ବୃହତ୍ତମ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ଭାବରେ ଏହି ଯୋଜନା ନାଗରିକଙ୍କ ପାଇଁ ବ୍ୟାଙ୍କ ସେବା ସୁବିଧା ପୁନଃ ପରିଭାଷିତ କରିଛି। ଦେଶର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ମହତ୍ତ୍ୱାକାଂକ୍ଷୀ ତଥା ଆହ୍ୱାନପୂର୍ଣ୍ଣ ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ନାମରେ ପରିଚିତ ଏହି ଯୋଜନା ଗତ 2014 ଅଗଷ୍ଟ 28 ତାରିଖରୁ ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଆର୍ଥିକ ସୁଫଳ ସିଧାସଳଖ ବ୍ୟାଙ୍କ ଜମାଖାତା ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଦାନ କରିଥାନ୍ତି। ଦ୍ରୁତ ନିରନ୍ତର ତଥା ସ୍ୱଚ୍ଛ ଭାବରେ ଆର୍ଥିକ ସୁଫଳ ଏହାର ପ୍ରକୃଷ୍ଟ ହିତାଧିକାରୀ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ପ୍ରତ୍ୟେକ ପରିବାର ପାଇଁ ଅତି କମରେ ଗୋଟିଏ ମୌଳିକ ସଞ୍ଚୟ ବ୍ୟାଙ୍କ ଜମାଖାତା ଏହି ଯୋଜନା ଅଧୀନରେ ସୁନିଶ୍ଚିତ କରାଯାଇଛି। ଏଥିପାଇଁ ଜମାଖାତାରେ ସର୍ବନିମ୍ନ ଅର୍ଥ ଜମା ରଖିବାର ଆବଶ୍ୟକ ନଥାଏ। ସାଧାରଣ ଜମା ଆକାଉଣ୍ଟ ଭଳି ଏହା କାର୍ଯ୍ୟକାରୀ ହୋଇଥାଏ। ସେହି ଜମା ଆକାଉଣ୍ଟକୁ 6 ମାସ ବ୍ୟବହାର କରିବା ପରେ ହିତାଧିକାରୀ 10,000 ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଏହି ଯୋଜନା ଅଧୀନରେ ବ୍ୟାଙ୍କ ଜମାଖାତା ପାଇଁ ରୂପେ କାର୍ଡ ପାଇଥିବା ହିତାଧିକାରୀଙ୍କ ଲାଗି ଦୁର୍ଘଟଣା ବୀମା ବାବଦରେ 1,00,000 ଟଙ୍କା ଏବଂ 30,000 ଟଙ୍କାର ଜୀବନ ବୀମା ସୁବିଧା ରହିଛି। ଗତ 2018 ଅଗଷ୍ଟ 28 ତାରିଖ ପରେ ଖୋଲାଯାଇଥିବା ନୂତନ ଆକାଉଣ୍ଟ ରୂପେ କାର୍ଡଧାରୀଙ୍କ ପାଇଁ ଦୁର୍ଘଟଣାଜନିତ ବୀମା ରାଶି 2,00,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଏପରିକି ବ୍ୟାଙ୍କ ଜମାଖାତା ଅର୍ଥ ଉପରେ ସୁଧ ପ୍ରଦାନର ବ୍ୟବସ୍ଥା ରହିଛି। ଏହି ଯୋଜନା ମହିଳାଙ୍କୁ ସଶକ୍ତ କରିବା ଦିଗରେ ବିଶେଷ ସହାୟକ ହୋଇଛି। ଭାରତୀୟ ମହିଳାଙ୍କର ସଞ୍ଚୟ କ୍ଷମତା ଅଧିକ ରହିଥାଏ ଏବଂ ସମୟକ୍ରମେ ଏହାଦ୍ୱାରା ସମ୍ପୃକ୍ତ ପରିବାରଗୁଡ଼ିକ ପାଇଁ ଆର୍ଥିକ ନିରାପତ୍ତା ମଧ୍ୟ ବୃଦ୍ଧି ପାଇଥାଏ। ଜାତୀୟ ସଞ୍ଚୟ ହାର ମଧ୍ୟ ଏହାଦ୍ୱାରା ତ୍ୱରାନ୍ୱିତ ହୋଇଥାଏ। ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା ଏକ ଫଳପ୍ରଦ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ଇତିମଧ୍ୟରେ ଏହି ଯୋଜନା ଅଧୀନରେ ବ୍ୟାଙ୍କ ଜମାଖାତା 69,09,000 ଟଙ୍କାରେ ପହଞ୍ଚିଛି। ସେଥିମଧ୍ୟରୁ 69.7% ଅର୍ଥାତ୍ 32,92,00,000 ଜନଧନ ଖାତାଧାରୀ ମହିଳା ଅଟନ୍ତି। ମୋଟ ଖାତାଧାରୀଙ୍କ ମଧ୍ୟରେ 77.8% ଅର୍ଥାତ୍ 45,95,00,000 ଗ୍ରାମୀଣ ଏବଂ ଅର୍ଦ୍ଧ ସହର ଅଞ୍ଚଳରେ ବସବାସ କରନ୍ତି। ଏହି ଯୋଜନା ଅଧୀନରେ ଖାତାଧାରୀଙ୍କ ମୋଟ ଜମାରାଶି 3,16,00,000 କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କ ଜମାଖାତାର ବର୍ଦ୍ଧିତ ବ୍ୟବହାର ଏବଂ ଖାତାଧାରୀଙ୍କ ମଧ୍ୟରେ ସଞ୍ଚୟ ଅଭ୍ୟାସ ବୃଦ୍ଧିକୁ ଏହି ତଥ୍ୟ ପ୍ରତିପାଦିତ କରୁଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଖାତାଧାରୀଙ୍କୁ 39 କୋଟିରୁ ଅଧିକ ରୂପେ ଡେବିଟ୍ କାର୍ଡ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନ୍ସନ୍ ଯୋଜନା, ଅଣୁ କ୍ଷୁଦ୍ର ଉଦ୍ୟୋଗ ବିକାଶ ଏବଂ ମୁଦ୍ରା ଯୋଜନାର ଅର୍ଥ ସିଧାସଳଖ ଭାବେ ଜନଧନ ଆକାଉଣ୍ଟରେ ହସ୍ତାନ୍ତର କରାଯାଇଥାଏ। କୋଭିଡ୍ ମହାମାରୀ ସମୟରେ ଏହି ଯୋଜନା ଅନ୍ତର୍ଗତ ଜମାଖାତାଗୁଡ଼ିକର ଉପଯୋଗିତା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା। ଏହି ଯୋଜନା ଯେକୌଣସି ଆର୍ଥିକ ଅନୁଷ୍ଠାନକୁ ମୁକ୍ତ ବ୍ୟାଙ୍କିଙ୍ଗ୍ ଏବଂ ଗ୍ରାହକ ସମ୍ମତି ଆଧାରିତ ତଥ୍ୟ ପ୍ରଦାନ କରିବାରେ ସୁବିଧା ଯୋଗାଇ ଦେଇଛି। ଅଧିକ ଜମାଖାତା ଥିବା ଅଞ୍ଚଳଗୁଡ଼ିକରେ ଫିନ୍ଟେକ୍ ନେତୃତ୍ୱରେ ଋଣ ଅଭିବୃଦ୍ଧି ମଧ୍ୟ ଅଧିକ ଦେଖିବାକୁ ମିଳୁଛି। ଶସ୍ତା ଏବଂ ଉନ୍ନତ ଇଣ୍ଟରନେଟ୍ ସଂଯୋଗ ଥିବା ଅଞ୍ଚଳଗୁଡ଼ିକରେ ଏହା ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଖୁବ୍ କମ୍ ସମୟ ମଧ୍ୟରେ ଏହି ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ସଫଳତାପୂର୍ବକ କାର୍ଯ୍ୟକାରୀ ହୋଇପାରିଛି। ଦେଶର ଆର୍ଥିକ ବିକାଶକୁ ଏଭଳି ଯୋଜନା ଅଧିକ ତ୍ୱରାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶବାସୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ଦିଗରେ ଏହି ଯୋଜନା ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଏହାଦ୍ୱାରା ଦେଶ ଆର୍ଥିକ ବିକାଶ ଦିଗରେ ଗତିଶୀଳ ହୋଇଛି। ଭାରତୀୟ ନାଗରିକଙ୍କ ଗରିମା ବୃଦ୍ଧି କରିବା ସହ ଏହି ଯୋଜନା ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବା ଦିଗରେ ସହାୟକ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଦ୍ୱାରା ବିଭିନ୍ନ ଯୋଜନାର ଆର୍ଥିକ ସୁଫଳ ହିତାଧିକାରୀଙ୍କ ପାଖରେ ସିଧାସଳଖ ପହଞ୍ଚିପାରୁଛି। ଏହାଦ୍ୱାରା ସାମାଜିକ ସୁରକ୍ଷା ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି।

ଆଜିର ପ୍ରସଙ୍ଗରେ ଶୁଣିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆର୍ଥିକ ସମାବେଶୀ ପଦକ୍ଷେପର ପ୍ରତିଫଳନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର ଆପଣମାନେ କାର୍ଯ୍ୟକ୍ରମ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ନୂଆକରି ହୋଇଥିବାର 28 ଏନ୍ଏସିର ଭିନ୍ ଭିନ୍ ଉନ୍ନୟନ କାମ ଲାଗି 560 କୋଟି ଟଙ୍କାର ଖାସ୍ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଶ୍ରେଷ୍ଠ ଟିକସ ଆଦାୟ ପରିଷଦ ଭାବେ ନୂଆପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦକେ ମିଳିଲା ପୁରସ୍କାର। ପଞ୍ଚାୟତ ଓ ପୌର ନିର୍ବାଚନକେ ନିର୍ଭୁଲ କରିବାର ଲାଗି ସାରା ରାଜ୍ୟ ଆଇବା ଅକ୍ଟୋବର 26 ମୂଲ ହେବା ସର୍ବେକ୍ଷଣ। ପୁରୀ ଶ୍ରୀମନ୍ଦିର ନ ଫେର ଘାଏ ମୂଲ ହେଲା ରତ୍ନଭଣ୍ଡାର ଅଲଙ୍କାର ଗନ୍ତି ମନ୍ତି। ଆଉ ଲଘୁଚାପର ପ୍ରଭାବତି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଆଇବା କାଲି ତକ ଜବର ବର୍ଷାର ସମ୍ଭାବନା। ଆମ ସହର ଖାଲି ଘର ନୁହେଁ, ଇଟା ହେଉଛେ ରୋଜଗାର, ଉଦ୍ୟମ, ଶିକ୍ଷା ଓ ସମୃଦ୍ଧିର କେନ୍ଦ୍ର। ଇସବୁକେ ଆମକୁ ଏନ୍ତା ଅର୍ଥନୈତିକ କେନ୍ଦ୍ର ଭାବେ ଗଢ଼ବାର୍କେ ହେବା, ଯେନ୍ ଯୁଆନ ପିଢ଼ି ନୂଆ ସୁଯୋଗ ପାଇବେ, ଉଦ୍ୟୋଗୀମାନେ ଆଗ୍କେ ବଢ଼ବେ ଆଉ ନୂଆ ରୋଜଗାର ତିଆରି ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନର ରାଜ୍ୟସ୍ତରୀୟ ସମାରୋହଟି ମୁଖ୍ୟମନ୍ତ୍ରୀ ଯୋଗ ଦେଇକରି କହିଛନ୍, ସହରାଞ୍ଚଳର ବିକାଶକେ ଆହୁରି ତୃପ୍ତି କରିବାର ସହିତ ନାଗରିକମାନଙ୍କୁ ଉନ୍ନତ ଆଉ ସହଜ ପୌରସେବା ଦେବାର ଉପରେ ସରକାର ଜୋର ଦେଉଛନ୍। ସହରମାନଙ୍କର ଜୀବନଧାରଣ ମାନ ଉନ୍ନତ କରିବାର ଲାଗି ଭିତ୍ତିଭୂମି ବିକାଶ ଆଉ ଶିଳ୍ପ ପ୍ରତିଷ୍ଠାକେ ତୁର୍ତ୍ତି କରାଯାଉଛି।
1: ଗୋଟାଏ ସହରର ବିକାଶ ହେବ, ଗୋଟାଏ ସହରର ସୁଖ ସ୍ୱାଚ୍ଛନ୍ଦ ବ୍ୟବସ୍ଥା ହେବ, ଗୋଟାଏ ସହରର ଡ୍ରେନେଜ୍ ବ୍ୟବସ୍ଥା ହେବ, ଗୋଟାଏ ସହରର ଆପଣଙ୍କର ପିଇବା ପାଣିର ବ୍ୟବସ୍ଥା ହେବ, ପରିମଳ ବ୍ୟବସ୍ଥା ହେବ, ଇଏ ସମସ୍ତ କଥାକୁ ମୂଳ ଆଧାର ହିସାବରେ ଆଜି ଆମେ ମଧ୍ୟ ସ୍ୱୀକାର କରି ସେହି ଆଧାରରେ ଆମେ ତାହାର ଡିପିଆର୍ ସେହି ଅନୁସାରେ ଆମେ ତାହାର ଯୋଜନା ଆଜି ତିଆରି କରିକି ଆପଣମାନେ ଟିକେ ସୁଖରେ କେମିତି ରହିବେ, ଆପଣମାନଙ୍କର ଲାଇଫ୍ ଷ୍ଟାଇଲ୍ କେମିତି ଗୋଟାଏ ସୁଖଦ ଅନୁଭବ ହେବ ଏବଂ ଆପଣ ଆମ ପିଲାମାନଙ୍କର ଭବିଷ୍ୟତକୁ ପଡ଼ିବ, ଇଏ କଥାକୁ ଦେଖା କରିକି ଆଜି ଆମେ ଆଗକୁ ଧୀରେ ଧୀରେ ବଢୁଛନ୍ତି।
0: ସୁଦୃଢ଼ ଆଉ ସଶକ୍ତ ସ୍ଥାନୀୟ ଶାସନ ବ୍ୟବସ୍ଥା ଜରିଏ ଲୁକନିକେ ଉତ୍ତମ ସେବା ପହଞ୍ଚାବାର ସହିତ ସହରାଞ୍ଚଳର ସାମଗ୍ରିକ ବିକାଶକେ ଗତି ଦେବାର ସରକାରଙ୍କର ପ୍ରମୁଖ ସଂକଳ୍ପ ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ନୂଆକରି ହୋଇଥିବାର 28 ଏନ୍ଏସିର ଭିନ୍ ଭିନ୍ ଭିତ୍ତିଭୂମି ଉନ୍ନୟନ କାମ ଲାଗି 560 କୋଟି ଟଙ୍କାର ଖାସ୍ ପ୍ୟାକେଜ୍ ଘୋଷଣା କରିଛନ୍। ଫି ଏନ୍ଏସିକେ 20 କୋଟି ଟଙ୍କା ଲେଖା ଯୋଗାଇ ଦିଆଯିବା, ଏଥି ସେ ଇଲାକାନ ରାସ୍ତା, ଡ୍ରେନ୍, ମାର୍କେଟ୍ ଆଉ ଅଲଗା ଭିତ୍ତିଭୂମି କାମ କରାଯିବା। ଏତାର ସହିତ 62 ପୌରାଞ୍ଚଳ ଲାଗି 323 କୋଟି ଟଙ୍କା ଖର୍ଚ୍ଚାତି 593 ପ୍ରକଳ୍ପକେ ମୁଖ୍ୟମନ୍ତ୍ରୀ ଆଜି ଶୁଭାରମ୍ଭ କରିଛନ୍। ଏହିସବୁ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାଟି କାର୍ଯ୍ୟକାରୀ ହେବା। ଏ ଅବସରରେ ନୂଆପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦକେ ଶ୍ରେଷ୍ଠ ଟିକସ ଆଦାୟ ପରିଷଦ ଭାବେ 2 କୋଟି ଟଙ୍କାର ଆର୍ଥିକ ପୁରସ୍କାର ଦିଆଯାଇଛି। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆପଡ଼ା ଏନ୍ଏସିକେ ଶ୍ରେଷ୍ଠ ଏନ୍ଏସି ଭାବେ ପୁରସ୍କୃତ କରିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ସାହିତ୍ୟ ଶାସନ ଦିବସ ପାଳିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ଗଙ୍ଗାଧର ପାର୍କଠାରେ ହୋଇଥିବା ସାହିତ୍ୟ ଶାସନ ଦିବସ ସମାରୋହଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦେଇକରି ପାଟନାଗଡ଼ ଏନ୍ଏସିର ବିକାଶ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍। ସେନ୍ତା ଜିଲ୍ଲାନ ନୂଆକରି ହୋଇଥିବାର ଲୁଇସିଙ୍ଗା ଏନ୍ଏସିନ ଇ ଅବସରରେ ହୋଇଥିବା ସମାରୋହଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର, ମହାନଗର ନିଗମ ଆୟୁକ୍ତ ରେହାନ ଖେତ୍ରୀ ପ୍ରମୁଖ ଯୋଗ ଦେଇକରି ଜିଲ୍ଲାନ 24 ଘଣ୍ଟିଆ ପିଇବାର ପାଇଁ ରିଙ୍ଗରୋଡ଼ର ଉନ୍ନତି ଆଉ 1400 ଆବାସ ବାବଦେ ସୂଚନା ଦେଇଛନ୍। ଏହି ଅବସରରେ ପିଏମ୍ଏୱାଇ ମଧୁବାବୁ ପେନ୍ସନ୍

0: ପ୍ରଧାନମନ୍ତ୍ରୀ ସ୍ୱନିଧି ହିତାଧିକାରୀମାନଙ୍କୁ ସାହାଜ ବଣ୍ଟାଯିବା ସହିତ ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ତର୍ଭା ଓ ବିନ୍କା ବିଜ୍ଞପିତ ଅଞ୍ଚଳ ନ ହୋଇଥିବାର କାର୍ଯ୍ୟକ୍ରମଟି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ପ୍ରମୁଖ ଯୋଗ ଦେଇକରି ସରକାରଙ୍କ ତରଫୁ ସହରାଞ୍ଚଳ ବିକାଶକେ ନେଇକରି କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ଯୋଜନା ବାବଦେ କହିଥିଲେ। ନୂଆପଡ଼ା ଜିଲ୍ଲାର ଖଡ଼ିଆଲ ଅଗ୍ରସେନ ଧର୍ମଶାଳା ପରିସରର ଆଭାସୀ ଜରି ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଭିଜନ 2036 ଲାଗି ସମକର ସହଭାଗିତାଥି ବିକାଶ ପରିକଳ୍ପନା ହେବା ବୋଲି ଏନ୍ଏସି ଅଧ୍ୟକ୍ଷ ଉଜ୍ଜଲ ଗୁପ୍ତା କହିଛନ୍। ବୌଦ୍ଧ ପୌର ପରିଷଦ ତରଫୁ ଟାଉନହଲ୍ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ସରକାରୀ ଦଳ ମୁଖ୍ୟ ସଚେତକ ଆଉ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସହରୀ ବିକାଶଟି ନାଗରିକମାନଙ୍କ ଦାୟିତ୍ୱ ବାବଦେ କହିଥିଲେ। ରାଜ୍ୟ ଆଇବା ପଞ୍ଚାୟତ ଆଉ ପୌର ନିର୍ବାଚନକେ ସ୍ୱଚ୍ଛ ନିର୍ଭୁଲ ଆଉ ବ୍ୟବସ୍ଥିତ କରିବା ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ତରଫୁ ଭୋଟର ତାଲିକାତି ଥିବାର ଭୁଲ୍କେ ସଂଶୋଧନ ଲକ୍ଷ୍ୟତି ଖାସ୍ ପାଇଲଟ ସର୍ଭେ ଅଭିଯାନ ମୂଲ୍ୟବା। ଆଇବା ଅକ୍ଟୋବର ମାସର 26 ତାରିଖନୁ ନଭେମ୍ବର ମାସର 7 ତାରିଖ ତକ୍ ସାରା ରାଜ୍ୟ ଇ ସର୍ଭେ କାମ କରାଯିବା। ପହିଲା କ୍ଷେପେ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ନ ଆଇବା 3 ତାରିଖନୁ ଇ ଅଭିଯାନ ମୂଲ୍ୟବା। ବିଏମ୍ସି ଅଧୀନତି ଥିବାର 3 ବିଧାନସଭା କ୍ଷେତ୍ର ନ ଆଇବା 11 ତାରିଖ ତକ୍ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘର ଘର ଯାଇକରି ସର୍ଭେ କରିବେ। ସର୍ଭେ କାମତି ନିୟୋଜିତ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ସଠିକ୍ ତଥ୍ୟ ଦେଇକରି ପୂରା ସହଯୋଗ କରିବାରକେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫୁ ଅନୁରୋଧ କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତି କାମ ଆଇଷ୍ଟାନୁ ଫେର୍ ଘାଏ ମୁଲେଇଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ 2 ଧରିକରି ଗନ୍ତିମନ୍ତି ଚାଲବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟା ଚାଲିଥିବାର ବେଳେ ମହାପୁରୁମାନଙ୍କ ନୀତିକାନ୍ତି ଜାରି ରହିବା। ଉପରବେଲା 4 ସନ୍ଧ୍ୟା ଧୂପ ଶେଷ ହେବାର ତକ୍ ଭିତରକାଠ ପାଶୁ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ମିଳିଛି। ସ୍ନାନଯାତ୍ରା ଆଉ ରଥଯାତ୍ରା ଲାଗି ଭିତର ରତ୍ନଭଣ୍ଡାର ଅଳଙ୍କାର ଗନ୍ତିମନ୍ତି କାମ ବନ୍ଦ ରହିଥିବାର ବେଳେ ମହାପୁରୁମାନଙ୍କ 9 ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗନ୍ତି କାମକେ ରଥଯାତ୍ରା ସମିଆତି କରାଯାଇଥିଲା। ସବୁ ଅଳଙ୍କାରର ଓଜନ ମାପଲା ଉତ୍ରୁ 3D ଆଉ ଭିଡ଼ିଓଗ୍ରାଫି ସହିତ ରତ୍ନ ବିଶାରଦମାନେ ମୂଲ୍ୟବାନ ରତ୍ନମାନଙ୍କୁ ଚିହ୍ନଟ କରୁଛନ୍। ଗରୁଡ଼ ସ୍ତମ୍ଭ ପାଶେ ଥିବା ନାଟ ମଣ୍ଡପନ ଆଇଷ୍ଟାନୁ ବାତାନୁକୂଲିତ ବ୍ୟବସ୍ଥା ମୁହ୍ଲିଯାଇଛି। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଲାଗି ଏଇଟା ବହୁତ ଜରୁରୀ ଥିଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍।
1: ଜଗମନରେ ବାତାନୁକୂଳିତ ବ୍ୟବସ୍ଥା ଥିଲା ଏବଂ ଆଜି ନାଟ ମଣ୍ଡପରେ ହେବା ପରେ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଭାବରେ ବାତାନୁକୂଳିତ ହୋଇଛି। ଏହା ଭକ୍ତ ଶ୍ରଦ୍ଧାଳୁମାନଙ୍କ ନିଶ୍ଚିତ ଭାବରେ ସୁଗମ ଦର୍ଶନ ବ୍ୟବସ୍ଥା ଦେବ ବୋଲି ଆମେ ଆଶା କରୁଛୁ। ଏୟାର କଣ୍ଡିସନିଂ ସିଷ୍ଟମ ନାଟ ମଣ୍ଡପରେ ନିଶ୍ଚିତ ଭାବରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ସୁଗମ ତାଙ୍କର ଦର୍ଶନକୁ କରିବ।
0: ରାଜ୍ୟର ସବୁ ସରକାରୀ ଆଉ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ 2026-27 ଶିକ୍ଷାବର୍ଷ ଲାଗି ଆଇବା ମାସ 4 ହପ୍ତାଥି ସମେଟିଭ୍ ଆସେସ୍ମେଣ୍ଟ 1 ପରୀକ୍ଷା ହେବା। ଶିଶୁବାଟିକା 3-8 ଶ୍ରେଣୀ ତକ୍ ସବୁ ବିଦ୍ୟାଳୟ ଇ ପରୀକ୍ଷା କରାଯିବା। ସମେଟିଭ୍ 1 ପରୀକ୍ଷାକେ ଠିକ୍ ସମିଆତି ପରିଚାଳନା କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଜରିଏ ନିର୍ଦ୍ଦେଶ ଦିଆଯାଇଛି। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ବରିଷ୍ଠ କିରାଣୀ ଲଲିତା କେରକେଟା ଆଜି ଚାକିରିନୁ ଅବସର ନେଇଛନ୍। ଶ୍ରୀମତୀ କେରକେଟା 1996 ସାଲ ଫେବୃୟାରୀ ମାସେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିବାର ବେଳେ 1999 ସାଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ ଯୋଗ ଦେଇଥିଲେ। ଆଜି ଆକାଶବାଣୀ ରିକ୍ରିଏସନ୍ କ୍ଲବ ତରଫୁ ସମ୍ବଲପୁର କେନ୍ଦ୍ରନ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥି କେନ୍ଦ୍ରର ଅଭିଯାନ୍ତ୍ରିକ ମୁଖ୍ୟ ସନ୍ତୋଷ କୁମାର ପ୍ରଧାନ, କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟ, ଆଞ୍ଚଳିକ ସମ୍ବାଦ ବିଭାଗର ବାର୍ତ୍ତା ସମ୍ପାଦକ ଆଲୋକ ଚନ୍ଦ୍ର ବାରିକଙ୍କ ସହିତ କେନ୍ଦ୍ରର ଅଲଗା କର୍ମଚାରୀମାନେ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ସଭାକେ ରିକ୍ରିଏସନ୍ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାର ପରିଚାଳନା କରିଥିଲେ। ସମ୍ବଲପୁର ଗଙ୍ଗାଧର ମେହେର ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ପରିସରର ସାଥୀ କେନ୍ଦ୍ର ଆଉ ଆଇଆଇଟି କାନପୁରର ମିଳିତ ସହଯୋଗତି ପ୍ରଗତି 2026 କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଯୋଗ ଦେଇକରି ସାଥୀ ପୋର୍ଟାଲ, କ୍ୟାରିୟର ବିକାଶ ଆଉ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ବାବଦେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଛନ୍ତି। ରାଜ୍ୟ ସମବାୟ କ୍ଷେତ୍ର ସମ୍ପ୍ରସାରଣ ଲକ୍ଷ୍ୟ ନେଇକରି ଆଇବାକାଲ ହେବାରକେ ଥିବା ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭକେ କିଛି କାରଣ ଲାଗି ସ୍ଥଗିତ ରଖାଯାଇଛି। ଆଇବା ସମିଆତି ଇ ସଦସ୍ୟତା ଅଭିଯାନ ମୂଲ ହେବାର ସହିତ ବହୁତରେ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଲୋକାର୍ପଣ ଉତ୍ସବ କରାଯିବା। କଟକ ବାରବାଟୀ ଷ୍ଟାଡିୟମ୍ର ଆଇବା ମାସ 20 ତାରିଖନୁ ଓଡ଼ିଶା ଟି20 କ୍ରିକେଟ୍ ଲିଗ୍ ସିଏମ୍ ଟ୍ରଫି 2 ସଂସ୍କରଣ ମୂଲେବା। ଟୁର୍ଣ୍ଣାମେଣ୍ଟଟି 6 ଦଳ ଭାଗ ନେବେ। ଇ ଲିଗ୍ ଆଇବା ମାସ 29 ତାରିଖ ତକ୍ ଚାଲବା। ଓଡ଼ିଶାନ କ୍ରିକେଟ୍ ଆଉ ଖେଲ୍ର ବିକାଶ ସହିତ ପ୍ରୋତ୍ସାହନ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି।

ପାଣିପାଗ। ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବା ପଶ୍ଚିମବଙ୍ଗ ବାଂଲାଦେଶ ସମୁଦ୍ର ଖଣ୍ଡିନ ଗୋଟିଏ ଲଘୁଚାପ କ୍ଷେତ୍ର ବନିଛି। ଇତାର ପ୍ରଭାବତି ଆଇବା କାଲି ସକାଳ ତକ ସୁନ୍ଦରଗଡ଼ ଆର୍ କେନ୍ଦୁଝର ଜିଲ୍ଲାର ଗୋଟେ କି ଯୁଡ଼େ ଜାଗାନ ଜବନ ଅତି ଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଇ ସମିଆତି ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଆର୍ ମୟୂରଭଞ୍ଜ ଜିଲ୍ଲାନ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ରାଇଜେ ନୂଆକରି ହୋଇଥିବାର 28 ଏନ୍ଏସିର ଭିନ୍ ଭିନ୍ ଉନ୍ନୟନ କାମ ଲାଗି 560 କୋଟି ଟଙ୍କାର ଖାସ୍ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଶ୍ରେଷ୍ଠ ଟିକସ ଆଦାୟ ପରିଷଦ ଭାବେ ନୂଆପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦକେ ମିଳିଲା ପୁରସ୍କାର। ପଞ୍ଚାୟତ ଓ ପୌର ନିର୍ବାଚନକେ ନିର୍ଭୁଲ କରବାର ଲାଗି ସାରା ରାଇଜେ ଆଇବା ଅକ୍ଟୋବର 24 ମୂଲ ହେବା ସର୍ବେକ୍ଷଣ। ପୁରୀ ଶ୍ରୀମନ୍ଦିରନ ଫେର ଗାଁ ମୂଲ ହେଲା ରତ୍ନଭଣ୍ଡାର ଅଲଙ୍କାର ଘନ୍ତିମନ୍ତି। ଆଉର୍ ଲଘୁଚାପର ପ୍ରଭାବତି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଆଇବା କାଲି ତକ ଜବର ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିସ୍କେକ୍ଠାରେ ଆୟୋଜିତ 26ତମ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀକୁ ଆସନ୍ତାକାଲି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର GDP ଅଭିବୃଦ୍ଧି ହାର ରହିଛି 7.8%। ଏହି ଦୃଷ୍ଟାନ୍ତମୂଳକ ସଫଳତା ସରକାରଙ୍କ ବିଭିନ୍ନ ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ଓ ଦେଶବାସୀଙ୍କ ଏ କ୍ଷେତ୍ରରେ ସାମୂହିକ ଶକ୍ତିର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଚିପ୍ ବିନିର୍ମାଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଆଜି ଜାରି କଲେ ସେମିକନ୍ 2.0 ଯୋଜନା ସମ୍ପର୍କିତ ଅଧିସୂଚନା। ଭିବିଜି ରାମଜି ଆଇନ 2025ର ସଫଳ କାର୍ଯ୍ୟକାରିତା ନେଇ ଦେଶବ୍ୟାପୀ ଆୟୋଜିତ ହୋଇଛି 1300ରୁ ଉର୍ଦ୍ଧ ପଞ୍ଚ ସମ୍ମିଳନୀ ଏବଂ WTT ଫିଡର ଓଲୋମୋକ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରଥମ ଥର ଲାଗି ଟାଇଟଲ୍ ହାସଲ କଲେ ଭାରତର ଅଙ୍କୁର ଭଟ୍ଟାଚାର୍ଯ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିର୍ଗିଜ୍ ଗଣତନ୍ତ୍ରର ରାଷ୍ଟ୍ରପତି ସାଦିର୍ ଝାପାରୋଭ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ବିସ୍କେକ୍ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ

ଯୌବଗ ଦେବା ଲାଗି ସମ୍ପ୍ରତି ଶ୍ରୀ ମୋଦିଙ୍କର କିର୍ଗିଜସ୍ତାନ ଗସ୍ତ ଅବସରରେ ହୋଇଥିବା ଏହି ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗର ସମୀକ୍ଷା କରିଛନ୍ତି। ଭାରତ ଓ କିର୍ଗିଜସ୍ତାନ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ନେତା ଏହି ଅବସରରେ ନିଜର ପ୍ରତିବଦ୍ଧତା ଜାହିର କରିଛନ୍ତି। ଏତଦ୍ବ୍ୟତୀତ ଅର୍ଥନୈତିକ, ବାଣିଜ୍ୟ, ସାଂସ୍କୃତିକ ଓ ଶିକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ସହିତ ଜନସମ୍ପର୍କକୁ ସଶକ୍ତ କରିବା ଉପରେ ମଧ୍ୟ ଉଭୟ ଦେଶର ନେତୃବୃନ୍ଦ ଏହି ବୈଠକରେ ଆଲୋଚନା କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂଘାଇ ସହଯୋଗ ସଂଗଠନ ବୈଠକ ଅବସରରେ ଇରାନ ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେସ୍କିଆନଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୁଇ ନେତା ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ପଶ୍ଚିମ ଏସିଆ ବିବାଦର ସାମ୍ପ୍ରତିକ ସ୍ଥିତି ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଏଥିଲାଗି ଜାରି ରହିଥିବା ଉତ୍ତେଜନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ କଥାବାର୍ତ୍ତା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ପ୍ରକାର ବିବାଦର ସମାଧାନ କରିବା ସପକ୍ଷରେ ଭାରତର ଆଭିମୁଖ୍ୟ ଦୋହରାଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରଚେଷ୍ଟା କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ବିଶ୍ୱରେ ଜାହାଜ ଚଳାଚଳ ଏବଂ ବାଣିଜ୍ୟ କାରବାରକୁ ସୁରକ୍ଷିତ ରଖିବା ସହିତ ସାଧାରଣ ନାଗରିକ ଓ ସାଧାରଣ ଭିତ୍ତିଭୂମି ତଥା ବାଣିଜ୍ୟିକ ଜାହାଜ ଚଳାଚଳ ଓ ନାବିକମାନେ ଯେଭଳି କୌଣସି ପରିସ୍ଥିତିରେ ମଧ୍ୟ ବିପଦଗ୍ରସ୍ତ ନ ହୁଅନ୍ତି ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ତାଙ୍କର ଆର୍ମେନିଆ ପ୍ରତିପକ୍ଷ ନିକଲ ପାସିନ୍ୟାନଙ୍କ ସହିତ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷ କରି ଭାରତ ଆର୍ମେନିଆ ମଧ୍ୟରେ ପ୍ରତିରକ୍ଷା, ଅର୍ଥନୀତି, ଔଷଧ, ବିଜ୍ଞାନ ଓ କାରିଗରୀ କୌଶଳ, ସଂସ୍କୃତି ଓ ଶିକ୍ଷା ଆଦି କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଦୁଇ ନେତା ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଛନ୍ତି। ଏହାଛଡ଼ା ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଓ ବୈଷୟିକ ପ୍ରସଙ୍ଗ ସମେତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦୁଇଦିନିଆ କିର୍ଗିଜସ୍ତାନ ଗସ୍ତରେ ଯାଇ ଆସନ୍ତାକାଲି 26ତମ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଉଦ୍ବୋଧନ ଦେବେ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ସାମଗ୍ରିକ ଘରୋଇ ଉତ୍ପାଦ GDPର ଅଭିବୃଦ୍ଧି ହାର 7.8% ରହିଛି। ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା 6.9% ଥିଲା। ବିଶ୍ୱସ୍ତରରେ ଦେଖାଦେଇଥିବା ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ଏକ ନିରନ୍ତର ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ ଓ ଜୁନ୍ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ GDP ସମ୍ପର୍କିତ ରିପୋର୍ଟ ଆଜି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଦୃଷ୍ଟାନ୍ତମୂଳକ GDP ଅଭିବୃଦ୍ଧି ହାର 7.8%କୁ ଏକ ବଡ଼ ସଫଳତା ବୋଲି ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ଓ ଦେଶବାସୀଙ୍କର ଏ କ୍ଷେତ୍ରରେ ସାମୂହିକ ଶକ୍ତିର ପ୍ରତିଫଳନ। ବିଶ୍ୱସ୍ତରରେ ତୈଳ କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ପ୍ରତିବନ୍ଧକ, ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ସହିତ ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଦେଶ ଏହି ସଫଳତା ହାସଲ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ GDP ହାରରେ ଏହି ଉଲ୍ଲେଖନୀୟ ସଫଳତା ଦେଶବାସୀଙ୍କର କଠିନ ପରିଶ୍ରମ ଏବଂ ଏ ଦିଗରେ ସରକାରଙ୍କ ସମୟୋଚିତ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଚିପ୍ ବିନିର୍ମାଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଆଜି ସେମିକନ୍ 2.0 ଯୋଜନାର ଅଧିସୂଚନା ଜାରି କରିଛନ୍ତି। ଏଥିଲାଗି 1,27,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି। ଏ ସମ୍ପର୍କରେ ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଏହି ଯୋଜନା ମାଧ୍ୟମରେ ଆଗାମୀ ଦିନରେ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ବଜାରରେ ପ୍ରାୟ 10%ର ଅଂଶୀଦାର ହୋଇପାରିବ। ଏହାଛଡ଼ା ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳରେ ଭାରତ ଏକ ବୃହତ୍ ଭୂମିକା ନିର୍ବାହ କରିବାର ଆଶା କରାଯାଉଛି। ସେ କହିଛନ୍ତି ଦେଶରେ 10 ବର୍ଷ ମଧ୍ୟରେ 85,000 ସେମିକଣ୍ଡକ୍ଟର ଇଞ୍ଜିନିୟରଙ୍କୁ ବିକଶିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମାତ୍ର ଏହି ଲକ୍ଷ୍ୟ 4 ବର୍ଷ ମଧ୍ୟରେ ସରକାର ହାସଲ କରିବା ସହିତ ଅଧିକ 1,00,000 ଇଞ୍ଜିନିୟର ବିକଶିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଆଗାମୀ ଦଶନ୍ଧିଗୁଡ଼ିକରେ ସେମିକଣ୍ଡକ୍ଟର କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ଭାରତ ହିଁ ପ୍ରକୃତ ଦେଶ ବୋଲି ବିଶ୍ୱସ୍ତରରେ ଏ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ପକ୍ଷଙ୍କର ହୃଦ୍ବୋଧ ହୋଇଛି। ଭାରତରେ ସେମିକନ୍ 1.0 ପ୍ରକଳ୍ପର ତ୍ୱରିତ କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ବିଶ୍ୱସ୍ତରରେ ଏଭଳି ମତ ପ୍ରକାଶ ପାଇବା ସ୍ୱାଭାବିକ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶରେ ଏ କ୍ଷେତ୍ରରେ ଏକ ସାମଗ୍ରିକ ଇକୋସିଷ୍ଟମ ବିକଶିତ କରାଯାଇପାରିଲେ ଆଗାମୀ

0: 50 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଭାରତର ସେମିକଣ୍ଡକ୍ଟର ଶିଳ୍ପର ନିରନ୍ତର ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଏହାଛଡ଼ା ଦେଶରେ 50 ରୁ 60 ହଜାର ପ୍ରତ୍ୟକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ଗ୍ରାମୀଣ ମିଶନ ଭିବିଜି ରାମଜୀ ଆଇନ 2025ର ସଫଳ କାର୍ଯ୍ୟକାରିତା ଲାଗି ଦେଶବ୍ୟାପୀ 1300ରୁ ଉର୍ଦ୍ଧ୍ୱ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହିସବୁ ପଞ୍ଚ ସମ୍ମିଳନୀ ମାଧ୍ୟମରେ 526,000ରୁ ଉର୍ଦ୍ଧ୍ୱ ପଞ୍ଚାୟତରାଜ ପ୍ରତିନିଧି ଓ ଅଧିକାରୀମାନେ ଯୋଗଦେଇ ଏହି ଆଇନର କାର୍ଯ୍ୟକାରିତା ଦିଗରେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଭିବିଜି ରାମଜୀ ଆଇନର ସଫଳ ରୂପାୟନ ଦିଗରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷମାନଙ୍କର ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ ଓ ମିଜୋରାମ ସମେତ 23 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଇତିମଧ୍ୟରେ ଏହି ପଞ୍ଚ ସମ୍ମିଳନୀ ଆୟୋଜନ କରିସାରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନୂଆଦିଲ୍ଲୀରେ 16 ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବାର୍ଷିକ ପ୍ରଦର୍ଶନର ସମୀକ୍ଷା କରିବେ। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ପ୍ରତିରକ୍ଷା କ୍ଷେତ୍ରରେ ଏହି ଉଦ୍ୟୋଗଗୁଡ଼ିକ ପକ୍ଷରୁ ବିକଶିତ କରାଯାଇଥିବା ନୂତନ ସ୍ୱଦେଶୀ ଜ୍ଞାନକୌଶଳ ଏବଂ ରପ୍ତାନୀ କାରବାର ବୃଦ୍ଧି ଦିଗରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯିବ। ଚତୁର୍ଥ ଭାରତ ଜର୍ମାନ ପରିବେଶଗତ ସମ୍ମିଳନୀ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ମଧ୍ୟରେ ମତ ଆଦାନ ପ୍ରଦାନ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହି ବୈଠକରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ତାଙ୍କର ଜର୍ମାନ ପ୍ରତିପକ୍ଷ କାର୍ଷ୍ଟେନ୍ ସ୍ନିଡର୍ ସହ ଅଧ୍ୟକ୍ଷତା କରିବେ। ଉଭୟ ପକ୍ଷ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ନୀତି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହି ଅବସରରେ ଦୁଇ ଦେଶର ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରର ନୀତି ନିର୍ଦ୍ଧାରକ, ଘରୋଇ କ୍ଷେତ୍ରର ପ୍ରତିନିଧି, ବୁଦ୍ଧିଜୀବୀ ଏବଂ ପ୍ରତିପକ୍ଷମାନଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ମତ ବିନିମୟ କରାଯିବ। ଜେଚିଆଠାରେ ଚାଲିଥିବା WTT ଫିଡର ଓଲମ୍ପିକ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳି ଅଙ୍କୁର ଭଟ୍ଟାଚାର୍ଯ୍ୟ ପ୍ରଥମଥର ଲାଗି ପୁରୁଷ ସିଙ୍ଗଲ୍ସ ବର୍ଗର ଟାଇଟଲ୍ ହାସଲ କରିଛନ୍ତି। ଏଥିସହିତ ଅଙ୍କୁର ପୁରୁଷ ଡବଲ୍ସ ବର୍ଗରେ ଆକାଶ ପାଲ୍ଙ୍କ ସହିତ ସ୍ୱର୍ଣ୍ଣପଦକ ମଧ୍ୟ ହାସଲ କରିଛନ୍ତି। ୟୁଏସ୍ ଓପନ୍ ମହିଳା ଟେନିସ୍ ସିଙ୍ଗଲ୍ସ ବର୍ଗରେ ଭେନସ୍ ୱିଲିୟମ୍ସ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। 46 ବର୍ଷ ବୟସ୍କ ଏହି ଆମେରିକୀୟ ଖେଳାଳି ତାଙ୍କ ଦେଶର ସୋଫିଆ କେନିନ୍ଙ୍କଠାରୁ 6-2, 7-6 ସେଟ୍ରେ ପରାସ୍ତ ହୋଇଛନ୍ତି। 2025 ଜୁଲାଇ ମାସରେ ୱାଶିଂଟନ୍ଠାରେ ବିଜୟ ପରଠାରୁ ୱିଲିୟମ୍ସ କ୍ରମାଗତ ଭାବେ 15 ଥର ଲାଗି ସିଙ୍ଗଲ୍ସ ବର୍ଗରେ ପରାସ୍ତ ହୋଇଛନ୍ତି। ଏଥିସହିତ 2019 ୟୁଏସ୍ ଓପନ୍ରେ ତାଙ୍କର ଶେଷ ବିଜୟ ପରଠାରୁ ସେ କ୍ରମାଗତ ଭାବେ 6 ଥର ଲାଗି ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିସ୍କେକ୍ଠାରେ ଆୟୋଜିତ 26ତମ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀକୁ ଆସନ୍ତାକାଲି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର GDP ଅଭିବୃଦ୍ଧି ହାର ରହିଛି 7.8%। ଏହି ଦୃଷ୍ଟାନ୍ତମୂଳକ ସଫଳତା ସରକାରଙ୍କ ବିଭିନ୍ନ ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ଓ ଦେଶବାସୀଙ୍କ ଏ କ୍ଷେତ୍ରରେ ସାମୂହିକ ଶକ୍ତିର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଚିପ୍ ବିନିର୍ମାଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଆଜି ଜାରି କଲେ ସେମିକନ୍ 2.0 ଯୋଜନା ସମ୍ପର୍କିତ ଅଧିସୂଚନା ଏବଂ WTT ଫିଡର ଓଲମ୍ପିକ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରଥମ ଥର ଲାଗି ଟାଇଟଲ୍ ହାସଲ କଲେ ଭାରତର ଅଙ୍କୁର ଭଟ୍ଟାଚାର୍ଯ୍ୟ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି, ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଝାରସୁଗୁଡ଼ା ଜିଲ୍ଲାରେ ବାଳିକା ଶିକ୍ଷା, ନାରୀ ସଶକ୍ତିକରଣ ଓ ସୁରକ୍ଷାକୁ ପ୍ରଶାସନ ପ୍ରାଥମିକତା ଦେଉଛି। ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ତୃଣମୂଳ ସ୍ତରରେ ଆହୁରି ସକ୍ରିୟ କରାଯାଉଛି। ବାଳିକାଙ୍କ ଉଚ୍ଚଶିକ୍ଷା, ମହିଳାଙ୍କ ସମାନ ଅଧିକାର ଓ ସମାଜରେ ସେମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ 1811-1098 ଓ 112 ହେଲ୍ପଲାଇନ୍ ସମ୍ପର୍କରେ ଗ୍ରାମାଞ୍ଚଳରେ ସଚେତନ

0: ବିଭିନ୍ନତା ସୃଷ୍ଟି କରାଯାଉଛି। ସେହିପରି ସାଇବର ବୁଲିଂ, ଅନ୍ଲାଇନ୍ ଠକେଇ ଓ ସାଇବର ଅପରାଧରୁ ମହିଳା ଓ କିଶୋରୀଙ୍କୁ ସୁରକ୍ଷିତ ରଖିବା ନେଇ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଝାରସୁଗୁଡ଼ାକୁ ଶିକ୍ଷା କ୍ଷେତ୍ରରେ ଏକ ମଡେଲ ଜିଲ୍ଲା ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ରହିଛି ବୋଲି ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ କହିଛନ୍ତି।
1: ବାଳିକା ଶିକ୍ଷା, ନାରୀ ସଶକ୍ତିକରଣ ଏବଂ ମହିଳାଙ୍କ ସୁରକ୍ଷା, ଏହି ତିନୋଟି ହେଉଛି ଏକ ସୁସ୍ଥ, ସମାନ ଓ ବିକଶିତ ସମାଜର ମୂଳ ଆଧାର। ତେଣୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ବାଳିକାମାନଙ୍କ ଶିକ୍ଷା ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ନିରନ୍ତର କାର୍ଯ୍ୟ କରୁଅଛି। ବେଟି ବଚାଓ ବେଟି ପଢ଼ାଓ କେବଳ ଏକ ସରକାରୀ ଯୋଜନା ନୁହେଁ, ଏହା ପ୍ରତ୍ୟେକ ଝିଅକୁ ଶିକ୍ଷାର ଅଧିକାର, ସମାନ ସୁଯୋଗ ଓ ସମ୍ମାନଜନକ ଜୀବନ ଦେବାର ଏକ ସାମାଜିକ ସଂକଳ୍ପ ଅଛି। ବାଳିକାମାନଙ୍କ ଉଚ୍ଚ ଶିକ୍ଷାକୁ ପ୍ରୋତ୍ସାହନ, ମହିଳାଙ୍କ ସମାନ ଅଧିକାର ସୁନିଶ୍ଚିତ କରିବା ଏବଂ ସମାଜରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ାଇବା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବାଳିକାଙ୍କୁ ପଢ଼ାଇବା ଅର୍ଥ ହେଉଛି କେବଳ ଜଣେ ଝିଅର ଭବିଷ୍ୟତ ଗଢ଼ିବା ନୁହେଁ, ଏହା ଏକ ପରିବାର, ଏକ ସମାଜ ଓ ଏକ ସମଗ୍ର ଦେଶର ଭବିଷ୍ୟତ ଗଢ଼ିବା।
0: ଝାରସୁଗୁଡ଼ାରେ ଜୁଭେନାଇଲ ଜଷ୍ଟିସ୍ ଆଇନର 10 ବର୍ଷର କାର୍ଯ୍ୟାନ୍ୱୟନ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ପରାମର୍ଶ ବୈଠକ ହୋଇଛି। ଏଥିରେ ଶିଶୁ ଅଧିକାର ସୁରକ୍ଷା, ଶିଶୁ ଅନୁକୂଳ ନ୍ୟାୟ ବ୍ୟବସ୍ଥା, ପୁନର୍ବାସ ଓ ପରିବାର ଭିତ୍ତିକ ଯତ୍ନ ଉପରେ ଆଲୋଚନା ହୋଇଥିଲା। ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଭିତ୍ତିଭୂମି, ପ୍ରଶିକ୍ଷଣ ଓ ଆବଶ୍ୟକ କର୍ମଚାରୀ ମୁତୟନ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ାରେ ସ୍ୱତନ୍ତ୍ର ବିକାଶ ପରିଷଦ ଏସ୍ଟିସି କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଓ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟରେ ଇଲେକ୍ଟୋରାଲ ଲିଟେରାସି କ୍ଲବ ପକ୍ଷରୁ ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସବ୍ୟସାଚୀ ପଣ୍ଡା ଛାତ୍ରୀମାନଙ୍କୁ ଭୋଟର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରିଥିଲେ। 18 ବର୍ଷ ପୂରଣ କରିଥିବା ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଆହ୍ୱାନ ଦିଆଯାଇଥିଲା। କିର୍ମିର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି। ବିଦ୍ୟାଳୟର ଶୈକ୍ଷିକ ମାନ ଓ ଭିତ୍ତିଭୂମି ବିକାଶ ଉପରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। 10ମ ଓ 12ମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର କୋଚିଂ ସହ ଇଂରାଜୀ ଦକ୍ଷତା ବୃଦ୍ଧି, ନୂତନ 100 ଶଯ୍ୟା ବିଶିଷ୍ଟ ହଷ୍ଟେଲ, ବିଜ୍ଞାନ ଓ କମ୍ପ୍ୟୁଟର ଲ୍ୟାବ୍ ଏବଂ ଜଳ ବିଶୋଧନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ବ୍ରଜରାଜନଗରରେ ଖାଦ୍ୟ ନିରାପତ୍ତା ଓ ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରାୟ 25ଟି ହୋଟେଲ, ଢାବା, ରେସ୍ତୋରାଁ ଓ ଫାଷ୍ଟଫୁଡ୍ ଦୋକାନ ଯାଞ୍ଚ କରାଯାଇ 22,000 ଟଙ୍କା ଜରିମାନା ଆଦାୟ ହୋଇଛି। ବାସି ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ସହ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଜବତ କରାଯାଇଛି। ପରୀକ୍ଷା ପାଇଁ 6ଟି ପାଣି ଓ 3ଟି ପନିର ନମୁନା ସଂଗ୍ରହ କରାଯାଇଛି। ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ହୋଇଛି। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏଥିରେ ଯୋଗ ଦେଇଥିଲେ। ଚିଟ୍ଫଣ୍ଡ ଟକେଇ ଓ ସାଇବର ଅପରାଧରୁ ସୁରକ୍ଷା ସହ ବୀମା, ଅଟଳ ପେନ୍ସନ୍ ଯୋଜନା ଓ ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇଥିଲା। ନିୟମିତ ସଞ୍ଚୟ ଓ ବୀମାକୁ ଅଭ୍ୟାସରେ ପରିଣତ କରିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ, ଶୁଣିପାରିବେ ଏହି ସୂଚନା ପରେ। ଆସନ୍ତା 1 ତାରିଖ ମଙ୍ଗଳବାର ଦିନ 1:20 ଶକ୍ତି ରୂପା କାର୍ଯ୍ୟକ୍ରମର ହେଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥର ବିଷୟ ରହିଛି ଜ୍ୱର ସମୟରେ ଶରୀରରେ ଜଳୀୟ ଅଂଶର ଗୁରୁତ୍ୱ ଓ ଆବଶ୍ୟକତା। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ଡକ୍ଟର ଦୀନବନ୍ଧୁ ସାହୁ, ଭେଷଜ ବିଶେଷଜ୍ଞ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଳାହାଣ୍ଡି। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜ ପ୍ରଶ୍ନର ସିଧାସଳଖ ଉତ୍ତର ପାଇପାରିବେ। ଆମ ଫୋନ୍ ନମ୍ବର ହେଲା 0667029562300

0: ଖେଳମେଳା ମନକେ ହେଉଥିବା ରୋଗ ଆର ତାର ପ୍ରତିକାର। ଆମର ବୈଠକକେ ଆସିଛନ୍ ସନ୍ତୋଷ କୁମାର ଶତପଥୀ, ଆଜ୍ଞା ଅଛନ୍ ପ୍ରାଣୀଧନ ନିରୀକ୍ଷକ ମେଦିନୀପୁରରେ। ଆଜି ଆମେ ଆଜ୍ଞାଙ୍କ ସହିତ କଥାବାର୍ତ୍ତା ହେମା କେନ୍ତା କରି ଛେଲମେଳା ମନକେ ହେଉଥିବା ରୋଗକେ ପ୍ରତିକାର କରିହେବା। ତ ଶତପଥୀ ଆଜ୍ଞା ଜୁହାର।
1: ଜୁହାର।
0: ତ ଆଜ୍ଞା ଆପଣ ତ ଜାଣିଥିବେ ଆମର ଚାଷୀ ଭାଇମାନେ ଜାଣିବା ଲାଗି ବି ଗୋଟେ କଥା କହିବାର ଜରୁରୀ।
1: ଆଜ୍ଞା,
0: ଛେଲମେଳା ହେଉଛି ଆମର ଗରିବ ଲୋକର ହେଉଛି ଆଜ୍ଞା ଧନ। ଆଜ୍ଞା
1: ଆଜ୍ଞା,
0: ଇଟାକେ ସେମାନେ କେନ୍ତା ହିସାବରେ ଯତ୍ନ ରତ୍ନ କଲେ ପଇସା ଦୁଇଟା ପାଇପାରିବେ, ଆଉ କାଁ କରି ଯତ୍ନ କଲେ ତାଙ୍କର ଆଗକେ ସୁବିଧା ହେଇପାରବା, ଏ ବିଷୟରେ ଟିକେ କହନ ଆଜ୍ଞା।
1: ଯେତେ ଚାଷ ଅଛେ, ଆମର ଗାଈ ଚାଷ ହେଲା, ଛେଳି ଚାଷ ହେଲା, ମେଣ୍ଢା ଚାଷ ହେଲା, ଯଦି ଆମେ ଠିକ ହିସାବରେ ଦେଖମା
0: ଆଜ୍ଞା,
1: ତାହେଲେ ଛେଳି ଚାଷରେ ଲାଭଟା ଅଧିକ ଆସି କମ୍ ପରିଶ୍ରମ ହେସି। ନମ୍ବର ଏକ ହେଲା ଯେ ଛେଳି ଚାଷରେ ଗୋଟେ ଲୋକ ସେ ଚାହିଁଲା, ଚାଷୀ ଜଣେ କମ୍ ପଇସାରେ ଗୋଟେ ଛେଳି ଚାଷ କରିପାରିବା, ଗାଈଟି ଚାଷ କଲାବେଳକୁ ତାହାକେ ବେଶୀ ପଇସା ଦରକାର ହେବା।
0: ଆଜ୍ଞା,
1: ତେଣୁ କମ୍ ପଇସା ବି ଦରକାର ହେଲା। ଦୁଇ ନମ୍ବର କମ୍ ପରିଶ୍ରମ ହେଲା, ଦାନା ଖର୍ଚ୍ଚା ବି ଗାଈ ଅପେକ୍ଷା ଛେଳିରେ ଟିକେ କମ୍, ତେଣୁ ସେ କମ୍ ଦାନା ଦେବା, କମ୍ ପରିଶ୍ରମରେ ଅଧିକା ଛୁଆ ପାଇପାରିବା। ଯେହେତୁ ଗାଈ ବର୍ଷ ଯାକେ ଗୋଟେ ଛୁଆ ଦେଲାବେଳେ, ଛେଳି ଛଅ ମାସ ପ୍ରାୟ, ଆଜିକାଲି ଛେଳିମାନେ ଦୁଇ ଦୁଇଟା ଛୁଆ ବି ଦେଉଛନ୍, ତେଣୁ ଏକ ବର୍ଷ ହିସାବ କଲେ ପ୍ରାୟ ଚାରିଟା ଛୁଆ ସେ ପାଇପାରିଲା। ଆଉ ଛେଳି ଜଲ୍ଦି ବଢ଼ିଯାଏ, ସେ ଛେଳିର ରେଟ୍ ବି ଅଛି ବର୍ତ୍ତମାନ, ଅଧିକ ଦରରେ ବିକ୍ରି ହେଉଛି, ସେ ଦୃଷ୍ଟିରୁ ଚାଷୀ ଛେଳି ଚାଷରେ ଟିକେ ଅଧିକା ଲାଭ ପାଇପାରିବା ଅନ୍ୟ ଚାଷ ଅପେକ୍ଷା। ଯଦି ଭଲ ଭାବେ ଗୋଟେ ଚାଷୀ କରେ, ତାହେଲେ ତା ପରିବାରଟା ସୁରୁଖୁରୁରେ ଚଳେଇ ପାରିବା ଛେଳି ଚାଷରେ। ତେଣୁ ଛେଳି ଚାଷଟା ଚାଷୀ ଲାଗି ବୋଲି ଗୋଟେ ଉପଯୋଗୀ ଚାଷ, ଗରିବ ଲୋକ ସେଥିଲାଗି ଛେଳିକି ଗାଈ ବୋଲି କୁହାଯାଏ।
0: ତ ଆଜ୍ଞା, ଆମେ ଏଇ ଛେଳି ଚାଷ କରିବା ସମୟରେ କେନ୍ କେନ୍ ବିଷୟକେ ଆମେ ଧ୍ୟାନ ଦେବାର ଦରକାର? ଆଜ୍ଞା,
1: ଯେହେତୁ ଚାଷ ଗୋଟେ କହୁଛୁ, ଆମେ ସବୁବେଳେ ତାର ଆଗକେ ଭାବିକରି ଧ୍ୟାନ ଦେବାକୁ ପଡ଼ିବା। ଛେଳି ଚାଷ କରାଗଲେ ଛେଳି କେନ୍ ଟାଇପ୍ର ଛେଳି ରଖାଯିବା, ଏ ଦୁଇ ନମ୍ବର ଛେଳିମାନଙ୍କୁ ରଖିଲା ସମୟ ତାଙ୍କ ଘର, ତାଙ୍କୁ ଦିଆଯାଉଥିବା ଖାଦ୍ୟ, ଆଉ ତାଙ୍କର ଟୀକାକରଣ ଯେନ୍ଟା ଭ୍ୟାକ୍ସିନ୍ ଦେବାର କଥାଟା, ସେଥିର ଉପରେ ଆମେ ବେଶୀ ଧ୍ୟାନ ଦେବାର କଥା। ଯଦି ଭଲ ଛେଳି ନେଇ ଆଣିବା, ତାହେଲେ ସେ ଛେଳିମାନେ ବେଶୀ ଛୁଆ ଦେଇ ନେଇ ପାରନ୍ତି ଯେଉଁ ସମୟ ଯେତିକି ଦେବାର କଥା, ତେଣୁ ଭଲ ବ୍ରିଡ୍ର ଛେଳି ଆଣିକି ରଖିବାର କଥା। ଦୁଇ ନମ୍ବର ହେଲା ସେମାନଙ୍କୁ ଠିକ୍ ଜାଗାରେ ରଖିବା କଥା, ଯଦି ଗୁହାଳ ଠିକ୍ ହିସାବରେ ନାଇଁ ରଖମା, ତାହେଲେ ଛେଳିମାନେ ତ ରୋଗାକ୍ରାନ୍ତ ହୋଇଯିବେ, ରୋଗ ହେଲା ପରେ ବହୁତ ଅସୁବିଧା ହୋଇଯିବା, ମୋର୍ଟାଲିଟି ତାଙ୍କର ଅଧିକା ହୋଇଯାଏ ସେ ରୋଗ ହୋଇଗଲେ। ତେଣୁ ତାଙ୍କର ବାସସ୍ଥାନ ଉପରେ ଦୁଇ ନମ୍ବର ଆମେ ଧ୍ୟାନ ଦେବାର କଥା। ବାସସ୍ଥାନଟା କଲା ସମୟରେ ମାଟି ଉପରେ ଆମେ ମଚା ଦେଇକରି, ବାଉଁଶର ମଚା ଦେଇକରି ରଖମା, ତାହେଲେ ସେମାନେ ଯେନ୍ ଝାଡ଼ା ପରିସ୍ରା କରୁଥିବେ ସେଟା ବୋହିଯିବା, ଆଉ ସେମାନେ ଭଲରେ ରହିପାରିବେ। ତିନି ନମ୍ବର ହେଲା ଛେଳିମାନଙ୍କୁ ଟୀକା ଦେବାଟା, ଯେନ୍ଟା କହୁଛୁ ଆମେ ଭ୍ୟାକ୍ସିନ୍ ଯେନ୍ଟା କହୁଛୁ, ସେ ଭ୍ୟାକ୍ସିନ୍ ଦେବା ନିହାତି ଜରୁରୀ ହେ, କାରଣ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗମାନେ ହେସି, ସେ ରୋଗ ହେବା ଯଦି ସେମାନଙ୍କୁ ବଞ୍ଚାଇବାଟା କଷ୍ଟ ହୋଇଯାଏ। ତେଣୁ ଠିକ୍ ସମୟରେ ଚାଷୀ ଭ୍ୟାକ୍ସିନ୍ ଦେଇ କହିବାର କଥା, ନାଇଁ ହେଲେ ଟିକେ ଅସୁବିଧା ହେଇପାରେ।
0: ତ ଆଜ୍ଞା, ଆପଣ ତ ଏଇ ଯେନ୍ ରୋଗ ବିଷୟରେ କହିଲେ, ତ ଆମର ଚାଷୀ ଭାଇମାନେ କେନ୍ତା କଲେ ତାର ପ୍ରତିକାର କରିପାରିବେ? ଆଜ୍ଞା,
1: ଚାଷୀ ଭାଇମାନେ ପ୍ରଥମ କଥା, ଆମର ଛେଳିମାନଙ୍କୁ କାଁ କାଁ ରୋଗ ହେସି ସେ ଉପରେ ଟିକେ ଜାଣିବାର କଥା। ତ ଏକ ନମ୍ବର ହେଲା ଯେ ଆମର ସାଧାରଣ ରୋଗ ହେସି, ସେ ରୋଗ ଉପରେ ଚାଷୀମାନଙ୍କୁ ଟିକେ ଆଇଡିଆ ହେବା କଥା। ଫାଷ୍ଟ ହେଲା ପାଟିରେ ଘା ହେଇଯାଇସି, ଚରାଲା ସମୟରେ କଣ୍ଟା ବାଜିଗଲା, କି କେନ ଧାରୁଆ ଜିନିଷ କାଣ ଖାଇଦେଲା, କିମ୍ବା କୌଣସି ବିଷାକ୍ତ ଜିନିଷ ବି ଖାଇଦେଲା ସମୟରେ ଥରେ ଥରେ ପାଟିରେ ଘା ହେଇଯାଇସି। ତ ଏଇଟା ସାଧାରଣତଃ ଆମେ ନିଜେ ଆମର ହିସାବରେ ତା ଟ୍ରିଟମେଣ୍ଟ କରିବା କଥା, ତାହାକେ ଖାଇବା ସୋଡ଼ା ପାଣିରେ ଧୋଇକରି କିମ୍ବା ପଟାସ ପାଣିରେ ଧୋଇକରି ଆମେ ସେ ପାଟି ଘାକେ ଭଲ କରିବା ଚେଷ୍ଟା କରିବା କଥା। ଥରେ ଥରେ ପେଟ ଫୁଲି ଯାଇସି, ବିଷାକ୍ତ ଦ୍ରବ୍ୟ ଖାଇଦେସନ୍, ଘାସ ଖାଇଦେଇକରି ପେଟ ଫୁଲି ଯାଇସି, ଟାଣୁଆ ଖାଦ୍ୟ ଖାଇଦେଲେ ପେଟ ଫୁଲି ଯାଇସି, ତାହାକେ ବି ଆମେ ନିଜେ ପେଟ ଫୁଲାର ବଜାରରେ ବିକ୍ରି ହେଉଛି କେତେ ଜାଣିବାର ଔଷଧ ଗୁଡ଼ାକ, ତାହାକେ ଆଣିକରି ଆମେ ଯଥା ମାତ୍ରାରେ ଖୁଆଇଲେ ଭଲ ହେଇଯାଇପାରିବା। ତ ସାଙ୍ଗେ ସାଙ୍ଗେ ଆମର ସଂକ୍ରାମକ ରୋଗମାନେ ହେସି, ଯେଉଁଥିରେ କି ଛେଳିମାନେ ବିଶେଷ କରି ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ତ ସେ ସଂକ୍ରାମକ ରୋଗର ପ୍ରତିକାର ପାଇଁ ବୋଲି ଆମେ ଯଥା ସମୟରେ ଟୀକା ଦେବାର ଦରକାର ନିହାତି। ଟୀକା ନେଇ ଦେଇକରି ଆମେ ଛେଳି ଚାଷ କରିବାଟା ହିଁ ଆମର ମୂର୍ଖାଇ ବୋଲି ଧରାଯିବା। ତେଣୁ ଟୀକା ଦେବା ଲାଗି ଆମେ ସତର୍କ ଭାବ ପୂର୍ବରୁ ଆମେ ଜାଣିବା କଥା ଯେ କାଁ କାଁ ରୋଗ ହେସି, ଯେଉଁମାନଙ୍କୁ ନିହାତି ଟୀକା ଦେବାର ଆବଶ୍ୟକ। ତ ବର୍ତ୍ତମାନ ସଂକ୍ରାମକ ରୋଗମାନଙ୍କ ଉପରେ ମୁଇଁ ଦୁଇ ଚାରିଟା କହୁଛେ। ଆମର ଗୋଟେ ପିପିଆର୍ ବୋଲି ଗୋଟେ ବେମାରଟେ ହେସି, ପେଷ୍ଟେଡେସ୍ ପେଟିଟ୍ସ ରୁମିନେଣ୍ଟସ୍ ବୋଲି ତାହା କୁହାଯାଏସି। ସେ ରୋଗଟା ହେଲେ ବହୁତ ମାତ୍ରାରେ ଛେଳି ମରିଯାଏସନ୍, ପ୍ରାୟ 90% ଛେଳି ମରବାର ସମ୍ଭାବନା ଥିସି, କିନ୍ତୁ ପ୍ରାରମ୍ଭିକ ସ୍ତରରେ ଯଦି ଆମେ ଚିକିତ୍ସା କରମା ତାହେଲେ ସେମାନେ ଭଲ ହେଇଯିବେ। ତେଣୁ ସେମାନେ ସେ ରୋଗ ହେଲା ସମୟରେ ପ୍ରଥମ କରି ଜ୍ୱର ହେବା, ପାଟିରେ ଘା ହେବା, ତାପରେ ଟେମ୍ପରେଚର 106-107 ପର୍ଯ୍ୟନ୍ତ ରହିଯିବା, ତାଙ୍କର ଝାଡ଼ା ପତଳା ଶେଷ ଅବସ୍ଥାରେ ଆଉ ଦୁର୍ବଳ ହେଇକରି ମରିଯିବେ। ତେଣୁ ସେ ରୋଗର ପ୍ରତିକାର ଲାଗି ବୋଲି ପିପିଆର୍ ଭ୍ୟାକ୍ସିନ୍ଟା ପ୍ରତ୍ୟେକ 6 ମାସରେ ଥରେ 1 ml କରିକି ଚମଡ଼ା ତଳେ ଟୀକା ଦେବା ଦରକାର, ସେଥିରେ ଚାଷୀ ସବୁବେଳେ ସତର୍କ ହେବାକୁ ପଡ଼ିବ। ଦୁଇ ନମ୍ବର ହେଲା ଆମର ଗୋଟେ ଛେଳିମାନଙ୍କର ବସନ୍ତ ରୋଗ ହେସି, ସେ ରୋଗରେ ଦେହ ସାରା ଫୋଡ଼କା ଫୋଡ଼କା ହେଇଯିବ, ଟେମ୍ପରେଚର 106-107 ରହିବ, ସେଥିରେ ବି ଜ୍ୱର ହେବାର ସାଙ୍ଗେ ସାଙ୍ଗେ ଶେଷ ଅବସ୍ଥାରେ ଝାଡ଼ା ବି ହେସି, ପାଟିରେ ବି ଘା ହେଇଯାଇସି, ଆଖିରୁ ପାଣି ବାହାରିସି, ଯାହାର ଫଳରେ ସେଟାକି ଯଦି ଆମେ ଟିକେ ସତର୍କ ନାଇଁ ହେମା ତାହେଲେ ଆମେ କ୍ଷତିରେ ପଡ଼ିଯିବାର ଚାନ୍ସ ଅଛି। ତେଣୁ ତାର ବି ଟୀକା ଦିଆଯାଇସି ପ୍ରତ୍ୟେକ 6 ମାସରେ ଥରେ ଲେଖା, ସେ ଟୀକାକେ ଚାଷୀ ଚାହିଁକରି ସୁବିଧା ଦେଖିକରି ଡିପାର୍ଟମେଣ୍ଟ ସାଙ୍ଗେ ସମ୍ପର୍କ ରଖିକରି ଟୀକା ଦେବାର କଥା।
0: ତ ଆଜ୍ଞା, ଏଇଟା ତ ଆପଣ ରୋଗ ବିଷୟରେ କହିଲେ, ତ ଆମର ଚାଷୀ ଭାଇମାନେ ଜାଣିବାର ଲାଗି ଚାହୁଁଛନ୍ ଯେ ଏସବୁ ରୋଗ ହେଲେ ସେମାନେ କେନ୍ ପାଖେ ନିକରି ତାଙ୍କର ଛେଳିମେଳାକେ ଦେଖେଇ ପାରିବେ?
1: ଚାଷୀମାନେ ସବୁବେଳେ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ କିମ୍ବା ନିକଟସ୍ଥ ପ୍ରାଣୀ ସହାୟକ କେନ୍ଦ୍ର ସହିତ ସମ୍ପର୍କ ରଖିବା ଦରକାର, ଆଉ ଭବାନୀପାଟଣାରେ ବି ଅଛେ, ତାର ଆଖପାଖ ଅଞ୍ଚଳରେ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ସବୁ ଅଛେ, ସେ ଜାଗାକେ ଯାଇକରି ସେମାନେ ପ୍ରତିକାର ବ୍ୟବସ୍ଥା କରିପାରିବେ। ପ୍ରତିକାର କରିବାର ଲାଗି ବୋଲି ସେମାନେ ବିଭାଗୀୟ କର୍ମଚାରୀମାନଙ୍କ ସହିତ ଟିକେ ଯୋଗାଯୋଗ ରଖିକରି ଠିକ୍ ସମୟରେ ଟୀକା ଦେବାର ଲାଗି ଚେଷ୍ଟା କରାଯାଏ।
0: ତ ଆଜ୍ଞା, ଏଇଟା ତ ଆପଣ ସାଧାରଣ ରୋଗ ବିଷୟରେ କହିଲେ ଛେଲ୍ ମେଡ଼ାମାନଙ୍କର।

0: ତ ଏନ୍ତା ବି କିଛି ରୋଗ ଅଛେ ଯେନ୍ଟା କି ଆମର ଚାଷୀ ଭାଇମାନେ ନାଇଁ ଜାଣୁ, ଆର୍ ଆମର ଅଞ୍ଚଳରେ ବି କମ୍ ଦେଖା ଦେସି, ଯେତେବେଳେ ବି ଦେଖା ଦେସି ସେତେବେଳେ ଆମର ଛେଲ ମେଣ୍ଢା ମରବାଟା ନିଦାନ। ତ ସେନ୍ତା କିଛି ରୋଗ ଅଛେ କି? ଆଜ୍ଞା
1: ଅଛେ, ବହୁତ ରୋଗ ଅଛେ
0: ଆଜ୍ଞା,
1: ଯେନ୍ଟାକି ଚାଷୀ ଜାଣି ନାଇଁ ପାରେ। ପ୍ରଥମ କଥା ହେଲା, ହଠାତ୍ ତାର ନାକରୁ ରକ୍ତ ବାହାରସି,
0: ଆଜ୍ଞା,
1: ଏପିଷ୍ଟାକ୍ସିସ୍ ବୋଲି ତାହା କହିସନ୍। ସେଟା ହୁଏତ ଗରମ କାରଣରୁ ହେଇଥାଇପାରେ, କିମ୍ବା କୌଣସି ଜାଗାରେ ମାଡ଼ ହେଇଗଲା, କିମ୍ବା କିଏ ପିଟି ଦେଲା, ତାହେଲେ ବି ସେ ଟାଇପ୍ର ହେଇଥିସି। ତେଣୁ ଆମେ ଜାଣିଲା ପରେ ତାର ପ୍ରତିକାର କରିବା ଦରକାର, ବରଫ କିମ୍ବା ଥଣ୍ଡା ପାଣି ଆଣିକି ତାର ମୁଣ୍ଡରେ ଦେଲେ ସେଥିରୁ ଭଲ ପାଇଯାଇଛି। ତା ସାଙ୍ଗେ ସାଙ୍ଗେ ଆମର ମୁଖ୍ୟ କଥା ହେଲା ଯେ କୃମି ଔଷଧ ନେଇ ଦେଲେ ଆମର ଛେଳିମାନେ କୃମିରେ ଆକ୍ରାନ୍ତ ହେଇଯାଇସନ୍, ଆଉ ବହୁତ ମୃତ୍ୟୁ ମୁଖରେ ପଡ଼ସନ୍। ତ କୃମି ଲାଗି ବୋଲି ନିହାତି ଆମେ ପ୍ରତ୍ୟେକ 3 ମାସେ ଥରେ, ପ୍ରଥମ ଯେତେବେଳେ ଛୁଆ ଜନ୍ମ ହେବା ତାର 1 ମାସରୁ ଷ୍ଟାର୍ଟ କର୍ମା, 7 ଦିନ ପରେ ଆଉ ଥରେ ସେକେଣ୍ଡ ଡୋଜ୍, ଫେର 15 ଦିନ ପରେ ଆଉ ଥରେ ଗୋଟେ ଡୋଜ୍ ଦେଲା ପରେ ପ୍ରତ୍ୟେକ 3 ମାସରେ ଥରେ ଥରେ ଆମେ କୃମିର ଔଷଧ ଦେଇପାର୍ମା। ଦେଲେ ସେମାନଙ୍କ ଦେହ ଭଲ ରହିବା ଆଉ ସେମାନେ ସୁନ୍ଦର ଭାବେ ବଢ଼ିପାରିବେ। ଆମର ଛେଳିମାନଙ୍କର ଚମଡ଼ା ଉପରେ ବି ଥରେ ଥରେ ଉକେନ୍ ହେସି, ଗୋଇରା ହେସି, ତେଣୁ ସେ ଉକେନ୍ ଗୋଇରା ଲାଗି ବୋଲି ଆମେ ଚାହିଁଲେ ସେମାନଙ୍କୁ ଗୋଟେ ଇଞ୍ଜେକ୍ସନ୍ ଆସି ଆମ ବଜାରରେ ଆଇଭରମେକ୍ଟିନ୍ ବୋଲିକରି, ସେ ଇଞ୍ଜେକ୍ସନ୍ ଯଦି ଆମେ ଦେମା ଚମଡ଼ା ତଳେ 1 ml କରିକରି ପ୍ରତ୍ୟେକ ମାସେ ଥରେ ଥରେ, ତାହେଲେ ତାଙ୍କ ଚମଡ଼ା ବି ଭଲ ରହିବା ଆଉ ସେମାନେ ଉକେନ୍ ଗୋଇରାରୁ ମୁକ୍ତି ପାଇଯିବେ। ଆହୁରି ବି ସେମାନଙ୍କ ପାଖେ ବିଭିନ୍ନ ରୋଗ ହେସି କୃମିର ରୋଗ ଗୁଡ଼ାକ, ତେଣୁ ଆମେ ନିର୍ଦ୍ଦିଷ୍ଟ ସମୟରେ ଠିକ୍ ସମୟରେ ଯଦି ଆମେ କୃମିର ଔଷଧ ଦେଉଥିମା ପ୍ରତିକାର କରିବାର ଲାଗି ବୋଲି, ତାହେଲେ ସେମାନଙ୍କୁ ଆଉ କୃମି ରୋଗ ନେଇ ହୁଏ, ଆଉ କୃମି ରୋଗ ନେଇ ହେଲେ ସେମାନେ ଭଲ ପଡ଼ିପାରିବେ, ତାଙ୍କ ମାଂସ ବି ଟେଷ୍ଟ ରହିବା ଆଉ ଚାଷୀ ବି ଭଲ 2 ପଇସା ପାଇପାରିବେ।
0: ଆଜ୍ଞା, ତ ଆଜ୍ଞା ଶେଷ ଗୋଟେ କଥା କହନ୍, ଯେ ଆମର ଯେତିକି ବି ପଶୁପକ୍ଷୀ ଅଛନ୍ତି ବିଶେଷ କରି ଛେଲ ମେଣ୍ଢା ମାନେ, କାଣ ହେସି କି ଗୋଟେ ପଶୁ ଯେତେବେଳେ ପଡ଼ିଦେସି ନେଇ ଉଠିପାରେ, ତ ସେତେବେଳେ ଆମେ ତାର ଶେଷ ଅବସ୍ଥା ବୋଲି ଚିନ୍ତା କରୁଛୁ, ବିଶେଷ କରି ଛେଲ ମେଣ୍ଢା ମାନଙ୍କର ଲାଷ୍ଟ ଷ୍ଟେଜ୍ ବୋଲି ଆମେ କେନ୍ତା ଜାଣିବା? ଆଜ୍ଞା
1: ଆଜ୍ଞା, ଆମେ ତ ଚିକିତ୍ସକ ହିସାବରେ ଲାଷ୍ଟ ଷ୍ଟେଜ୍ ବୋଲି କିଛି ନେଇ ଭାବୁ, କାରଣ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବି ଚେଷ୍ଟା କରାଯାଏ ଯେ ଭାଇଲ ବଞ୍ଚିଯାଇପାରେ।
0: ଆଜ୍ଞା,
1: ତେଣୁ ଆମର ଯାହା ବ୍ୟବସ୍ଥା ଅଛି ତାହା କରିଦେଖସୁ, ନାଇଁ ହେଲା ପରେ ମରିଗଲେ ଆଉ କାଣା କରାଯାଇପାରେ, କିନ୍ତୁ ଆମେ ଚେଷ୍ଟା କରୁଛୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ, ଲାଷ୍ଟ ଷ୍ଟେଜ୍ ବୋଲି ଆମେ କିଛି ଗଣନା ନେଇ କରୁ।
0: ତଥାପି ଗୋଟେ ପ୍ରାଣୀ ସିରିୟସ୍ ଅଛି, ତାର ସିରିୟସ୍ ବୋଲି କେନ୍ତା ଜାଣିବେ?
1: ପଲ୍ସ କମି ଯାଇଥିବା, ନାଡ଼ିଟା ତାର ନେଇ ଆସୁଥିବା, ଆମର ଗୋଟେ କଳାହାଣ୍ଡିଆ ଭାଷାରେ ଅଛି ମୁଡ଼ ଗାଜିଲେ ଗଲା ବୋଲିକରି, ଯଦି ପ୍ରାଣୀ ମୁଡ଼ ଗାଜିଦେଲା ତାହେଲେ ସେ ସିରିୟସ୍, ଏଇଟା ତାମାନେ ଗୋଟେ ଟାଇପ୍ର କୁହାଯାଇପାରେ। ତେଣୁ ଏଇ କଥାଟା ପ୍ରଭାତଟାକେ ମୁଇଁ ଗ୍ରହଣ କରୁଛି, ଯେହେତୁ ବହୁତ ଜାଗାରେ ଯିଏ ମୁଡ଼ ଗାଜିଦେଲା ସେ ଜାଗାରେ ବଞ୍ଚାବାଟା କଷ୍ଟ ହେଇଯାଇସି। ଗୋଟେ ଛେଳି ଯଦି ଭାତ କି ଡାଲି ଖାଇଦେଲା ବାସିଟା, ତାହେଲେ ସେ ମୁଡ଼ ଗାଜିଦେଲା ମାନେ ଆଉ ତାହାକେ ବଞ୍ଚାବାଟା ବହୁତ କଷ୍ଟ ହୁଏ। ତେଣୁ ସେଥିଲାଗି ଦୃଷ୍ଟି ଦେବା କଥା ଛେଳି ଚାଷ କଲା ସମୟରେ, ଯେ ଆମେ ବାସି ଜିନିଷ ଯଦି ଆମର ପାଖେ ଯେ ବଳି ରହିଲା ଭୋଜି କିମ୍ବା ଏଥିରୁ ବାସିଟା, ତାହେଲେ ତାହାକେ କେନ୍ତା ନେଇଦେମା। ଆଉ ଏଇଟା ହେଉଛି ଲାଷ୍ଟ ଷ୍ଟେଜ୍ ବୋଲି କୁହାଯିବା, ଯେ କୌଣସି ଜାଗାରେ ମୁଡ଼ ଯଦି ଗାଜିଦେଲା ପଶୁ ବୋଲେ ସେ ଆଉ ବଞ୍ଚିବାରଟା କଷ୍ଟ ହେଇଯାଇସି। କିନ୍ତୁ ଆମେ ଚେଷ୍ଟା କରୁସୁଁ, କେତେ ଜାଗା ବ୍ୟତିକ୍ରମ ବି ହେସି ଦେଖସୁଁ, ମୁଡ଼ ଗାଜିଥିଲା ଟିକେ ବଞ୍ଚିଯାଏସନ୍, ଆଉ କେତେ ଭଲଟା ବି ମରିଯାଏସନ୍ ଉପଯୁକ୍ତ ଚିକିତ୍ସା କଲା ପରେ ବି। ତେଣୁ ଲାଷ୍ଟ ଷ୍ଟେଜ୍ ୱାର୍ଡ଼ଟା କହିଲେ ଆମେ ତାହାକେ ଗ୍ରହଣ ନାଇଁ କରୁ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମରବା ପର୍ଯ୍ୟନ୍ତ ଲାଷ୍ଟ ଷ୍ଟେଜ୍ ବୋଲି କୁହାଯାଇ ନେଇ ପାରେ।
0: ତ ଆଜ୍ଞା, ଏ ଉପରେ ଆଉ କିଛି ଆପଣ କହିବାର ଲାଗି ଚାହୁଁଛନ୍ତି କି? ଚାଷୀ ଭାଇମାନଙ୍କ ଲାଗି,
1: ଚାଷୀ ଭାଇମାନଙ୍କ ଲାଗି ଗୋଟେ ଆହ୍ୱାନ ଦେବାର ଲାଗି ମୁଇଁ ଗୋଟେ ଛୋଟିଆ ଗୀତଟେ ଲେଖିଛେ ନବାକ୍ଷରୀ ଛନ୍ଦରେ, ମୁଇଁ ସେଟାକି ପଢ଼ବାକେ ଚାହୁଁଛେ। ଛେଳିଟି ଘରେ ବନ୍ଧା ଥିଲେ ରାତି ଅଧରେ ଟଙ୍କା ମିଳେ, ଛେଳି ହିଁ ଗରିବର ଗାଈ ତା ଜନ୍ମ ଗରିବର ପାଇଁ, ଗରିବ ବାନ୍ଧବ ସମାନ ରଖ ଏ ଗରିବର ମାନ, ଅତି ଉତ୍ତମ ଛେଳି ଚାଷ ଯଦି ଅଧିକ ଲାଭ ଆସ, ଯା ଘରେ ଥାନ୍ତି ଛେଳି ପୋଲ ତା ଘରେ ଟଙ୍କା ଝଲମଲ, କଅଁଳ ପତ୍ର ଘାସ ଡାଳ ଛେଳିର ରୁଚିର ଆହାର, ରଖିବ ଏହି ଉଚ୍ଚ ସ୍ଥାନେ ସୁଖେ ଖାଇବେ ଛେଳିମାନେ, ଶୁଖିଲା ସଫା ଗୁହାଳରେ ଛେଳି ରହନ୍ତି ଆଗ୍ରହରେ, ଗୁହାଳ ଭଲ କଲେ ଉଚ୍ଚ ଛେଳି ସାଧୋଇ ତା ଶୌଚ, ବାଉଁଶ ମଞ୍ଚା ଯେବେ ଥିବ ନୂତନ ରହି ଗଳିଯିବ, ସନ୍ତସନ୍ତିଆ ଘରେ ଭାଇ ଛେଳିର ବଂଶ ବଢ଼େ ନାହିଁ, ଯଥା ସମୟ ଦେବ ଟିକା ଏକଥା ଆଗ କର ଶିକ୍ଷା, କୃମି ବିନାଶୀ ଔଷଧ ଦେଲେ ହୁଏ ଫଳପ୍ରଦ, ଟିକା ଦେବାରେ ଅବହେଳା ବୁଡ଼ାଇ ଦିଏ ଚାଷୀ ଭେଳା, ଚିକିତ୍ସା ଠାରୁ ପ୍ରତିକାର ଉତ୍ତମ କଥା ଏ ବିଚାର।
0: ଯା ହଉ ଶତପଥୀ ଆଜ୍ଞା, ଆପଣ ଛେଳି ରୋଗ ବିଷୟରେ ଛେଳିକି କେନ୍ତା ଯତ୍ନ ରତନ କରିପାରିବେ ସେ ବିଷୟରେ ଆପଣ କବିତା ଆକାରରେ କହିଲେ, ତ ଆମର ଶ୍ରୋତାବନ୍ଧୁମାନେ ଶୁଣିଲେ, ଆଉ ଆପଣ ଯେଉଁ ରୋଗର ନିରାକରଣ ବିଷୟରେ କହିଲେ ସେଟା ବି ଆମର ଶ୍ରୋତାବନ୍ଧୁମାନେ ଜାଣିଲେ, ବହୁତ କିଛି ଜାଣିପାରିଲେ ସେମାନେ। ଯଦି ଏହି ହିସାବରେ ସେମାନେ ଯଦି ଯତ୍ନ ରତନ କରିବେ ନିଶ୍ଚିତ ଭାବରେ ଛେଳି ପାଳନ କରିକରି ପଇସା ଦୁରିଆ ପାଇପାରିବେ, ଆଉ ତାଙ୍କର ଆର୍ଥିକ ସ୍ଥିତି ବି ଉନ୍ନତି ହେଇପାରିବା। ଆଜ୍ଞା, ଆଜି ଆମର ବୈଠକ ଆସିଥିବାରୁ ଆପଣଙ୍କୁ ଆମର ଶ୍ରୋତାବନ୍ଧୁମାନଙ୍କ ତରଫରୁ ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର। ଆଜ୍ଞା
1: ଆଜ୍ଞା, ଜୁହାର।
2: ଶୁଣିଲି ରେ ଭେ, ଯେନ୍ତା ସୁନ୍ଦରା କରି ବିଶେଷଜ୍ଞ ଆଜ୍ଞା କହିଦେଲେ, କେତେ ନୂଆ କଥା ଜାଣି ହେଲା, ଖାଲି ଜାଣି କରି ଶୁନି କରି ତୁମ ପର ଦେଲ ତ ନେଇ ହିଏ ନା, ଚାଷ କାମ ନେ ଲଗାବାକେ
3: ପଡବା। ଜ୍ଞାନ କୁଶଳ ଗୋଟେ ମୂଲ କଥା, ଯଦି ଜ୍ଞାନ କୁଶଳ ନେଇ ଲଗେଇ କରି ତୁଇ ଚାଷ କାମ ନେ ବିଲୁ ବେଲେ ତୋର ଡେନା ବାହାକେ ମାଝି ମାଝି ଦିନ ସରିଯିବା।
2: ହଏ ରେ ଭେ, ହେତିର ଲାଗି ତ ନୂଆ କଥା ଜାଣବା ଲାଗି ଶିଖିବା ଲାଗି ଆମେ ବୈଠକ କେ ଆସିଥିସୁଁ।
3: ହଇ ନୂଆ କଥା ବ୍ୟବହାର କଲୁ, ନୂଆ କୌଶଳ ବ୍ୟବହାର କଲୁ ବେଲେ ନାନୀ କମ କାମ କବାର ନେ ବି ଖୁବ ଚାଷ ଉପଜେଇ ପାରମୁ।
2: ହଏ
3: ନାନୀ, ଏଟା ତ ବିଶେଷଜ୍ଞ ଆଜ୍ଞାର କଥା ଶୁଣିଲୁ ବୋଲ,

0: ମାତର ଗୋଟେ ଅସଲି କଥା
1: ଚାଷୀ ଭାଇ ଭଉଣୀ ମାନଙ୍କର ସାଙ୍ଗେ କଥା ହେବାଟା ତ
0: ହୋଇ ହୋଇ ହୋଇ ତୁ ହେନ୍ତି ମୁଇଁ ଚାଷୀ ଦଦା ଗୋଟେ ସଙ୍ଗେ କଥାବାର୍ତ୍ତା ହେଇଛେ ବୋଲନୁ ତୁ ମୋର ପାଖେ ବସି କରି ଶୁନ
2: ଚାଷୀ ଦଦା ଜୁହାର
3: ଜୁହାର ଜୁହାର
2: ତ ଆମର ଚାଷୀ ଦଦା ମାନକେ ଆପଣଙ୍କର ପରିଚୟ ଟିକେ ଜଣେଇ ଦିଅନ୍
3: ମୁଇଁ ସୁବଲ ବୁଦିଆ ମୋର ଗାଁ କନକପୁର ବ୍ଲକ ଭବାନୀପାଟନା ଜିଲ୍ଲା କଳାହାଣ୍ଡି
2: ତ ଆମର ଚାଷୀ ଦଦା ମାନେ ତ ଦଦା ବାନିକେ ବାନି ଚାଷ କରସନ୍ ଆର ଏବେ ଆପଣ କହନ୍ ଯେ କାଁ କାଁ ଚାଷ କରିଛନ୍
3: ଏବେ ଚାଷ ବୋଲେ ବିନ୍ସ ବୁରବୁଟି ଆଉ କରଲା କାକେର ଜହ୍ନି ସବୁ କରାହେଇଛି ତା ସାଙ୍ଗେ ସାଙ୍ଗେ ଧାନ ବି ଅଛି ଆଖୁ ଅଛି
2: ତ ଦଦା ଆପଣ ଏବେ କହୁଛନ୍ ଯେ ଶାଗ ଡାଲ ଚାଷ କରିଛେ ବୋଲିକରି ଯେ ଏଇ ଶାଗ ଡାଲ ଚାଷ କରବା କେନ୍ତା ଇଚ୍ଛା କଲେ
3: ତ ଆମେ ଆଗରୁ ଏଗା କରି ଆସୁଛୁ ଯେନ୍ ଦିନ ଠାନୁ ଆମେ ଚାଷ କଲୁ ହେତକି ଦିନ ଠାନୁ ଆମେ ଚାଷ କରି କରି ଆସୁଛୁ
2: ତ ଆମେ ଦେଖୁଛୁ ଯେ ଦଦା ଆପଣଙ୍କର ବେର ନେ ବୁରବୁଟି ଚାଷ ଖୁବ କରିଛନ୍ ତ ଏଇ ବୁରବୁଟି ଚାଷଟା କେନ୍ତା କେନ୍ତା କରି କରିଛନ୍ ଦଦା
3: ଜମିକେ ଧୁନ୍ଧୁଲାକେ ଜୁତି ଦେଲୁ ତାପରେ ଚେୟାର ବନେଇ କରି ଏବେ ସବୁ ତାର ଫିଟିଂ ନେ ଆମର ଟେନିସ ନେ ଚାଲିଛେ ଚାଷ
2: ତ ଏଇଟା କେତେ କେତେ ଦୂରେ ଗୋଟେ ଗୋଟେ ବୁନ୍ଦ ରୂପିଛନ୍ ଦଦା
3: ତିନ ଫୁଟ ବୋଇ ସାଢେ ଚାର ଫୁଟ ଚୌଡ଼ା ଅଛେ ଚାର ଫୁଟ ଚୌଡ଼ା ଅଛେ ତିନ ଫୁଟ ବୁନ୍ଦେ ବୁନ୍ଦ ଅଛେ
2: ତ ଏଇଟା କେନ୍ କିସମର ବୁରବୁଟି ହେ
3: ଏଇଟା ଆମର ନାମଧାରୀ ବୁରବୁଟି ଆର ଗୋମତି ବୁରବୁଟି ମିଶିକି ଅଛି
2: ଆମେ ତ ଯେନ୍ ଚାଷ କଲେ ବି ବିହନ ଗୋଟେ ଆଗ ଡଗରାସୁ ତ ଇ ଯେନ୍ ବୁରବୁଟିର ବିହନ ଆପଣ କେନୁ ଆଣିଛନ୍
3: ମାନିପାଟନା ଦୁକାନୁ ଆଣିଛନ୍
2: ତ ଇ ବୁରବୁଟି ଆଣିକରି ରୁପଲେ
3: ହଏ ହଏ
2: ତ ରୁପି କରି କେତେ ଦିନ ଗଲେ ଏଇଟା ଡିର୍ ମାଲୁଛେ
3: ଏଇଟା ରୁପି କରି ପଇଁଚାଳିଶ ଦିନ ଦିନ ଫଲ ବାହାରି ଯିବ ନା
2: ତ ଏଇଟା କୁଡ଼ା କୋଷା ବି ଦଉଛନ୍ କି ଦଦା
3: ହଁ କୁଡ଼ା କୋଷା ତିନ ଥର ପୁଣି କୁଡ଼ା କୋଷା ସବୁ ଲଡ଼ା ଲୁଟି ଘାସ ପଛା ପୋଛି ଚାଲୁଛି
2: ତ ଆମେ ତ ଯେନ୍ ଚାଷ କଲେ ବି ଖତ ସାର ଖଣେ ଦେସୁ ଆର ଏଇ ବୁରବୁଟି ଚାଷରେ ଖତ ସାର ସେ କେନ୍ କେଟା ବ୍ୟବହାର କରିଛନ୍
3: ଆମେ ଏଇନେ ଡିଏପି ପଟା ଚିରୁଆ କାର ସୁପର କରି ବ୍ୟବହାର କରୁଛୁ ରୁପଲା ମଝିରୁ ଲଗାଲା ବେଳକୁ ସୁପର ଦଉଛୁ ତାପରେ କୁଡ଼ିଲା ବେଳକୁ ଡିଏପି ଦେଇକୁ ତାପରେ ୟୁରିଆ ପଟା ସୁପରେ ଉପରେ ଟିକେ ଦେଇ ନଉଛୁ
2: ତିନ ଥର ଦଉଛନ୍ ତ ଗୋବର ଖତର ବ୍ୟବହାର କରୁଛନ୍ କି
3: ଗୋବର ଖତ ବୋଲେ ଆମର ଜିଆ ଫିଟ୍ ଅଛି ଜିଆ ଫିଟ୍ର ଆମେ କେଜେ ପାଖା ପୁଣି ଗୋଟେ ଗୋଟେ ଗଛ ନେଇ
2: ତ ଆମର ଚାଷ କେ ତ ଦଦା ମଜା ମଜା ନେ ରୋଗ ପୋକ ମାନେ ବି ଖାଇ ଯାଇସି ଆର ଏଇ ବୁରବୁଟି ଚାଷ ନେ ହେନ୍ତି କେନ୍ତା କେନ୍ତା ପ୍ରକାର ରୋଗ ମାନେ ଲାଗୁଛେ
3: ହଁ ବୁରବୁଟି ରୋଗ ଲାଗୁଛେ ଗରମ ପାଗ ଲାଗି ରୋଗ ଟିକେ ଲାଗୁଛେ ତାକୁ ମେଡିସିନ ପତ୍ର ୟୁଜ୍ କଲେ ଠିକ ହେଇଯାଉଛେ
2: ତ ଆମେ ଦେଖୁଛୁ ଯେ ଦଦା ବୁରବୁଟି ନେ ଲାଖି ବସି ଯାଇସି ତ ଏଇ ଲାଖି ଯେନ୍ ବସି ଲାଖି ରୋଗ କେ ଦୂର କରବାର ଲାଗି କେଁ କେଁଟା ମାନେ ଦେସ ଏଇଟା ଉଷ କଷା
3: ମନେ ବୋଲେ ଆଗ ଫାର୍ଷ୍ଟ ମାଲାଥାନ ପ୍ରାଇମ ଦଉଛୁ ନେଲେ ଯଦି ନେଇ ହେଲା ବୋଲେ ପ୍ରଫିନ ଫସ୍ ବି ଦଉଛୁ ତାପରେ ମେଡିସିନ ରୋଗ ପୋକ ଲାଗବା ବୋଲେ ଆମେ ବେଟ୍ରିନସ୍ ଦଉଛୁ
2: ତ ଆପଣ ତ ସବୁ ଯେନ୍ ଔଷଧ କଥା ଦଉଛନ୍ ଏଇଟା କାହାକେ ପଚାରି କରି ଦଉଛନ୍
3: ଗ୍ରାମ ସେବକ ପଚାରି କରି ଦଉଛନ୍
2: ତ ଯେନ୍ ବୁରବୁଟି ଏଇଟା କେଡ଼େ ଖଣ୍ଡେ ଜାଗା ନେ କରିଛନ୍ ଦାଦା
3: ଏବେ ଆରାଉରି ଏକ ଏକର ଅଶୀ ଡିସମିଲ ପାଖ ପାଖ ଏବେ
2: ତ ଏକ ଏକର ଅଶୀ ଡିସମିଲ ବୁରବୁଟି ଚାଷ ନେ କେତେ ପୁରା ଖର୍ଚ୍ଚ ହେଇଛେ
3: ଖର୍ଚ୍ଚା ବୋଲେ ଏବେ ପଚାଶ ହଜାର ପାଖ ପାଖ ଖର୍ଚ୍ଚ ହେଇଛି
2: ତ ଏଇ ଯେନ୍ ବୁରବୁଟି ବନେ କରି ହେଲେ କେତେ ପୁରା ହେବା ଦାଦା
3: ଲକ୍ଷେ କୋଡ଼ିଏ ପଚିଶ ହଜାର ଟଙ୍କା ଉଠା ହେବା
2: ତ ଦାଦା ଜଳ ହିଁ ଜୀବନ ପ୍ୟାନ୍ ନେଇଥିଲେ ତ ଚାଷ ନେଇ ହେଇପାରେ ତ ଏଇ ପାଣି ସୁବିଧା ସେ କେଁଟା କରିଛନ୍
3: ପାଣି ବୋଲେ ଆମର ଘରେ ସବୁ ଏଲ୍ ଆଇ ପଏଣ୍ଟ ସବୁ ଜମି ବାଡ଼ି ସବୁ ଏଲ୍ ଆଇ ପଏଣ୍ଟ ବସିଛୁ ଟ୍ରିପ୍ ବି ବସିଛି ପାଣିର ଅସୁବିଧା ନାହିଁ
2: ତ କଥା ନେଇ ଅଛେ ଦାଦା ଚାଷ କାମ ଯାହାର କେଡ଼େ ସୁଖ ତାହାର ତ ଆପଣ ଚାଷ କରିକି କେତେ ଖୁସି ନେଇ ଅଛ
3: ବହୁତ ଖୁସି ନେ ଅଛ
2: ପରିବାର ଚଲୁଛନ୍
3: ହଁ ଚଲି ଯାଉଛୁ
2: ତ ଆର ଗୋଟେ କଥା ଦାଦା ଆମେ ସବୁ ଚାଷ କରମୁ ଫଲ ବି ଫଲାମୁ ତ ବିକା ଭଞ୍ଜାର କଥା ଗୋଟେ ବି ଅଛେ ତ ଏଇ ବିକା ଭଞ୍ଜା ସେ କେନ୍ କରୁଛନ୍
3: ବିକା ଭଞ୍ଜା ବୋଲେ ଟିକେ ଆମେ ଟାଇମ୍ ଦେଇ ନେଇ ପାରୁଛୁ ଗାଁରୁ ଏକା ସବୁ ବେପାରୀ ମାନେ ନଉଛନ୍ ନେଇକରି ସେମାନେ ବିକି କରି ପଇସା ପତ୍ର ଆଣି ଦଉଛନ୍
2: ତ ଆମର କଳାହାଣ୍ଡି ଅଞ୍ଚଳରେ ଯୁବକ ଭାଇ ମାନେ ଚାଷବାସ ନେଇ କରିକି ବାହାରକେ ଦାଦନ ଖଟବାକେ ପଲେଇ ଯାଉଛନ୍ ତ ସେମାନଙ୍କେ ଆପଣ କାଣା କହିବେ
3: ନାଇଁ ତ ଯିବା କଥା ଆମ କଳାହାଣ୍ଡି ଚାଷବାସ କରି କରି ଖାଇଲେ ସବୁ ଚଲି ପାରମୁ ଆମେ ତ କରି କରି ହେମିତି ଚଲୁଛୁ ନା
2: ତ ଦାଦା ଏଇଟା ତ ଗଲା ଚାଷର କଥା ଏବେ କହନ୍ ଯେ ଆପଣ ପରିବାର ସେ କିଏ କିଏ ଅଛନ୍
3: ଆମ ପରିବାର ବୋଲେ ଆମେ ଦୁଇ ଜଣ ଆଉ ଝିଅ ଦୁଇଟା ପିଲା ଗୋଟେ
2: ତ ଦାଦା ଆପଣ ତ ବଢିଆ ବଢିଆ କଥା ମାନେ କହିଲେ ଆମ ଚାଷୀ ଦଦା ମାନେ ଶୁଣିଲେ ଆପଣଙ୍କ କଥାକେ ଗୁଆଁଟକେ ଧରିକରି ଯଦି ଚାଷ କାମରେ ଲଗାବେ ବେଲେ ଆପଣ ଭଳିଆ ଚାଷବାସ କରିକରି ସେମାନେ ପରିବାରକେ ସୁରୁଖୁରୁ ନେ ଚଲେଇ ନେବେ ତ ଆପଣ ଏତେ କଥା କହିଥିବାରୁ ଆପଣଙ୍କେ ଆମର ଅନୁଷ୍ଠାନ ତରଫରୁ ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଦଦା
3: ଜୁହାର ଜୁହାର
1: ଶୁଣିଲି ରେ ଭେ ଯେନ୍ତା ଗୋଟେ ଗୋଟେ କରି ପଚାରି ନେଲୁ ଚାଷୀ ଦଦା କେ ସେ ବି ହିନ୍ତି କରି ଉତ୍ତର ଦେଲେ କେତେ ତାଙ୍କର ବିଷୟ ନେ ଜାନି ହେଲା
0: ଜାନି ତ ହେଲା ମାତର ଇ ଚାଷୀ ଦଦା ଯେନ୍ ହିପା ସେ ଭିଡ଼ିଛନ୍ ସବେ ଲୋକ ଆମକେ ଭିଡ଼ବାର ପଡ଼ବା
1: ହଁ ଆମେ ଯଦି କାମ ଭିଡ଼ଲୁ ବେଲେ ରେ ଭେ ଆମେ ସଫଲ ହେମୁ
0: ସଫଲ ତ ହେମୁ
1: ମାତର କ ଶୁନୁ ତୋର ମୋର କଥାବାର୍ତ୍ତା ଭିତରେ କେତେ ଜଲ୍ଦି ସମୟ ଗଡି ଗଲା
0: ମୁଇଁ ତ ନି ଜାନବାର ନା ବୋଲୁ
1: ହୋଏ ତୁଇ ତ କଥାବାର୍ତ୍ତା ହଉଥିଲେ ହଉଥିସୁ ନା ମାତର କରେ ଭେ
0: ହୋଇ
1: ଏ ଦେଖିନୁ ସମୟ କହିଲା ନା ଜ ଜ ବୋଲି କରି ସମୟ ହେଲେ ବୈଠକ ଛାଡ଼ବାକେ ପଡ଼ବା
0: ତ
1: ଯିବା ଆଗନୁ ନା ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍ ଆମର ଚାଷୀ ଭାଇ କକା ଦଦା ମା ଭଉଣୀ ମାନେ ସବକେ ଗୋଲାପି ନାନି
0: ଆର ମୁଇଁ ଗୁରୁବାରୁ ଦଦାର
1: ଜୁହାର।

ପ୍ରଚାରକଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଗୀତ ଗଜଲର କାର୍ଯ୍ୟକ୍ରମ। ଏ କ୍ରମରେ ଶୁଣନ୍ତୁ କେତୋଟି ଗୀତ। ପ୍ରଥମେ ଏ ଗୀତ ଅନୁରୋଧ ପଡ଼ୱାଲଙ୍କ କଣ୍ଠରେ, ଗୀତ ରଚନା ସମୀର।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ, ଆଉ ଏକ ଗୀତ ଗାଇଛନ୍ତି ଶିଳ୍ପୀ ଅନୁରାଧା ପୋଡ଼ୱାଲ, ଗୀତିକାର ହେଲେ ସମୀର।

0: ଏହି ଗୀତଟି ସହ ଗୀତ ଗଜଲର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ 8:15। ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ କେତୋଟି ସମ୍ବଲପୁରୀ ଗୀତ, ଶୁଣିପାରିବେ ଟିକେ ପରେ।
1: अदम्य शक्ति एवं शौर्य की पहचान है भारतीय सेना। जल थल गगन की रक्षा का वरदान है भारतीय सेना। हर संकट का समाधान है भारतीय सेना। भारत का गौरव है, स्वाभिमान है भारतीय सेना।

0: ସେଇଆ କର ଆଉ ଦୁଆ ତ ଦାନି ଆଣିକି ରଖ ସେଥିରେ କାଳି ପୁରେଇବି
1: ଲେଖା ଲେଖି ତ ନାହିଁ ଆଉ କାଳି କେମିତି ଭର୍ତ୍ତି
0: କରିଥାନ୍ତି ସାଙ୍ଗେ ସାଙ୍ଗେ ଭର୍ତ୍ତି କର କଳା ନାଲି ଦିଟା ଯାକ
1: ଦଉଛି ଆପଣ ବ୍ୟସ୍ତ ସାଙ୍ଗେ ସାଙ୍ଗେ
2: ମୁଁ ଭିତରକୁ ଯାଇପାରେ କି
0: ଆସନ୍ତୁ ଆଜ୍ଞା ଆସନ୍ତୁ
2: ନମସ୍କାର
0: ନମସ୍କାର ନମସ୍କାର ବସନ୍ତୁ ଏଇ ଚୌକିରେ ବସନ୍ତୁ
3: କିଛି ମନେ କରିବେନି ମ୍ୟାଡାମ ଠିଆ ହେଇ ରହିଲେ କାହିଁକି ବସନ୍ତୁ ଏ ଚୌକିରେ ବସନ୍ତୁ
0: ଅପଦାର୍ଥ ଏଇ ଚୈତନ ଦେଖୁଛନ୍ତି ଆଖିରେ
1: ପଛି ଦେଲେଣି ଆଜ୍ଞା ସବୁ ପଛି ପଛି ସାଫ କରିଦେଲେଣି ସାର୍ ଏଇଟା ଶୁଭ ଦେଇ ଜାଣିନଥିବେ କି
2: ମୁଁ ଜାଣିଥିବି
1: ନାଇଁ କଥା କଣ କି ଦେଇ କାଳି ଢାଳି ହେଇଯିବାଟା ଶୁଭ ନୁହେଁ ପୁଣି ନାଲି କାଳି
0: ଚୈତନ
2: ହଁ ଆଜ୍ଞା ହେ ଚୈତନ ଠିକ କହିଛନ୍ତି କାଳି ଢାଳି ହେଇଯିବାଟା ବହୁତ ଶୁଭ
0: ମୁଁ ବି ଶୁଣିଛି କାଳି ଢାଳି ଢାଳି ହେଇଯିବାଟା ଭାରି ଶୁଭ ଚୈତନ
1: ସାର୍
0: ଯା ବାହାର ବସ୍
1: ବାହାରେ ଦେଇ ମୁଁ ବାହାରେ ଅଛି
3: ବର୍ତ୍ତମାନ କୁହନ୍ତୁ ଆଜ୍ଞା ମୁଁ ଆପଣଙ୍କର କି ସେବା କରିପାରେ
2: ଏଇଟା
3: ପ୍ରଜାପତି ଘଟସୂତ୍ର କାର୍ଯ୍ୟାଳୟ ପ୍ରାଇଭେଟ ଲିମିଟେଡ
2: ଘଟକ
3: ମାନେ ପ୍ରତିଷ୍ଠାନର କର୍ତ୍ତା ମ୍ୟାନେଜିଂ ଡାଇରେକ୍ଟର ସବୁ କିଛି
2: ମୋର ସୌଭାଗ୍ୟ ମୁଁ ଆପଣଙ୍କର ସାକ୍ଷାତ ପାଇଲି
3: ସୁବିଧାରେ ଆଉ କମ ଖର୍ଚ୍ଚରେ ଉପଯୁକ୍ତ ପାତ୍ର ପାତ୍ରୀ ଯୋଗାଡ଼ କରିଦେବା ହେଲା ଏ ଅନୁଷ୍ଠାନ ଲକ୍ଷ୍ୟ ଏଠୁ ଲାଭ ଖାଇ ବଡ ଲୋକ ହବାର ଲୋଭ ନାହିଁ କି ନଥିଲା
2: ବୁଝିଲି
3: କେତେ ସୁବିଧାରେ ଆପଣଙ୍କ ପାଇଁ ଇଏ ସବୁ କରାଯାଇଛି କହିଲେ ଧରନ୍ତୁ ଆପଣଙ୍କର ଜଣେ ଭଲ ବରପାତ୍ର ଦରକାର
2: ମୋର
3: ମାନେ ମାତ୍ର 20 ଟଙ୍କାରେ ଆମେ ଉପଯୁକ୍ତ ପାତ୍ର ଯୋଗେଇଦେବୁ ଯୋଗେଇ ନଦେଲେ ଆପଣଙ୍କ ଟଙ୍କା ଆପଣଙ୍କୁ ଫେରେଇ ଦବୁ
2: କଥା କଣ କି ମୁଁ ଭାରି ଅସୁବିଧାରେ ପଡି ଆପଣଙ୍କ ପାଖକୁ ଆସିଛି
3: ମୁଁ ତ ସେତିକି ଚାହେଁ
2: ଆଜ୍ଞା
3: ବାପା ଆପଣଙ୍କର ଆପଣଙ୍କ ପାଇଁ ଯୌତୁକ ଦବାର ସାମର୍ଥ୍ୟ ନଥିବାରୁ
2: କ୍ଷମା କରିବେ ମୁଁ ବିବାହିତା
3: ବୁଝିଲି ବୁଝିଲି ଏଠିକି ଆସିଲା ବେଳେ ମୁଣ୍ଡରେ ଲୁଗା ଦେଇ ନଥିଲେ ବୋଲି ମୋର ଭ୍ରମ ହେଇଗଲା କିଛି ଚିନ୍ତା ନାହିଁ କୁହନ୍ତୁ କାହା ପାଇଁ ଆସିଛନ୍ତି
2: ମୋ ନିଜ ପାଇଁ
3: କହିଲେ ପରା ଆପଣ ବିବାହିତା ଅଥଚ
2: ମୋର ଦରକାର ଆଜ୍ଞା
3: କଣ ଦରକାର
2: ଖଣ୍ଡିଆ ଚାକିରି
3: ମାନେ ମାନେ ମାନେ ଚାକିରି କରିବା ଆଶାରେ ଆପଣ ପ୍ରାର୍ଥୀ ହେଇ ଏଠିକି ଆସିଛନ୍ତି
2: ଆଜ୍ଞା କଣ ହେଲା କଣ ହେଲା ଆପଣ ତ ହସୁଛନ୍ତି କାହିଁକି
3: ଚୈତନ ତୁ ଠିକ କହିଛୁ ଚୈତନ ଠିକ କହିଛୁ ଭାରି ଶୁଭ ଦିନ ଆଜି ତୁ ଯା ତୁ ଯା କଣ ହଁ ଦି କପ୍ ଚା ନେଇକି ଆସିବୁ ଯା
2: ଗୋଟେ ଭୁଲ ଧାରଣା ନେଇ ମୁଁ ଏଠିକି ଆସିଥିଲି
3: ମାନେ ଏଠି ଅଫିସ ଖୋଲି ସାଇନ ବୋର୍ଡ ଟାଙ୍ଗି ଖବର କାଗଜରେ ବିଜ୍ଞାପନ ଦେଇ ଏପର୍ଯ୍ୟନ୍ତ ମୁଁ ଜଣେ ହେଲେ ଗ୍ରାହକ ପାଇନଥିଲି ଭାବିଥିଲି ଆପଣ ହଉଛନ୍ତି ମୋର ପ୍ରଥମ ଗ୍ରାହକ ଅଥଚ
2: ବାସ୍ତବିକ ଏଥିପାଇଁ ମୁଁ ଖୁବ ଲଜ୍ଜିତା
3: ଦେଖନ୍ତୁ ଆପଣ ଯଦି ପାତ୍ର ଅନୁସନ୍ଧାନରେ ଆସି ଏଠି ଟିକେ ଲାଜରେ ଝାଉଁଳି ଯାଇଥାନ୍ତେ ତାହେଲେ ଆପଣ ଭାବି ସ୍ୱାମୀଙ୍କ ଆଖିରେ ଆପଣଙ୍କ ନମ୍ବର ୱାନ୍ ପାତ୍ରୀ ହେଇ ରହିଥାନ୍ତେ କିନ୍ତୁ ଚାକିରି କରିବାକୁ ଆସି ଯଦି ଆପଣ କହିବେ ଯେ ଆପଣ ଲଜ୍ଜିତା
2: ତାମାନେ ମୋର ଲଜ୍ଜା କରିବା ଉଚିତ ନୁହେଁ ନା
3: ମୋଟେ ନୁହଁ ମୋଟେ ନୁହଁ ଘଟସୂତ୍ର ଅଫିସର ସେକ୍ରେଟାରୀ ତାଙ୍କ ମ୍ୟାନେଜିଂ ଡାଇରେକ୍ଟରଙ୍କ ପାଖରେ କଣ କେବେ ଲଜ୍ଜା କରିପାରନ୍ତି
2: ମୁଁ ଆପଣଙ୍କର ସେକ୍ରେଟାରୀ
3: ୟେସ୍ ୟେସ୍
2: ତାମାନେ ଏଠି ମତେ ଚାକିରି ମିଳିଗଲା
3: ନିଶ୍ଚୟ ଆପଣ ବର୍ତ୍ତମାନଠୁ ଏ ଚୌକି ଛାଡି ଏ ସେଇ ଚୌକିରେ ବସନ୍ତୁ
2: ଯାହା ହଉ ଆପଣଙ୍କୁ ବହୁତ ଧନ୍ୟବାଦ
3: ଆଚ୍ଛା ଆପଣଙ୍କ ଶୁଭ ନାମ
2: ମୋ ନାଁ ପଚାରିଲେ ମୋ ନାଁ ବିସ୍ମିତା ଦାସ
3: ନାଁଟା ଶୁଣି ମୁଁ ବି କମ ବିସ୍ମିତ ହଉନି
2: ମତେ ମିତା ବୋଲି ଡାକି ପାରନ୍ତି ଆପଣ
3: ଏକ୍ସାକ୍ଟଲି ମୁଁ ବି ସେଇଆ ଡାକି ବୋଲି ମନେ ମନେ ଭାବିଥିଲି ମୋ ନାଁ ହେଉଛି ମୃଗାଙ୍କ ଦାସ ଅବଶ୍ୟ ଉଚ୍ଚାରଣ ପାଇଁ ଆଦୌ ସୁବିଧା ନୁହଁ
2: तेबे तेबे कौन बोली डाकी भी कहूँ तो

0: ମଗ
1: ମଗ
0: ହଁ ମୋ ବୋଉ ମତେ ଗେହ୍ଲାର ପିଲାବେଳେ ମଗ ବୋଲି ଡାକୁଥିଲା। ତମେ ବି ସେଇ ମଗ ବାବୁ ବୋଲି ଡାକିପାର।
1: ସେଇଆ ଡାକିବି।
0: କଣ ଡାକିବ?
1: ମଗ ବାବୁ।
0: ନା ନା ହେଲାନି, ଆଉ ଥରେ ଡାକ।
1: ମଗ ବାବୁ।
0: ଆଉ ଟିକେ ଗେହ୍ଲାରେ
1: ମଗ ବାବୁ।
2: ସାର୍ ଦେଇ କଣ ଯାଇ ସେ ଚୌକିରେ ବସିଲେଣି?
3: ଏଣିକି ସେ ଆଉ ଦେଇ ନୁହନ୍ତି ରେ ଚୈତନ, ସିଏ ସେକ୍ରେଟାରୀ ଦେଇ।
2: ତାହେଲେ ତ ବହି ପୁରା ଜମିଯିବ।
3: ତୁ ଯାଇ ବାହାରେ ବସ। ଯା,
2: ଆପଣ ଏଠି ଥିବେ? ହଁ ହଁ, ଚା ପି ଦିଅନ୍ତୁ। ଫୁଙ୍କିକି ବିବ ଗରମ ଅଛି, ହେଲା ମୁଁ ଯାଉଛି।
0: ଚା କେମିତି ଲାଗୁଛି?
1: ଭଲ
0: ଭଲ।
1: କୁହନ୍ତୁ କି କାମ କରିବି?
3: କାମ କାମ ହଁ ହଁ, ଏଇ ନିଅନ୍ତୁ, ଏଣିକି ଏ ଫାଇଲ ସବୁ ବୁଝନ୍ତୁ।
1: ଫାଇଲ ଭିତରେ ଏସବୁ?
3: କିଛି ନାହିଁ କିଛି ନାହିଁ, ମାନେ କାମ କିଛି ନଥିଲା ବେଳେ ଚିନା ବାଦାମ ଖାଇ ପେଟ ଭର୍ତ୍ତି ହୁଏ, ଆଉ ସେଇ ଚିନା ବାଦାମ ଠୁଙ୍ଗାରେ ଏସବୁ ଫାଇଲ ର ପେଟ ଭର୍ତ୍ତି ହୁଏ।
2: ଆଉ ଜଣେ ଆଇଲେଣି।
3: ଆଉ ଜଣେ? ଆରେ ସେ ପୁରୁଷ ନା ସ୍ତ୍ରୀ?
2: ଦେଇ
3: ଦେଇ ଦେଇ। ତାହେଲେ ଚଞ୍ଚଳ ଯାଏ ଫାଟକ ବନ୍ଦ
1: କରୁଛି।
3: ଶୁଣୁଛନ୍ତି ପରା, ଆଉ ଜଣେ ଦେଇ ଆସିଛନ୍ତି।
1: ଆସନ୍ତୁ, ଭଲ କଥା
3: ଭଲ କଥା। ସେ ଯଦି ଚାକିରି ଖୋଜି ଆସିଥିବେ, ଆଉ ଜଣେ ଜଏଣ୍ଟ ସେକ୍ରେଟାରୀ ରଖିବି ନା କଣ?
1: କିନ୍ତୁ ସେ ଯଦି ପାତ୍ର ଖୋଜି ଆସିଥାନ୍ତି?
3: ଏଇ ଆସିଗଲେ ପାତ୍ର ଯୋଗାନ୍ତୁ।
1: ଆପଣ ଫାଟକ ବନ୍ଦ କରିବାକୁ ଆଦେଶ ଦେଇଥିଲେ, କଣ ଶୋଭନି ମୋ କଥା? ଯେତେବେଳେ ସିନେମା ଥିଏଟର ଫାଟକ ବନ୍ଦ ହେଇଯାଉଛି, ସେତେବେଳେ ଆମେ ଆମ ଫାଟକ ବନ୍ଦ କରିଦେଲୁ।
4: ସିନେମା ଥିଏଟର ହାଉସ ଫୁଲ ହେଲେ ଫାଟକ ବନ୍ଦ ହୁଏ, ଏ କଥା ମାଲୁମ ଅଛି ତ?
3: ଆମର ବି ଏଠି ହାଉସ ଫୁଲ ହେଇଗଲାଣି।
1: ମାନେ ମାନେ ଆମର ଏତେ ଗ୍ରାହକ ହେଲେଣି ଯେ ସେମାନଙ୍କ ଇଣ୍ଟରଭ୍ୟୁ ପାଇଁ ଆମକୁ ବାରବାଟୀ ଷ୍ଟାଡିୟମ ଭଡ଼ା ନବାକୁ ହବ।
4: ତାହେଲେ ମୁଁ କଣ ଫେରିଯିବି?
2: ନାଇଁ ଆଉ ଫେରିବେ କେମିତି, ଫାଟକ ପର ଭିତର ପଟୁ ଫ୍ୟାନ ବନ୍ଦ ହେଇଗଲାଣି।
4: ଏତେ ଗ୍ରାହକ ଯଦି ନେଲେଣି, ଆଉ ଜଣେ ଅଧିକ ନେଲେ କଣ ଚଳେଇ ପାରିବେନି? ଆଜ୍ଞା ମୋ କଥା ଟିକେ ବିଚାର କରନ୍ତୁ।
3: ହଉ କୁହନ୍ତୁ, ତାହେଲେ କଣ ଆପଣଙ୍କର ଦରକାର?
4: ଦେଖନ୍ତୁ, ଜଣେ ରୋଗୀ ଯଦି ଡାକ୍ତରଖାନାକୁ ଯାଏ, ନାଇଁ ନାଇଁ ନାଇଁ ଆଜ୍ଞା ଉପମାଟା ଠିକ ହେଲାନି, ହେ ଗୋଟେ ଶବ ଯଦି ମଶାଣିକି ଯାଏ,
3: ବିଲୁଆ କୁକୁର ଆଉ ଶାଗୁଣା ମାନେ ଖୁସି ହେବେ।
4: ଠିକ, ଜଣେ ଯଦି ଘଟସୂତ୍ର ଅଫିସ କି ଯାଏ,
1: ସିଧା କହୁନାହାନ୍ତି ଆପଣଙ୍କ ବରପାତ୍ର ଦରକାର?
4: ଓ ପୁଣି ସେଇ ପ୍ରଶ୍ନ, ଜାଣନ୍ତି ମୋର ବୟସ କେତେ? କେତେ ଜାଣନ୍ତି?
1: ବୋଧେ 19-20 ହବ। ନାଇଁ
4: ଠିକ, କିନ୍ତୁ ଏଇଟା ମୋ ନିଜ ତିଆରି ବୟସ। ହେଲେ ଷଠୀ ଦେବୀଙ୍କ ତିଆରି ବୟସ କେତେ ଜାଣନ୍ତି?
1: କେତେ?
4: 27।
1: ହଁ 27।
4: ତାହେଲେ କୁହନ୍ତୁ ତ ଦେଖି, ଏତେ ଦିନ ଯାଏ ମୋର ବିବାହ ନ କରିବାର କାରଣ କଣ ହେଇପାରେ? ମତେ ତ ଦେଖୁଛନ୍ତି, କୁହନ୍ତୁ ମୋର ନାହିଁ କଣ?
3: ମୁଁ କହିବି, ମାନେ ଆପଣଙ୍କର ନାହିଁ କେବଳ ଜଣେ ସୁନ୍ଦର ସୁସ୍ଥ ମନ ପସନ୍ଦିଆ ପାତ୍ର।
5: ଆଜ୍ଞା କିସ କହିଲେ? କିସ କହିଲେ ଆଜ୍ଞା? ସୁନ୍ଦର ସୁସ୍ଥ ମନ ପସନ୍ଦିଆ ପାତ୍ର କାହାର ଦରକାର? ଏଇ ମହାଶୟଙ୍କର।
4: ଆପଣ କିଏ? ଏଠି କାହିଁ ଆସିଲେ?
5: ନା ନା ନା, ଆସିତେ କିସ ମନା ଅଛି ନା? କିସ, ମୋ ନାଁ ହେଲା ଆଜ୍ଞା ବାସୁଦେବ, ବାଲେଶ୍ୱର ଜିଲ୍ଲା ବାସୁଦେବପୁରରେ ମୋ ଘର, ମୁଁ ପାତ୍ରୀ ଅନୁସନ୍ଧାନ କରିତେ ଆଇଛି।
4: ଆପଣ ଆପଣ ବିବାହ କରିବେ?
5: କୁହନ୍ତୁ ଆଜ୍ଞା, ଏଠି ମତେ କାହା ସାଙ୍ଗରେ କଥାବାର୍ତ୍ତା କରିତେ ହବ?
1: ସିଏ ହଉଛନ୍ତି ଏଠାକାର ମ୍ୟାନେଜିଂ ଡାଇରେକ୍ଟର, ଆଉ ମୁଁ ତାଙ୍କ ସେକ୍ରେଟାରୀ।
5: ନମସ୍କାର ଆଜ୍ଞା।
3: ନମସ୍କାର।
4: ବୁଝିଲେ ମୋ କଥା ଆଗ ବୁଝନ୍ତୁ, ମୁଁ ବହୁତ ବାହୁ ଆସିଲି।
5: ମୁଁ ଆଜ୍ଞା ବହୁତ ଦୂର ବାସୁଦେବପୁର ଆଇଛି, ଏଠୁ 150 କିଲୋମିଟର।
3: ହେଲା ହେଲା, କୁହନ୍ତୁ ତେବେ କଣ କହୁଛନ୍ତି କୁହନ୍ତୁ।
5: ମୋର ପ୍ରଥମ ସ୍ତ୍ରୀ ଆଜ୍ଞା
3: ମରି ଯାଇଛନ୍ତି।
5: ନାଇଁ ନାଇଁ ନାଇଁ ନାଇଁ ଆଜ୍ଞା, ସେ ସୌଭାଗ୍ୟ ଆଜ୍ଞା ଜୀବନରେ ତ ହେଇପାରିଲା ନାହିଁ ଆଉ।
1: ତାହେଲେ ବଞ୍ଚିଛନ୍ତି?
5: ଆଜ୍ଞା ହଁ।
4: ଏ ଅନ୍ୟ ନିହାତି ଅନ୍ୟ, ପ୍ରଥମ ସ୍ତ୍ରୀ ବଞ୍ଚି ଥାଉ ଥାଉ ଆଉ ଥରେ ବିବାହ କରିବେ
5: କାହିଁକି? ମୁଁ କିସ ସରକାରୀ ଚାକିରି କରିଛି ଯେ ଆଉ ଥରେ ବାହା କରତେ ମନା ଅଛି?
4: ମିଷ୍ଟର ଦାସ, ଆପଣ ଏମିତି ବୋକାଙ୍କ ପରି ଚାହିଁ ରହିଛନ୍ତି କଣ? ବୁଝନ୍ତୁ ଏ କଥା।
3: ଆଚ୍ଛା ଆଚ୍ଛା ଆଚ୍ଛା, ଇଏ ହଉ, ଆପଣଙ୍କ ନାଁଟା ଏ ଯାଏ
4: ଥଣ୍ଡା ଦେବୀ?
5: ଇଏ ପୁରା ନାଁ କିସ ଛଚିନ୍ଦ୍ରା ଦେବୀ?
4: ଶୁଣୁଛନ୍ତି ତ ୟାଙ୍କ କଥା?
5: ନାଇଁ ନାଇଁ ନାଇଁ ନାଇଁ ଆଜ୍ଞା, ଆମ ଗାଁରେ ଛଚିନ୍ଦ୍ରା ବୋଲି ଗୋଟେ ଝିଅଟେ ଅଛି ଯେ, ତା ମାଷ୍ଟ୍ରେ ତା ଶ୍ରଦ୍ଧା ନାଁ ଦେଇଛନ୍ତି ଛନ୍ଦା।
1: ଆପଣ ବସନ୍ତୁ ଛନ୍ଦା ଦେବୀ।

0: କଥା କଣ କି ନିଆଙ୍କର ସାବତମା ଏଇ ବର୍ଷେ ହେଲା ବିଧବା ହେଇଛନ୍ତି ବୟସ 40 ତାଙ୍କର ପୁଣି ବାହା ହବାକୁ ମନ ହଉଛି ସେଇଥିପାଇଁ ଫୁଲ ହାତରେ ଫିସ୍ ଟଙ୍କା
1: ତମେ କହୁନ କଥା ସେତିକିରେ ସରି ନାଇଁ ବା ଆହୁରି ଅଛି ତମେ କହୁନ
2: ଆହୁରି ଯଦି ଅଛି କହୁନ
1: ମୁଁ କିଛି ଜାଣିନି ସବୁ ସେଇ ଜାଣନ୍ତି ତମେ କହୁନ
2: ହରି ବୋଲ ପୁଣି ସେଇ କହିବେ ଚୈତନ ଇଏ ନାଟକରେ ତମେ ଆଉ ଉତ୍କଣ୍ଠା ନ ବଢେଇ ଚଞ୍ଚଳ ତମ ଅଭିନୟ ଶେଷ କର
0: ଆଚ୍ଛା ଲୋକ ଇଏ ବେବି ନାଇଁ କଥା କଣ କି ଦେଇ ମୁଁ ତାକୁ ବୁଝେଇକି କହିଲି ଦେଖ ସାବତ ମା ପାଇଁ ଏ ଦିନେ ପାତ୍ର ଖୋଜିବା ଅସୁନ୍ଦର କଥା ତେଣୁ ତମେ ବରଂ ନିଜ ପାଇଁ ଫିସ୍ ଦାଖଲ କର
1: ଆଚ୍ଛା ଏମିତି କଥା ତାହେଲେ ଆଉ 10 ଟଙ୍କା କାହିଁ ମୁଁ କି ଜାଣେ ସବୁ ସେଇ ଜାଣନ୍ତି ଆଉ ତମେ କହୁନ
0: ବାକି 10 ଟଙ୍କା କଥା ବି ମୁଁ ଜାଣିଛି
2: ଚୈତନ ତାଙ୍କର ସବୁ କଥା ଯେତେବେଳେ ତୁ ଜାଣିଛୁ ବାକି 10 ଟଙ୍କା କଥା ନ ଜାଣିବୁ କାହିଁକି
0: କଥା କଣ କି ସାର୍ ନିଆଙ୍କ ସାବତ ମା କହିଲେ ତାଙ୍କର ତ ଦ୍ୱିତୀୟ ପକ୍ଷ ବିବାହ ତେଣୁ 10 ଟଙ୍କା ନେଇ ମାନେ ଅଧା ଫିସ୍ ନେଇ କାମ ଚଳାଇ ଦିଅନ୍ତୁ
2: ବୁଝିଲି ବୁଝିଲି ପ୍ରସ୍ତାବଟା ବେଶ ଯୁକ୍ତିପୂର୍ଣ୍ଣ
0: ଯୁକ୍ତିପୂର୍ଣ୍ଣ ହେଲେ ସାର୍ ନିଆଙ୍କ ନିଜ ବେଳକୁ ସେ ନିୟମ ଖାଟିବ କାହିଁକି ନା ଜମା ନୁହେଁ ଜମା ନୁହେଁ ଆଜ୍ଞା କମ୍ପାନୀର ମୁଁ କେବେ ଗାଟା କରିବାକୁ ଦେବି ନାହିଁ ସେଇଥିପାଇଁ ମୁଁ କହିଲି
1: କଣ କହିଲ
0: ସାବତ ମା ଦାଉରୁ ବିଚାରି ହାତକୁ ଦିହାତ ହେଇପାରୁନି ତେଣୁ ନିଅଣ୍ଟ ଫି ବାବଦକୁ ବାକି ଦରମାରୁ ପଛେ ମୁଁ 10 ଟଙ୍କା ମଜୁରା ଦେଇଦେବି କମ୍ପାନୀର 10 ଟଙ୍କା ଘାଟା ହବ କାହିଁ
2: ଦେଖୁଛନ୍ତି ଦେଖୁଛନ୍ତି ମିତା ଦେବୀ ଅନୁଷ୍ଠାନର ଲାଭ ପାଇଁ ଚୈତନ୍ୟର ଚିନ୍ତାଧାରା କେତେ ମହତ୍
0: ସାର୍ ସାର୍ ମୁଁ କଣ କହୁଥିଲି କି ମୋର ତ ଏଠି 1.5 ମାସର ଦରମା ବାକି ଅଛି ସେଥିରୁ ଯଦି 10 ଟଙ୍କା
2: ଆରେ ବାକି ଦରମା କଥା କିଏ ପଚାରେ ମୁଁ ଏ କାମ ପାଇଁ ତତେ ଆଡଭାନ୍ସ ଦେବାକୁ ରାଜି ଅଛି ସେକ୍ରେଟେରୀ
1: ସାର୍
2: କୁମାରୀ ଫୁଲ ବେହେରାଙ୍କ ନାଁରେ 20 ଟଙ୍କାର ରସିଦ କାଟନ୍ତୁ
1: ହେଲେ ତାଙ୍କର କେମିତି ପାତ୍ର ଦରକାର ସେ କଥା ଫୁଲ କହିଲେନି
2: ଆହା ତାଙ୍କୁ କାହିଁକି ଆଉ ହଇରାଣ କରୁଛନ୍ତି ଏ କଥା ବି ସେଇ ଜାଣନ୍ତି ନା କଣ ରେ ଚୈତନ
1: ହେଲା ହେଲା ଏଇ ନିଅ ଫୁଲ ଏ ରସିଦ ନିଅ ତାରିଖ ଦିଆ ହେଇଛି ସେଇ ତାରିଖରେ ଆସି ଆମକୁ ଦେଖା କରିବ ହେଲା
3: କହୁନ ତମେ ଥବଟେ
0: ମୁଁ ଥିବା ନଥିବାରେ କଣ ଅଛି
2: ତାହେଲେ ଡାଇରୀରେ ନୋଟ୍ କରନ୍ତୁ ସେକ୍ରେଟେରୀ ସେଦିନ ଚୈତନ୍ୟକୁ ମୋଟେ ଛୁଟି ଦିଆଯିବ ନାହିଁ ଏଇଟାକୁ ବି ତୋ ଡ୍ୟୁଟି ଭିତରେ ଧରି ନଉଛି ତୁ ଯା ଫୁଲକୁ ଛାଡି ଦେଇକିରି ଆ
1: ମୁଣ୍ଡରେ ହାତ ଦେଇ ବସିଲେ ଯେ ଆପଣଙ୍କର ପୁଣି କଣ ହେଲା
2: କି କାମରେ ହାତ ଦେଲି କେଜାଣି ମୋ ମୁଣ୍ଡ ଏକଦମ ଗୋଳମାଳ ହେଇଯାଉଛି ଆଉ ଏଠି ମିନିଟିଏ ସୁଦ୍ଧା ରହିପାରିବି ନାହିଁ ହେଇଦି ମୁଁ ଉପର କୋଠରୀରେ ଶୋଇବି ଯାଉଛି ମତେ ଆଜି ଆଦୌ ଡିଷ୍ଟର୍ବ କରିବନି କି ଡାକିବ ନାହିଁ
1: ବଡ ଅଦ୍ଭୁତ ମଣିଷ ତ ଇଏ
4: ମା ଦୁର୍ଗା ମା ସମଲେ ଇଏ ଘଟସୂତ୍ର ଅଫିସଟା କେନ୍ତା କଷ୍ଟି ପାଇଲି ଏକଥା ମୋର ମନ ଜାଣୁଛେ
1: ନମସ୍କାର ବସନ୍ତୁ
4: ବୁଝିଲେ କାଏ ଖବର କାଗଜରୁ ତୁମର ହାଲଚାଲ ପଢି ଇନକେ ଆସି ତୁମର ସାଇନ ବୋର୍ଡ ଦେଖି ମୁଇଁ ଭାବିଲି ଯେ ଇଟା ତୁମର ଗୋଟେ 420 କାରବାର
1: କଣ କହିଲେ ଆମର ଅନୁଷ୍ଠାନକୁ ଆପଣ 420 କହୁଛନ୍ତି
4: କହିଲି ଆଉ କେନ ତମକୁ ଆସି ଯେନ୍ତା ଦେଖିକରି କହୁଛେ ଇଟା 400

0: ଏମ ବାପା ମାନେ ଆସିଲେ ମୋର ତ କଚେ ପୁଅ ବାର
1: କିରେ କାହିଁକି ରେ ଚୈତନ
0: ସାର ମତେ ପରା ରୋକ ଠୋକ ବକ୍ସିସ ଦେଇଗଲେ
1: ଦେଖିଲ ତ ମିତା ଦେବୀ
2: ତାହେଲେ ଆପଣ ଚାହାନ୍ତି ଏମିତି ବାପା ମାନେ ଆସନ୍ତୁ
1: ନିଶ୍ଚୟ
2: ତାହେଲେ ଦେଖିବେ ଏମିତି ଆସୁ ଆସୁ ଦିନେ ଆପଣଙ୍କ ବାପା ବି ଏଠି ଆସି ପହଞ୍ଚିଯିବେ
1: ମୋ ବାପା କାହିଁକି ଆସିବେ
0: ଆଜ୍ଞା ନିଶ୍ଚୟ ଆସିବେ
1: ଚୈତନ
0: ଆଉ ସେଦିନ ଦେଖିବେ ଆଜ୍ଞା ଟେବୁଲ ଉପରେ ଦୁଆତେ ନୁହେଁ କି ବୋତଲେ ନୁହେଁ ଏକାବେଳେ ଟିଣେ ନାଲି କଳି ଆଣି ଢାଳିଦେ।

0: ଆସନ୍ତୁ ଆସନ୍ତୁ ଆଜ୍ଞା ବସନ୍ତୁ।
1: କେଣେ ଏଇଠି ବହିବାର ଅଛି କିଏ?
0: ବସିବାର ଅଛି ଆଉ କଣ ଆଜ୍ଞା, ଚଉକି ପଡିଛି ବସିବେ ଆଉ।
1: ସେମାନେ 8 ଘଣ୍ଟାରୁ ଆସି ଏତେବେଳେ ଯାଏ ପଦାରେ ବହିବାର, ବଡ ଭିଜାର ଲାଗୁଛି।
0: ଅଫିସ ଆମର ସମାନ 10 ଘଣ୍ଟାକୁ ଖୋଲେ, ଆପଣ 8 ଘଣ୍ଟାକୁ ଆସିଲେ କାହିଁକି?
1: ଆସିଲେ କି ସେ ଦୋଷ ଥାଉଛି କିଏ?
0: ନାଇଁ ମା, ତମର କାହିଁକି ଦୋଷ ଥାଇବ, ସବୁ ଦୋଷ ଆମର ଥାଉଛି। ଆମେ ଯେତେବେଳେ ଏଠି ଗୋଟା ବାହାଘର ଭଲ କି ଅଫିସ ଖୋଲିଛୁ, ଦୋଷ ଆମର ନଥାଇ ଆଉ କାହାର ଥାଇବ? ହଉ ଆପଣ ବସିଥାନ୍ତୁ, ମୁଁ ଗୋଟେ ବିଡ଼ି ନେଇକି ଆସିଛି।
1: ଏ ପାଇକ
0: ପାଇକ, ଆପଣଙ୍କ ସାଙ୍ଗରେ ଢାଲ ତରୁଆଲ ଧରି ପାଇକ ବି ଆସୁଛନ୍ତି ନା କଣ? ହଁ ମୁଁ ଡାକି ଦଉଛି। କିଏ ଅଛ ରେ ବାପା ପାଇକ? ରାଣୀ ମା ଡାକୁଛନ୍ତି, ଭିତରକୁ ଆସ।
1: କିସ ଏ ତମେ ମୋତେ ଟାପରେ କରୁଛ କିଏ? ମୁଁ ତୁମକୁ ଡାକୁଛି, ତୁମେ ପୁଣି ପାଇକ ପାଇକି କିଅଣ ହୁରି ପକଉଛ?
0: ମୋତେ ଡାକୁଥିଲେ?
1: ହଇ
0: ମୁଁ ପାଇକ।
1: ଏ ଅଫିସରେ ତମେ ପାଇକ ପାଇଟି କରୁନ କିଏ? ଏ ପାଇକ ପୋଷାକ ପିନ୍ଧିବାର ପରା।
0: ବୁଝିଗଲି, ମୁଁ ପାଇକ। ହଉ କଣ କହୁଥିଲେ କୁହନ୍ତୁ।
1: ଅଫିସ କି ତମର ବଡ଼ବାବୁ ଆଇବେ ନା?
0: ଆଇବେ, ସମସ୍ତେ ଆଇବେ। ବାବୁ ଆଇବେ, ସେକ୍ରେଟେରୀ ଦେଇ ଆଇବେ, ପାତ୍ର ପାତି ସମସ୍ତେ ଆଇବେ। ଆଜି ପରା ଇଣ୍ଟରଭ୍ୟୁ।
1: ସତ୍ୟ କିଏ? ଆଜି ଇଣ୍ଟରଭ୍ୟୁ?
2: ଆରେ ଚୈତନ
0: ସାର୍,
2: ଆରେ ସେକ୍ରେଟେରୀ ଆଇଲାଣି?
0: ଆସିନାହାନ୍ତି ଆଜ୍ଞା, ଆସିନାହାନ୍ତି।
2: ଆଜି ଇଣ୍ଟରଭ୍ୟୁ, ଏତେ ବଜେ ତାଙ୍କ ଦେଖା ନାହିଁ।
1: ବାବୁ ମୁଁ ସେମାନେ 8 ଘଣ୍ଟାରୁ ଆସି ଏଇଠି ବହିବାର।
2: ହଉ ହଉ ଆପଣ ବସନ୍ତୁ। ଏ ଚୈତନ, ସେମାନେ ଆସିଲେଣି?
0: କିଏ ଇଣ୍ଟରଭ୍ୟୁ ବାଲା? ହଁ ପୁରା ଫୁଲ ହେଇଗଲାଣି ଆଜ୍ଞା, ଅପେକ୍ଷା ଗୁର ଭରପୁର।
2: ଅତ ତ ସେକ୍ରେଟେରୀଙ୍କର ଏଇଟା ଦେଖା ନାହିଁ।
0: ନାଇଁ ଆଜ୍ଞା, କଥା କ'ଣ କି ସାର୍, ଗୋଟେ କଥା ବୁଝିବାର ଥିଲା।
2: କ'ଣ କ'ଣ?
0: ଆଜି ଆମର ଏଠି କ'ଣ ନାଚ ହବ?
2: ନାଚ କି ନାଚ କିରେ?
0: ନାଇଁ ସେ ଘରେ ମୁଁ ଦେଖିଲି ଗୋଟେ ଦିଟା ଝିଅ ପିଲା କ'ଣ ତାଳରେ ଗୋଡ ପକଉଛନ୍ତି।
2: ସେମାନେ ତାଙ୍କ ଶାଶୁ ଶ୍ୱଶୁରକୁ ନାଚର ନମୁନା
1: ଦେଖେଇ। ବାବୁ ସେମାନେ 8 ଘଣ୍ଟାରୁ ଆସି ମୁଁ ଏଇଠି ବଇଛି ଯେ।
2: ଆଚ୍ଛା ଆପଣ କ'ଣ ଇଣ୍ଟରଭ୍ୟୁକୁ ଆସିଛନ୍ତି?
1: ହଇ।
2: ଆପଣ ନିଜେ ଇଣ୍ଟରଭ୍ୟୁ ଦେବେ?
1: ହଇ।
2: ଆସିଛନ୍ତି କୋଉଠୁ?
1: ଗଞ୍ଜାମ ଜିଲ୍ଲା ଆସିକାରୁ। ବାବୁ ଆସିକାରୁ ବାସୁରେ ବସି ସମାନ କଟକ ଆଇଲି। ଏଇ କଟକରେ ମୋ ଝିଅ ଘର ଥାଉଛି କି ନା?
2: ତାହେଲେ ଇଏ ଅଫିସକୁ କାହିଁକି ଆସିଛନ୍ତି?
1: ଫିସି ବାନ୍ଧିବାକୁ ବାବୁ।
2: ବୁଝିପାରିଲି ନାଇଁ,
1: ବୁଝିବାର କ'ଣ ଅଛି ଏ ବାବୁ? ନିଅ ବାବୁ ନିଅ, 20 ଟଙ୍କା ଫିସି ବାନ୍ଧି ପକ।
2: ଫିସ୍ କ'ଣ ପାଇଁ ବାନ୍ଧିବେ?
1: ଗୋଟେ ଭଲ ବରପାତ୍ର ମୋତେ ଲୋଡ଼ାଏ ବାବୁ।
2: କହୁଛନ୍ତି ପରା କଟକ ଆସିଛନ୍ତି ଝିଅ ଘରକୁ, ହେଲେ ବରପାତ୍ର ପୁଣି କାହା ପାଇଁ ଦରକାର?
1: କିସ କହୁଛ ବାବୁ? ମୋର ଗୋଟେ ସାନ ଝିଅ ଅଛି ପରା।
2: ଓହୋ, ସାନ ଝିଅ, ସାନ ଝିଅ ରକ୍ଷା ହେଇଛି। ଆପଣଙ୍କ ସାନ ଝିଅ ମାନେ କେତେ ସାନ? ସେ କ'ଣ ପଢାପଢି କରିଛି?
1: ପଢିଛି ବାବୁ, ପଢିଛି। ଏଇ କାଟକରେ ଯୋଉ ମାଇ ପିଲାମାନଙ୍କର କଲେଜ ଅଛି, ସେଇ କଲେଜରେ ପଢିଛି। ତାକୁ ତମେ ଚିହ୍ନୁଥିବ କି ବାବୁ?
2: ଓହୋ, ମୋର କାହାକୁ ଜାଣିବା ଚିହ୍ନିବା ଦରକାର ନାହିଁ। ଆପଣଙ୍କ ଝିଅ କ'ଣ ଏଇ କଟକରେ ରୁହନ୍ତି?
1: ହଇ, ତା ଭଉଣୀ ଘରେ ଅଛି।
2: ଆଜି ତ ଆମର ଇଣ୍ଟରଭ୍ୟୁ ମାନେ ବଛାବଛି। ଆପଣ ଗୋଟେ କାମ କରନ୍ତୁ, ଯଦି ଆପତ୍ତି ନଥାଏ ତାକୁ ଆଜି ଏଠିକି ନେଇ ଆସନ୍ତୁ।
1: ମୋ ଝିଅକୁ କି?
2: ହଁ, ଏଇ ଘଣ୍ଟା 2 ଘଣ୍ଟା ଭିତରେ ନେଇ ଆସନ୍ତୁ।
1: ହେଲା ବାବୁ ହେଲା, ସମାନ 12 ଘଣ୍ଟାକୁ ଝିଅକୁ ସାତରେ ଘିନି ଏଇଠି ପହଞ୍ଚି ଯିବାର।
2: ଆଚ୍ଛା
1: ମୋ କଥାଟା ଟିକେ

0: ଅର୍ଜେଣ୍ଟରେ ରଖିଥିବେ ନା?
1: ଏଇ ନିଅନ୍ତୁ ଆପଣଙ୍କ ରସିଦ, ନମ୍ବର ଦିଆ ହେଇଛି।
0: ଏ ବାବୁ,
1: ପୁଣି କଣ ହେଲା?
0: ତମେ ବା ହେଇଛ ନା?
1: କାଇଁ ନାଇଁ ତ।
0: ସତ କହୁଛ ନା ବାବୁ, ତମେ ବା ହେଇନ?
1: ମତେ ପଚାରିଲେ ମୁଁ ବା ହେଇଛି କି ନାଇଁ?
0: ହଇ ବାବୁ,
1: ଅନେକ ଦିନ ସେ କାମ ମୋର ସରି ଯାଇଛି।
0: ହେଲା ବାବୁ, ହେଲା ସେଇ କଥା ବାବୁ, ନିଜେ ବା ନହେଲେ ଅନ୍ୟକୁ ବା କରେଇବ କେମିତି? ହ ବାବୁ, ମୁଁ ଯାଉଛି, ଝିଅକୁ ଧରି ସମାନ 12 ଘଣ୍ଟାକୁ ଏଠି ପହଞ୍ଚି ଯିବାର। କୁଆଡେ ଗଲୁ ରେ ପାଇକ?
2: କଣ ହେଲା? କଣ ହେଲା? ଯୁଦ୍ଧକୁ ଯିବା?
0: କଣ କହୁଛୁ ରେ? ମତେ ଟିକେ ବାଟ କଡ଼ାରେ।
2: ହଉ ଆସନ୍ତୁ।
1: ଯା ହଉ, ଚୈତନ୍ୟ ଆମର ଗୋଟେ ବଢିଆ ଉପାଧି ପାଇଗଲା।

0: ଚୈତନ୍ୟ
1: ମୁଁ ପରା ଏଇଠି ଆପଣଙ୍କ ପାଖରେ ଛିଡ଼ା ହେଇଛି ସାର୍।
0: ଓହୋ, ଆସି ବାରଟା ବାଜିବାକୁ ବସିଲାଣି, ତୋ ସେକ୍ରେଟାରୀ ଦେଇ ଯାଏ ଗଲା କୁଆଡ଼େ?
1: ମୁଁ କଣ ବୁଝିପାରୁନି ଆଜ୍ଞା, ସେଇ କଥା ଅଫିସ ଆସିବାକୁ ଦେଇ ତ କେବେ ଉଚ୍ଚୁର କରନ୍ତି ନାହିଁ।
0: ଆଚ୍ଛା ଆଚ୍ଛା, ଇଏ ବାହାରେ ପାର୍ଟି କଣ ଶୁଣାଯାଉଛି?
1: ଆଜ୍ଞା, ସେ ଇଣ୍ଟରଭ୍ୟୁ ବାଲାଙ୍କ ଭିତରେ ନେତା ସାଜି ଅନ୍ୟମାନଙ୍କୁ ପରା ଜଣେ ଉସ୍କଉଛି। ଏଇ ଶୁଣନାହାନ୍ତି, ଏଇ ଶୁଣନ୍ତୁ,
2: ଶୁଣନ୍ତୁ ଶୁଣନ୍ତୁ, ଆପଣମାନେ ଏଠି ଏଠି ପାର୍ଟି ତୁଣ୍ଡ ଗଣ୍ଡଗୋଳ କଲେ କିଛି ଲାଭ ହବନି। ଅସଲ କଥାର ମଞ୍ଜିଟାକୁ ଆପଣମାନେ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ଏଠି ଏ ଯୋଉ ପ୍ରଜାପତି ଘଟସୂତ୍ର ଅଫିସ ଖୋଲା ଯାଇଛି, ଏଇଟା ଗୋଟେ ଧପାବାଦ ଫୋର୍ ଟ୍ୱେଣ୍ଟି ଅନୁଷ୍ଠାନ। ଆପଣମାନେ କଣ ଭାବୁଛନ୍ତି ଏହାଦ୍ୱାରା ଆମ ସମାଜର କିଛି ମଙ୍ଗଳ ହଉଛି? ଏଠି ଏମାନେ ଗୋଟେ ଜୁଟା ଜୁଟି ଯୋଡ଼ା ଯୋଡ଼ି ଅନୁଷ୍ଠାନ ଖୋଲି ଆମ ଦେଶରେ କି ଯେ ବିରାଟ କ୍ଷତି ସାଧନ କରୁଛନ୍ତି, ସେ କଥା ଆପଣମାନେ କଳ୍ପନା କରିପାରିବେନି। ଦେଶ ସେବା ନାଁରେ ଏହା ଏକ କୌଶଳପୂର୍ଣ୍ଣ ବ୍ୟବସାୟ ଛଡ଼ା ଆଉ କିଛି ନୁହେଁ। ଆପଣମାନେ ସଚେତନ ନାଗରିକ ଗଣ ଭଲ ଭାବରେ ଜାଣନ୍ତି, ପୃଥିବୀରେ ବର୍ତ୍ତମାନ ଲୋକ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଗୋଟାଏ ସେକେଣ୍ଡରେ କାଳେ ଦୁଇଟା ପିଲା ଜନ୍ମ ହେଉଛନ୍ତି। ସାରା ପୃଥିବୀରେ ଆମ ଭାରତ ପୁଣି ଆଗୁଆ, ଆଉ ଆମ ଭାରତ ଭିତରେ ଆମ ଓଡ଼ିଶା ବୋଧେ ପ୍ରଥମ ପୁରସ୍କାର ପାଇବ। ଦେଶର ଜଣେ ନାଗରିକ ଭାବରେ ଆମ ପ୍ରତ୍ୟେକଙ୍କର କର୍ତ୍ତବ୍ୟ ହେଉଛି ଜନସଂଖ୍ୟା ବୃଦ୍ଧିକୁ ବନ୍ଦ କରିବା। କିନ୍ତୁ ଏ ଘଟସୂତ୍ର ଅଫିସ କରୁଛି କଣ? ଜୁଟା ଜୁଟି ଆଉ ଯୋଡ଼ା ଯୋଡ଼ି କାର୍ଯ୍ୟ କରି ଏଇ ତ ଜନସଂଖ୍ୟା ବଢିବାରେ ସାହାଯ୍ୟ କରୁଛି, ଦେଶର ମଙ୍ଗଳ କଲେ କୋଉଠି? ତେଣୁ ନିଜ ମାତୃଭୂମିର ଉନ୍ନତି କରିବା ପାଇଁ ଆପଣମାନେ ମୋ ସହିତ ସ୍ୱର ମିଳେଇ କୁହନ୍ତୁ, ଆମର ଦାବି ଏଠିକାର ଜୁଟା ଜୁଟି ଆଉ ଯୋଡ଼ା ଯୋଡ଼ି ବ୍ୟବସାୟ, ଏ ଦେଶର ଯୁବକମାନେ, ଏ ଦେଶର ଯୁବତୀମାନେ ଘଟସୂତ୍ର ଅଫିସ ଫାଟକରେ
0: ମିତା ଦେବୀ, ଆପଣ ପୁରା ସେକ୍ରେଟାରୀ ଅଥଚ ଆସୁଛନ୍ତି ଦିନ ବାରଟା ବେଳକୁ।
3: ଅନେକ ବେଳୁ ଆସିଲେଣି, ହେଲେ ଫାଟକ ପାଖରେ ଭିଡ଼ ଠେଲିକି ଆସିପାରିଲେନି।
0: ଆଜି ଇଣ୍ଟରଭ୍ୟୁ ଯଥେଷ୍ଟ ଆଗରୁ ଆସିପାରିଥାନ୍ତେ।
3: ଆଣି ବ୍ୟବସାୟ କରୁଛି ସେ ଆସି ଦେଖିବେ ଠାକୁର ସେକ୍ରେଟାରୀ କମ୍ପାନୀର ବାହାର ବଦେଇ ସାରିଲାଣି। ରାଗୁଛନ୍ତି କାହିଁକି ଯେ? କୁହନ୍ତୁ କଣ କରିବାକୁ କୁହନ୍ତୁ।
0: ଆଜି ଇଣ୍ଟରଭ୍ୟୁ ହବ, ମନେ ଅଛି ତ?
3: ହଁ, ଚୈତନ୍ୟ ଡାକି ଆମ ଜଣ ଜଣ କରି ଇଣ୍ଟରଭ୍ୟୁ କରି ନବା।
0: ତା ପୂର୍ବରୁ ଫାଇଲ ସବୁ ବାହାର କରି ଦେଖାଯାଉ, କୋଉ ମାନଙ୍କର ଯୋଡି ମିଳୁଛି, ତାପରେ ଇଣ୍ଟରଭ୍ୟୁ।
3: ଆଉ ଯଦି ଯୋଡି ନ ମିଳେ
0: ତାହେଲେ ତ କମ୍ପାନୀର ବାହାର ବାଜିଲା ବୋଲି ଜାଣ ଆଉ କଣ।
3: ମୁଁ ଆଜି ବାରଟା ବେଳେ ଅଫିସକୁ ଆସିଛି ବୋଲି ଆପଣ ମତେ ଦେଖି ଦେଖି ଏ କଥା କହୁଛନ୍ତି? ଛାଡ଼ନ୍ତୁ, ମୋ ଭାଗ୍ୟ ଅଡୁଆରେ ପଡି ଯାଇଥିବା କହିବା ସତ୍ୟ ଯଦି।
0: ଆପଣ ସେ ଅଲିଅଳି ଭାବ ନ ଦେଖେଇକି ଫାଇଲ ସବୁ ବାହାର କରି ଯୋଡି ମିଳାନ୍ତୁ, ମୁଁ ଉପରକୁ ଯାଉଛି, 5 ମିନିଟ ଭିତରେ ଆସିବି।

0: ରିହର୍ସଲ କହୁଥିଲି ବୁଝିଲ, ମୋ ଚିତ୍କାର ଶୁଣି ଚୈତନ୍ୟ ଆସିଲା ନାହିଁ ତ, ସେ କଣ ଆମକୁ ଧୋକା ଦେଇକି ଚାଲିଗଲା?
1: ନାଇଁ ନାଇଁ, ସେ ଯାଇନି, ଚା ଜଳଖିଆ ବନ୍ଦୋବସ୍ତ କରିବାକୁ ଯାଇଛି।
0: ଭୁଲି ଯାଇଥିଲି।
1: ଆପଣ ଟିକେ ଚୁପ୍ ହେଇ ବସନ୍ତୁ ତ।
0: ଚୁପ୍ ହେଇ ଆମେ ଏଠି ବସି ପାରିବା? ଆମେ ତାରେ ବି ଚା ଜଳଖିଆ ଖାଇସାରି ସେମାନେ ଯଦି ହାଉ କି ନା ଆସିକିରି ଆମ ଉପରେ ଚଢ଼ଉ କରିବେ।
1: ଦେଖନ୍ତୁ ଆପଣ ମତେ ଏମିତି ଡରାନ୍ତୁନି କହୁଛି।
0: ମାଡ଼ ତ ଏଯାଏ ହେଇନି, ଡରୁଛନ୍ତି କାହିଁକି?
1: କାହାରି ସହିତ କାହାରି ଯୋଡ଼ି ମିଳୁନି, ଏଥିରେ ଆମର ଦୋଷ କଣ ଯେ ଦୁନିଆରେ କୋଟି କୋଟି ପାତ୍ର ପାତ୍ରୀ ବାହା ହେଇଯାଉଛନ୍ତି, ଅଥଚ ଆମେ ଏଇ କେତେ ଜଣଙ୍କ ଯୋଡ଼ି ଜମା ମିଳେଇ ପାରୁନୁ।
0: ଆଚ୍ଛା ଆଚ୍ଛା ଆଚ୍ଛା, ଇଏ ବାସୁଦେବପୁରର ସେଇ ଯୋଉ ବାସୁଦେବ ବାବୁ,
1: ତାଙ୍କ ଜଣେ କଡ଼ା ମିଜାସ ମୁଖରା ସ୍ତ୍ରୀ ଦରକାର।
0: ଯଦି ଛଚିନ୍ଦ୍ରା ଦେବୀଙ୍କୁ ତାଙ୍କ ସାଙ୍ଗରେ,
1: ସେଇ ତ ତାଙ୍କର ଯୋଡ଼ି।
0: ଆଚ୍ଛା ମିତା ଦେବୀ, ଗୋଟାଏ କଥା ପଚାରିବି।
1: ପଚାରୁନାହାନ୍ତି?
0: ଇଏ ସତ କହିଲେ ଆପଣ
1: ବିବାହ କରିଛି କି ନାହିଁ? ସେ କଥା ତ ମୁଁ ଏଠି ଆସି ପହଞ୍ଚିଲେ କିନା ଆପଣଙ୍କୁ କହିଦେଇଥିଲି।
0: ଛାଡ଼ନ୍ତୁ, ଗୋଟିଏ ମାତ୍ର କ୍ଷୀଣ ଆଶା ଥିଲା ଯେ ତା ବି ପାଣି ଫୁଟକା ପରିକା ମିଳେଇ ଗଲା।
1: ଆଚ୍ଛା ମୁଁ ଯଦି ଅବିବାହିତା ଥାନ୍ତି ତାହେଲେ କଣ ହେଇଥାନ୍ତା?
0: ଯେତେ ଏଠି ପୁରୁଷ ପାତ୍ର ଅଛନ୍ତି ସେ ସମସ୍ତଙ୍କ ଆଖି ଆପଣଙ୍କ ଉପରେ।
1: ସେ କଥା ଯଦି କହିବେ ନା ତାହେଲେ ମୁଁ ଆପଣଙ୍କ ପାଖରେ ଏଠି ମୁଣ୍ଡ ପିଟି ମରିବି।
0: ନାଇଁ ନାଇଁ ନାଇଁ ନାଇଁ, ଦୟାକରି ଅନ୍ତତଃ ସେ କାମଟି ଏଠି କରନ୍ତୁ ନାହିଁ। ଆପଣ ବିବାହିତା କୁଳବଧୂ, ମୁଁ ଅବିବାହିତା ପରପୁରୁଷ, ଏଠି ଏଭଳି ମୁଣ୍ଡ ପିଟାପିଟି ନାଟକ ଆରମ୍ଭ କଲେ?
1: ଆପଣ ତ ଅବିବାହିତ, ତେଣୁ ଷ୍ଟକରେ ଥିବା ପାତ୍ରୀ,
0: ତା ମାନେ ମୁଁ କଣ ଇଏ ଦେଢ ଡଜନ କନ୍ୟା ପାତ୍ରୀଙ୍କର ପାଣି ଗ୍ରହଣ କରିବି?
1: ମୁଁ କଣ ସେ କଥା କହିଲି?
0: ଆଉ
1: କଥାଟାକୁ ଯେହେତୁ ଆପଣ ଆରମ୍ଭ କଲେ,
0: ନାଇଁ ନାଇଁ, ଆପଣ ଆଉ ତାକୁ ଶେଷ ପର୍ଯ୍ୟନ୍ତ ଟାଣି ନ ନେଇ ବରଂ ଅଧାରୁ ଛାଡି ଦିଅନ୍ତୁ।
1: ହଉ ଦେଲି, ଏବେ କଣ କରିବା କୁହନ୍ତୁ।
0: କଣ କରିବା କଣ କରିବା କଣ କରିବା କଣ କରିବା, ମିଳିଗଲା ମିଳିଗଲା, ଉଠନ୍ତୁ ଉଠନ୍ତୁ।
1: କୁଆଡେ
0: ଲୁଚିବା? ନହେଲେ ଇଣ୍ଟରଭ୍ୟୁ ବାଲାଙ୍କ ଆକ୍ରମଣ ରକ୍ଷା ପାଇବାକୁ ହେଲେ ଗୋଟିଏ ମାତ୍ର ରାସ୍ତା ହଉଛି, ଲୁଚିବା।
1: ଆପଣଙ୍କ କଥା ଶୁଣି ମତେ ଭାରି ଡର ମାଡୁଛି। କିଏ ଆସିଲା ନା କଣ?
2: ତମେ ପୁଣି ଅଫିସକୁ କାହିଁକି ଆସିଲ?
1: ମୁଁ ସେଗୁଡା ପାଖରେ ମତେ ରହିପାରିବିନି, ମାଲ ସେମାନେ ଯେମିତି
0: ଚୈତନ
2: ଆଗେ ଆପଣ ଟିକେ ରହିବା ଆଗେ ରୁହନ୍ତୁ ରୁହନ୍ତୁ, ମୁଁ ଟିକେ ତା କଥା ବୁଝିଦିଏ। ତେବେ ତମେ କଣ କହୁଛ?
0: ଫୁଲକୁ ଆଣିକି ଏଠି କନ୍ଦଉଛୁ, ତାକୁ କ ବାହାରେ ବସିବ, ଆଉ ସେ ପାଖର ବ୍ୟବସ୍ଥା ସବୁ କଣ କ?
2: ଜଳଖିଆ ଖାଇସାରି ଚା ପିଉଛନ୍ତି,
0: ଆଉ ଚା ପିଇ ସାରି ସଦ୍ରବେଳେ ଏଠିକି ଆସିବେ?
2: ହାତରେ ଜୋତା ପଟ ଧରି ଠିଆ ହେଇଛ କେବେ? ଆମକୁ କିସ ମାଡ଼ ଖାଇଦବ ନା କିସ?
0: ନାଇଁ ଇଏ ଜୋତା ଜୋତା ଜୋତା
2: ଓରେ ବାବା, ଇଏ ହାତରୁ ଟଙ୍କା ଗଡି ମାଡ଼ ଖାଇଦବ ଫେର।

0: ସାଙ୍ଗରେ ବହୁ ନେମି ତେବେ ଯାଇ ଘରକୁ ଫେରିମି, ନହେଲେ ସେକ୍ରେଟାରୀକୁ ନେମି।
1: ସେକ୍ରେଟାରୀ ଇଏ କ'ଣ? ନା ନାଇଁ, ତାମାନେ ଆପଣ କ'ଣ ରେଳ ଷ୍ଟେସନରେ ଶଙ୍ଖ ମହୁରୀ ବନ୍ଦୋବସ୍ତ କରିକି ଏଠିକି ଆସିଛନ୍ତି?
0: ଶଙ୍ଖ ମହୁରୀ ଶଙ୍ଖା ଆମକୁ ଗୋଟେ ସବୁ କରିକି ଆଇଛି।
1: ଆଇଲା, ବଡ ମୁସ୍କିଲ କଥା ହେଲା। ସେକ୍ରେଟାରୀ
2: ତାଙ୍କୁ ଜଣେ ମୁଖ୍ୟ ସ୍ତ୍ରୀ ଦରକାର।
1: ତାହେଲେ କ'ଣ କରିବା କ'ଣ କରିବା? ହଁ, କ'ଣ ତାଙ୍କ ନାଁଟି? ସେଇ ଛନ୍ଦା ଦେବୀ।
0: ହେଇ, ସେ ଛଚିନ୍ଦ୍ରା ଦେବୀ ତ ଏବେ କଥା କହିତେ ପାରୁନାହାନ୍ତି, ସେ ବୋବା।
1: ଥାଉ ଥାଉ ଥାଉ, ଛଣ୍ଡା ଦେବୀ କଥା କୁହନ୍ତୁନି, କଷ୍ଟ ହବ।
2: ମୋ କଥା ବୁଝନ୍ତୁ।
1: କୁହନ୍ତୁ।
2: ମୋ ସ୍ୱାମୀ ମୋଠୁ ବୟସରେ 3 ବର୍ଷ ଛୋଟ ହେବେ।
3: ଏମିତି ପାତ୍ର କଣ କେହି ମିଳିବେ?
2: ସେ କଥା ଆପଣ ଜାଣନ୍ତି।
1: ଆପଣ ଆପଣଙ୍କର କୋଉ ବୟସ କଥା କହୁଛନ୍ତି? ଷଠୀ ଦେବୀ ଦେଇଥିବା ବୟସ ନା ହାତ ତିଆରି ବୟସ?
2: ଆପଣ ଚୁପ୍ କରନ୍ତୁ।
3: ଦେଖିଲେ ରାଗିକି ପାଟି କଲେ କେମିତି ହେଲା?
2: ଥାଉ, ମୋର କିଛି ଦରକାର ନାହିଁ। ମୋ ଟଙ୍କା ମତେ ଫେରେଇଲେ
1: କଣ ହେଲା? ଟଙ୍କା ଫେରେଇବୁ? ଇଏ କି ଅନ୍ୟାୟ କଥା? ନା ନାଇଁ, ଇଏ କି ଅନ୍ୟାୟ କଥା କହୁଛନ୍ତି? ଶୁଣୁଛନ୍ତି ବାସୁବାବୁ?
0: କି ବାସୁବାବୁ କଣ ସେ ରକ ରାଗି ଆସେ ନା? ମତେ ପାତ୍ରୀ ଦିଅନ୍ତୁ, ନାଇଁ ତ ଟଙ୍କା ଫେରନ୍ତୁ, ନହେଲେ ସେକ୍ରେଟାରୀକୁ ନେବି।
1: ଯିଏ ଗୁଡା କହୁଛନ୍ତି, ଶୁଣନ୍ତୁ ଶୁଣନ୍ତୁ, ଆପଣ ମାନେ ଏମିତି ରାଗିଲେ ମତେ ବି ରାଗି ଆସେ। ମୁଁ କହୁଛି ଆଜି ଇଣ୍ଟରଭ୍ୟୁ ବନ୍ଦ, ଯାଆନ୍ତୁ ଆପଣ ମାନେ।
0: ବେକିର ତୁଣ୍ଡି ରାଗିସ କିସ କହିଲେ? ଇଣ୍ଟରଭ୍ୟୁ ବନ୍ଦ କେନେ କାଇଁ ଗଲେ ଭାଇ ମାନେ? ମୁଁ ଚାହିଁକି ତାକୁ ଡାକିଦେଲି।
1: ବାପରେ ବାପ, କି ବିପଦରେ ମଣିଷ ପଡିଲା। ଆରେ ଚାହିଁଛୁ କଣ ଚୈତନ? ଯା ଫାଟକ ବନ୍ଦ କର, ମୁଁ ଯାଉଛି ଉପରକୁ, ଆପଣ ସମ୍ଭାଳନ୍ତୁ। ମୁଁ ଚାଲିଲି ମୁଁ ଚାଲିଲି ମୁଁ ଚାଲିଲି
2: ନା ନା ନା ନା, ଆପଣ ଯାଆନ୍ତୁନି, ମତେ ଏକୁଟିଆ ଛାଡି ଆପଣ ଯାଆନ୍ତୁନି। ମଦ ବାବୁ, ମଦ ବାବୁ!
4: ଏ ମା, ମା ସବୁଲେ, ଏ ମା, ମୋର ବାବୁ ଇ ଅଫିସ କା ଆଇଛେ କେ?
3: ଆପଣଙ୍କ ବାବୁ?
4: ଆରେ ମୋର ପିଲା ଆଜ୍ଞା।
3: ଏଠି ତ ଏତେ ପୁଅ ଝିଅ ଅଛନ୍ତି, ଦେଖୁନାହାନ୍ତି କି ଆପଣଙ୍କର ପୁଅ ହେଇଥିବ?
4: ମଗ
3: ମଗ କଣ କହୁଛନ୍ତି ଆପଣ?
4: ଚୁପ୍ କର ଚୁପ୍ କର। ଏ ବୁଆ, କିଏ ଜଣେ ମଗ ବାବୁ? ମଗ ବାବୁ ଡାକବାର ପାଖରେ ଶୁଭିଲା ଯେ।
3: ମଗ ବାବୁ ତ ଆମ ଅନୁଷ୍ଠାନର ମାଲିକ।
4: ସତେ? ଏନ୍ତା କେ?
5: ଆଚ୍ଛା, ଇଏ ଆମ ମଗ ବାବୁ ଆପଣଙ୍କ ପୁଅ ନୁହନ୍ତି ତ?
4: ହଏ, ହେଲେ ହେଲେ ସେ ତ ଇହାଦେ ଦଣ୍ଡକାରରେ ଯେ ବିଜନେସ୍ କରୁଛେ, ଇନକେ କାଇଁ ଧରି ଲାଗି ଆସି ପ୍ରଜାପତି ବ୍ୟବସାୟ କରବା?
0: ଓ ହେ, ଆପଣଙ୍କ ପରିଚୟଟା କିସ ଆଜ୍ଞା?
3: ସେ ହଉଛନ୍ତି ସମ୍ବଲପୁର ଜିଲ୍ଲା ମେଲଛାମୁଣ୍ଡା ଥାନା ଧୂମାବଟା ଗାଁର ଗଉନ୍ତିଆ
4: ମଥୁରା ବିହାରୀ ଦାସ।
3: ତାଙ୍କ ପୁଅ ପାଇଁ ସୁନ୍ଦରୀ ପାତ୍ରଟିଏ ଦରକାର।
4: ଠିକ କହୁଛ, ନିଅ ତ ରସିଦ।
0: ଏ ପୁଅ ପାଇଁ କିସ ସୁନ୍ଦରୀ ପାତ୍ରୀ ଦରକାର କି?
4: ହଏ ବାବୁ, ଠିକ ଯେନ୍ତା ଇଏ ଆମର ସେକ୍ରେଟାରୀ ମା।
0: ହଁ, ସେକ୍ରେଟାରୀ ନେମି ତାହେଲେ ତୁମେ।
3: ଶୁଣନ୍ତୁ ଆଜ୍ଞା, ଆଜି ଇଣ୍ଟରଭ୍ୟୁ ବନ୍ଦ, ଆପଣ ମାନେ ଯାଆନ୍ତୁ, ଆମେ ଜଣେଇଲେ ଆପଣ ମାନେ ଆସିବେ।
4: ସେ ପାଠ ନାଇଁ ହୁଏ ରେ ବୁଆ, ମୁଇ ଆଜି ଯେନ୍ତା କରି ହେଲେ କନିଆ ନେବି ଆଉ ଯିବି।
0: ଠିକ କଥା କହିଛନ୍ତି, ଆପଣଙ୍କ ସାଥିରେ ମୁଁ ଅଛି। ମୁଁ ଆଜି ବହୁ ନେଇ ଘରକୁ ଫେରିମି ଫେରିମି ଫେରିମି, ନ ସେକ୍ରେଟାରୀ ନେମି।
5: ହେଲେ ବହୁ ଦଉଛି କିଏ? ପ୍ରଜାପତି ତ ଯାଇ କୋଉଠି ଲୁଚିଲେଣି।
4: କାଣା ଲୁକିଛନ୍? ଏନ୍ତା ଲୁକ୍ଲା ବାଲା ବୁଝିଲ ମା, ମୁଇଁ ହାଇକୋର୍ଟ କେସ୍ କା ଆଇସି। ଠକା ଠକି କଲେ ତୁମର କମ୍ପାନୀ କେ ସିଧା ହାଇକୋର୍ଟ ଘେଇ ଦେମି,
0: ଟଙ୍କା ନେମି ନହେଲେ ତମକୁ ନେମି।
3: ଆପଣ ମତେ ଏମିତି କାହିଁକି ଧମକଉଛନ୍ତି କହିଲେ? ସୁନ୍ଦରୀ କନ୍ୟା ନ ମିଳିଲେ ମୁଁ କଣ କରିବି? ମୋର ଦୋଷ କଣ? ଆପଣ ମାନେ ଟିକେ ରୁହନ୍ତୁ, ମୁଁ ଯାଉଛି ବାବୁଙ୍କୁ ଡାକି ଆଣିବି।
0: ଆରେ ଆରେ, ଯାଉଛ କେନେ?
4: କାଣା ହେଲା? ଭାଗି ଗଲେ ଯେ।
0: ଆରେ
6: ବାବୁ, ବାବୁ କିଏ? ବାବୁ କାହାନ୍ତି ଯେ?
4: କେନ୍ତା ଲୋଭ ତମକୁ ଦେଖି ସେକ୍ରେଟାରୀ ମା ଇନୁ ଭାଗି ଗଲେ? ତମର ଇଠାନେ କାଣା କାମ କହ ତ?
6: ଆସନ୍ତି ନା କିଏ ବାବୁ, ମୋ ଝିଅ ପାଇଁ ଗୋଟେ ଭଲ ପାତ୍ର ଲୋଡ଼ା ସମାନ 20 ଟଙ୍କା ବାନ୍ଧିଛି। ବାବୁ ବାବୁ କହିଥିଲା 12 ଘଣ୍ଟାକୁ ଏଠିକି ଆସିବାର ଲାଗି।
0: ଓ ହେ, ଆପଣଙ୍କ ଝିଅ ସାଙ୍ଗରେ ଆଣିଛନ୍ତି ନା?
6: ତମର 11 ଘଣ୍ଟାକୁ ରିକ୍ସାରେ ବସି ଆଇଲା ହେ ବାବୁ।
0: ଓହୋ, ଆପଣ ତେବେ ଝିଅକୁ ଖୋଜି ତ ଆଇଛନ୍ତି?
4: ଝିଅ ପଳେଇ ଯାଇଛି ତ ଥାନା କେ? ଇନକେ କାଇଁ ଧରି ଲାଗି ଆସିଲ?
6: କିଅଣ ହେଲା? ଥାନାକୁ ଯିବି କିସ ହେ? ମୁଁ କିସ ଚୋରି କରିଛି କି? କାଇଁ ଗଲା ସେ ବାବୁ, କାଇଁ ଗଲା ସେ ପାଇକ?
4: ପାଇକ ପାଇକ କାଣ ହୁଅ?
6: ମତେ କହୁଛ ବୋ, ତମେ ବୋ ହେ?
4: ଏ ବୁଆ, କେନ୍ତା ଲୁକ ବୋ ନାଇଁ ବୁଝିପାରବାର କେ?
6: ମୋର ବୁଝିବା ଲୋଡ଼ା ନାଇଁ ହେ ବାବୁ, ସମାନ 12 ଘଣ୍ଟାକୁ ଆଇଛି, ହୋକିବିନି କି ଚମକିବିନି, ଇଠି ବସିଥିବି ଏକା।
4: ଆଚ୍ଛା, ଏନ୍ତା କଥା କାଏ? ମୁଇଁ ବି ଇନେ ବସିଲି।
0: ଓ ହେଇ, ମୁଇଁ କିସ ପାପ କରିଛି କି? ମୁଇଁ

0: ବସିଲି ଏଠି ପାଲାଟା ଯଦି ଜମୁଛି ଭଲ ରକମ ଜମୁ ସେକ୍ରେଟାରୀ ନେମି
1: ଦେଖନ୍ତୁ ମୁଁ କେମିତି ଝାଳରେ ତିନି ଥର ଗାଧେଇ ସାରିଲିଣି ହଉ ଆପଣ ଅଫିସ ଛାଡ଼ି ଏଠି କାହିଁକି ଆସିଲେ କହିଲେ
2: ମତେ ବାଘ ମୁହଁରେ ଛାଡି ଦେଇକି କଣ କହୁଛନ୍ତି ନା ଏଠି କାହିଁକି ଆସିଲେ
1: ତାହେଲେ ମତେ କଣ ବାଘ ମୁହଁରେ ଦବା ପାଇଁ ଡାକିବାକୁ ଆସିଛନ୍ତି
2: ଏଇ ଅନୁଷ୍ଠାନ ହଉଛି ଆପଣଙ୍କର ଆପଣ ହଉଛନ୍ତି ଆର ମାଲିକ
1: କାଗଜ କଲମ ଆଣନ୍ତୁ ଆପଣ ନାଁରେ ସବୁ ୱିଲ୍ କରିଦଉଛି ଆଜିଠୁ ଆପଣ ଏସବୁର ମାଲିକ
2: ଓହୋ ଦୟାକରି ମୋ କଥା ଟିକେ ଶୁଣନ୍ତୁ ଆପଣ ଟିକେ ତଳକୁ ଆସନ୍ତୁ ସେମାନଙ୍କୁ ବୁଝାବୁଝି କରି ତାଙ୍କ ହାତ ଗୋଡ ଧରି ସାତ ଦିନ ସମୟ ନବା ତାପରେ ଅବସ୍ଥା ଦେଖି ବ୍ୟବସ୍ଥା କରିବା
1: ନାଇଁ ନାଇଁ ନାଇଁ ମୋ ମୁଣ୍ଡ ଆଉ କାମ କରୁନାହିଁ ଆଚ୍ଛା ସେ ଯୋଉ ଜବରଦସ୍ତ ଟାଇପ୍ର ଭଦ୍ରଲୋକ ଆସିଥିଲେ
2: ସେ ଯୋଉ ମେଲଛା ମୁଣ୍ଡାର ଗୁଣ୍ଠିଆ
1: ଆପଣ ତାଙ୍କୁ କୌଣସି ମତେ ଏଠୁ ବିଦା କରିଦେଇ ପାରିବେ ତ
2: ଓହୋ ସେ ପୁରା ଅଡି ବସିଛନ୍ତି ଆଜି କନିଆ ନେବେ ନହେଲେ ଆମକୁ ହାଇକୋର୍ଟ ଦେଖେଇବେ ଖାଲି କଣ ସେତିକି କହୁଥିଲେ ତାଙ୍କ ଅପଦାର୍ଥ କୁଳାଙ୍କର ପୁତ୍ରମଣି ତାଙ୍କଠୁ ଟଙ୍କା ଠକି ଆଣିକି ଦଣ୍ଡକାରଣ୍ଡ କଣ ବ୍ୟବସାୟ କରୁଛି
1: ମିତା ଦେବୀ
2: କଣ ହେଲା
1: ମୁଁ ସେଇ କୁଳାଙ୍ଗାର ଅପଦାର୍ଥ ପୁତ୍ର ମେଳଛା ମୁଣ୍ଡା ଗଉଁତିଆ ଅଧମର ପିତାଶ୍ରୀ
2: ହେ ଭଗବାନ ମୁଁ ତାଙ୍କଠୁ ଫିସ୍ ରଖି ତାଙ୍କ ପୁଅ ପାଇଁ ଗୋଟେ ସୁନ୍ଦରୀ ପାତ୍ରି ଦେବି ବୋଲି ତାଙ୍କୁ ଜବାବ ଦେଇଛି
1: କୁଆଡେ ଯାଉଛନ୍ତି
2: ନାଇଁ ଦେଖୁଛି
1: କଣ ଦେଖୁଛନ୍ତି
2: ଖାଲ କେତେ
1: ଖାଲ
2: ଦେଇ ପାରିବି କି ନାଇଁ
1: ଦେଇବ ନାଇଁ ନାଇଁ ନାଇଁ ନାଇଁ ନାଇଁ ଚାଲନ୍ତୁ ଚାଲନ୍ତୁ ସେ ଭୁଲ କରନ୍ତୁନି ମୁଁ ଆପଣଙ୍କୁ ତଳେ ଛାଡି ଦେଇକି ଆସୁଛି
2: ଟିକେ ଶୁଣନ୍ତୁ ଆଚ୍ଛା ସେ ଯୋଉ ବିଧବା ଭଦ୍ର ମହିଳା ତକ ଆସ୍କାରୁ ଆସିନଥିଲେ ସେ କୁଆଡେ ଗଲେ
1: ତାଙ୍କ ସାନ ଝିଅ ପାଇଁ ପାତ୍ରୀଟିଏ ଲୋଡ଼ା 20 ଟଙ୍କା ଫିସ୍ ବାନ୍ଧିଛନ୍ତି ମୁଁ ତାକୁ ଭଲ ବର ପାତ୍ରଟେ ଦେବି ବୋଲି ଏଠିକି 12 ଘଣ୍ଟା ପାଚିବାକୁ କହିଥିଲି
2: ଭଗବାନ
1: କିଛି ଶୁଭୁ ନାହିଁ କିଛି ଶୁଭୁ
2: ଭଗବାନ
1: କିଛି ଶୁଭୁ
2: ନାହିଁ
1: ମୁଣ୍ଡରେ ହାତ ଦେଇ ବସିଲ କାହିଁକି
2: ମୁଁ ସେଇ ସାନ ଝିଅ ମାଙ୍କୁ ଲୁଚି ଏଠି ଚାକିରି କରିବି ବୋଲି ପଳେଇ ଆସିଥିଲି ଏ କଥା ଜାଣିଲେ ସେ ମତେ କଞ୍ଚା ଖାଇଯିବ
1: ହରି ବୋଲ ଆପଣ ତାହେଲେ ବିବାହିତା ବୋଲି ମିଛ କହିଥିଲେ କାହିଁକି
2: ମୁଁ ଭୟରେ ଏମିତି ମିଛ କଥାଟା କହି ପକେଇଥିଲି
1: ହଉ ମା ବାପା ଗୋଟେ ତ ଫିସ୍ ନେଇଛ ଏବେ ତାଙ୍କୁ ସୁନ୍ଦରୀ କନିଆଟିଏ ଯୋଗାଅ
2: ହଉ ମୋ ମା ଯୋଉ 20 ଟଙ୍କା ଫିସ୍ ମାନିଛି ତାକୁ ଆପଣ ଗୋଟେ ଭଲ ବରପାତ୍ର ଯୋଗାଡ଼ କରି ଦିଅନ୍ତୁ
1: ତାହେଲେ ତାହେଲେ ବର୍ତ୍ତମାନ କଣ କରାଯିବ
3: ସିଂହାସନ ଛଡ଼ାଇନି
1: ତୁ କଳା ପାହାଡ
3: ମୋ ମନ୍ଦିର ଭାଙ୍ଗି ନାହିଁ
1: ତୁ ଶିଖି ମନାଇ
3: ପଗଲା ହେଇଗଲା
1: ତୁ ଆମକୁ ଭସେଇ ଦେଲୁ କହ କାହିଁକି ଆସିଛୁ
3: କହୁଛି କହୁଛି ଫୁଲର ସାବତ ମା କହୁଛି ଫୁଲ ଏମିତିକା କମ୍ପାନୀ ବା ହବ ନାହିଁ ତା ଫିସ୍ ଟଙ୍କା ଫେରେଇ ନବ
1: କଣ କହିଲୁ ପସାଣ୍ଡ ତୁ ଫିସ୍ ଟଙ୍କା ଫେରେଇ ନବାକୁ ଆସିଛୁ
3: ଆଜ୍ଞା
1: ଆଜ୍ଞା ରହ ତୁ ଆଜ୍ଞା ଛଡେଇ ଦଉଛି ସେକ୍ରେଟାରୀ ସାମାନ୍ୟ ଗୋଟେ ଝିଅ ପାଇଁ ଚୈତନ ଆମକୁ ଯୋଉ ଧୋକା ଦେଇଛି ସେଇ ଅପରାଧରେ ଆମେ ତାକୁ ଦୁହେଁ ମିଶିକିରି ହତ୍ୟା କରିବା ହତ୍ୟା ମାନେ
3: ମୋର ଭୁଲ ହେଇଯାଇଛି ଆଜ୍ଞା ମତେ କ୍ଷମା କରିଦିଅନ୍ତୁ
1: କ୍ଷମା ତୋ ପରି ଗୃହବତୀ ବିଭୀଷଣର କ୍ଷମା ନାହିଁ ରେ ତୋର ଏକମାତ୍ର ଶାସ୍ତି ହଉଛି
2: ଏମାନଙ୍କୁ ଡରି ଏଠି ଲୁଚିବାର କିଛି କାରଣ ନାହିଁ ତଳକୁ ଯିବା ଚାଲନ୍ତୁ ଯାହା ହବ ଦେଖାଯିବ
4: ଭାଗ ଇନୁ କହୁଛେ
5: ତମେ ଯାଏ କିଏ ହୋ ତମେ
4: ବାବା

0: ଚେଉ କହିଦେଲି
1: ଭଗବାନ
0: କିଛି ଶୁଭୁନି କିଛି ଭଗବାନ କିଛି ଶୁଭୁନି
1: ଭଗବାନ
0: ମୁଣ୍ଡରେ ହାତ ଦେଇ ବସିଲ କାହିଁକି
1: ମୁଁ ସେଇ ସାନ ଝିଅ ମାଆକୁ ଲୁଚି ଏଠି ଚାକିରି କରିବି ବୋଲି ପଳେଇ ଆସିଲି ଏକଥା ଜାଣିଲେ ସେ ମତେ କଞ୍ଚା ଖାଇଯିବ
0: ହରି ବୋଲ ଆପଣ ତାହେଲେ ବିବାହିତା ବୋଲି ମିଛ କହିଥିଲେ କାହିଁକି
1: ମୁଁ ଭୟରେ ଏମିତି ମିଛ କଥାଟା କହି ପକେଇଥିଲି
0: ହଉ ମା ବାପା ଗୋଟେ ତ ଫିସ୍ ନେଇଛ ଏବେ ତାଙ୍କୁ ସୁନ୍ଦରୀ କନିଆଟିଏ ଯୋଗାଅ
1: ହଉ ମୋ ମା ଯ 20 ଟଙ୍କା ଫିସ୍ ମାଗୁଛି ତାକୁ ଆପଣ ଗୋଟେ ଭଲ ବରପାତ୍ର ଯୋଗାଡ଼ କରି ଦିଅନ୍ତୁ
0: ତାହେଲେ ତାହେଲେ ବର୍ତ୍ତମାନ କଣ କରାଯିବ
2: ସିଂହାସନ ଛଡେଇନି
0: ତୁ କଳା ପାହାଡ଼
2: ମୋ ମନ୍ଦିର ଭାଙ୍ଗି ନାହିଁ
0: ତୁ ଶିଖି ମନାଇ
2: ପଗଲା ହେଇଗଲା
0: ତୁ ଆମକୁ ଭସେଇ ଦେଲୁ କହ କାହିଁକି ଆସିଛୁ
2: କହୁଛି କହୁଛି ଫୁଲର ସାବତ ମା କହୁଛି ଫୁଲ ଏମିତିକା କମ୍ପାନୀ ବାହା ହବ ନାହିଁ ତା ଫିସ୍ ଟଙ୍କା ଫେରେଇ ନବ
0: କଣ କହିଲୁ ପାଣ୍ଡ ତୁ ଫିସ୍ ଟଙ୍କା ଫେରେଇ ନବାକୁ ଆସିଛୁ
2: ଆଜ୍ଞା
0: ଆଜ୍ଞା ରହ ତୁ ଆଜ୍ଞା ଛଡେଇ ଦଉଛି ସେକ୍ରେଟାରୀ ସାମାନ ଗୋଟେ ଝିଅ ପାଇଁ ଚୈତନ ଆମକୁ ଯୋଉ ଧୋକା ଦେଇଛି ସେଇ ଅପରାଧରେ ଆମେ ତାକୁ ଦୁହେଁ ମିଶିକିରି ହତ୍ୟା କରିବା ହତ୍ୟା ମାନେ
2: ମୋର ଭୁଲ ହେଇଯାଇଛି ମୋର ଭୁଲ ହେଇଯାଇଛି ଆଜ୍ଞା ମୋତେ କ୍ଷମା କରିଦିଅନ୍ତୁ
0: କ୍ଷମା ତୋ ପରି ଗୃହପତି ବିଭୀଷଣର କ୍ଷମା ନାହିଁ ରେ ତୋର ଏକମାତ୍ର ଶାସ୍ତି ହଉଛି ହତ୍ୟା
3: ଶୁଣୁଥିଲେ ହାସ୍ୟରସାତ୍ମକ ନାଟକ ଘଟକ ମୂଳ ରଚନା ଗୋପାଳ ଛୋଟରାୟ ପରିଚାଳନା କିଶୋର ମହାନ୍ତି ସହଯୋଗିତା କରିଥିଲେ ଲକ୍ଷ୍ମୀଧର ନାୟକ ଏବଂ ନିହାରବାଳା ପଟ୍ଟନାୟକ ବିଭିନ୍ନ ଭୂମିକାରେ ଥିଲେ ମୃଗାଙ୍କ ଭୂମିକାରେ ଜୟରାମ ସାମଲ ଚୈତନ୍ୟ ସୁରେଶ ଚନ୍ଦ୍ର ବଳ ବାସୁଦେବ ସତ୍ୟବ୍ରତ ତ୍ରିପାଠୀ ମଥୁରା ଶଙ୍କର ବସୁ ମଲ୍ଲିକ ଅଗ୍ରଣୀ ମାଧବାନନ୍ଦକର ପ୍ରାର୍ଥୀ ଭଗବାନ ମହାନ୍ତି ଛନ୍ଦା ଭୂମିକା